ଆକାଶବାଣୀ ଭବାନୀପାଟଣା। ଆଜି 1948 ଶତାବ୍ଦ ସନ୍ 2026 ମସିହା ଶ୍ରାବଣ ମାସ କୃଷ୍ଣ ପକ୍ଷ ଦ୍ୱିତୀୟ ଇଂରାଜୀ ଜୁଲାଇ ମାସର 31 ତାରିଖ ଶୁକ୍ରବାର। ଆମର ଅଗଣିତ ଶ୍ରୋତାମଣ୍ଡଳୀଙ୍କୁ ଶୁଭେଚ୍ଛା ତଥା ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ଜ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ଜ ଯୋଗେ ତଥା ନ୍ୟୁଜ୍ ଅନ୍ ଏଆଇଆର୍ ଏପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ସକାଳ 5:58। କାର୍ଯ୍ୟକ୍ରମର ଆରମ୍ଭରେ ମାଙ୍ଗଳିକ

ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ଶିଳ୍ପୀ ମିତ୍ରା ମହାନ୍ତିଙ୍କ କଣ୍ଠରେ, ଗୀତ ରଚନା ବୃନ୍ଦାବନ ଜେନା।

ଶ୍ରୋତାବନ୍ଧୁ ଶିଳ୍ପୀ ନବକିଶୋର ମହତ୍ତମଙ୍କ କଣ୍ଠରେ ପ୍ରଚାର କରୁଛୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ରଚନା କରିଛନ୍ତି ବଳରାମ ହୋତା।

ଶ୍ରୋତାବନ୍ଧ କାର୍ଯ୍ୟକ୍ରମର ଶେଷ ଗୀତଟି ପ୍ରଚାର କରୁଛୁ ଶିଳ୍ପୀ ମମତା ରାଉତରାୟଙ୍କ କଣ୍ଠରେ ଲିଙ୍ଗରାଜଙ୍କ ଗୀତ ରଚନାରୁ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ପ୍ରଚାର କଲୁ ବନ୍ଦନା କାର୍ଯ୍ୟକ୍ରମରେ କେତୋଟି ଭକ୍ତି ଗୀତ। ଏବେ ଆସନ୍ତୁ ଶୁଣିବା ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ। ଉପସ୍ଥାପନା ଡକ୍ଟର ଶାନ୍ତନୁ କୁମାର ରଥ।

ଆପଣମାନଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ଆମ ଭିତରେ ଥିବା ସମ୍ପର୍କଗୁଡ଼ିକୁ ଲକ୍ଷ୍ୟ କଲେ ଏବଂ ତାକୁ ଭଲ ଭାବରେ ଅନୁଭବ କରିବାକୁ ଚେଷ୍ଟା କଲେ ଈଶ୍ୱରଙ୍କ ସହିତ ଆମର ସମ୍ପର୍କଟି କେମିତି ହେବ ସେ ସମ୍ପର୍କରେ ଆମର ଏକ ଧାରଣା ହୋଇପାରିବ। ବାପା ପୁଅ, ମା ପୁଅ, ଭାଇ ଭାଇ, ଭଉଣୀ ଭାଇ, ଜ୍ୱଇଁ ଶଳା ଇତ୍ୟାଦି ସବୁ ସମ୍ପର୍କ ଅପେକ୍ଷା ଅଧିକ ନିବିଡ଼ ସମ୍ପର୍କ ହେଉଛି ସ୍ୱାମୀ ସ୍ତ୍ରୀର ସମ୍ପର୍କ। ଏ ସମ୍ପର୍କଟା ଜୋର ହେଲେ ଅନ୍ୟ ସମ୍ପର୍କ ଟିକେ ଉଣା ପଡ଼ିଯାଏ ବୋଲି ବେଳେବେଳେ ବାପା ମା, ଭାଇ ଭଉଣୀ, ବନ୍ଧୁବର୍ଗ ଅଭିଯୋଗ କରନ୍ତି ଯେ ବିବାହ ହେବା ପରେ ଅମୁକ ଲୋକ ଅନ୍ୟମାନଙ୍କୁ ଭୁଲିଗଲା। ସମ୍ପୂର୍ଣ୍ଣ ଭୁଲି ନଥିଲେ ମଧ୍ୟ ବିବାହ ପରେ ନିଜ ସ୍ତ୍ରୀ ସହିତ ସମ୍ପର୍କଟା ନିବିଡ଼ ହୋଇଯାଏ ବୋଲି ଅନ୍ୟ ସମ୍ପର୍କ ଗୁଡ଼ାକ ଉଣା ଜଣାପଡ଼ନ୍ତି। ଆଉ ସମ୍ପର୍କ ଉଣା ଜଣାପଡ଼ିଲେ ଅନ୍ୟମାନେ କଥା ଉଠାନ୍ତି। ଏଥିରୁ ଜଣାପଡ଼ୁଛି ସ୍ୱାମୀକୁ ସ୍ତ୍ରୀ ଏବଂ ସ୍ତ୍ରୀକୁ ସ୍ୱାମୀ ମିଳିଲେ ସେମାନଙ୍କର ପରସ୍ପର ଭିତରର ସମ୍ପର୍କ ଅନ୍ୟ ସବୁ ସମ୍ପର୍କ ଅପେକ୍ଷା ଅଧିକ ହୋଇଯାଏ। କିନ୍ତୁ ମଣିଷର ଈଶ୍ୱରଙ୍କ ସହିତ ସମ୍ପର୍କକୁ ସ୍ୱାମୀ ସ୍ତ୍ରୀର ସମ୍ପର୍କ ନ କହି ପ୍ରେମିକ ପ୍ରେମିକାର ସମ୍ପର୍କ ବୋଲି କୁହାଯାଇଛି। କାରଣ ସ୍ୱାମୀ ସ୍ତ୍ରୀର ସମ୍ପର୍କ ଅପେକ୍ଷା ପ୍ରେମିକ ପ୍ରେମିକାର ସମ୍ପର୍କ ଆହୁରି ନିବିଡ଼। ବାହା ହେବାର କିଛି ଦିନ ଗଲା ପରେ ସ୍ୱାମୀ ସ୍ତ୍ରୀର ସମ୍ପର୍କ ଯଦିଓ ଥାଏ କିନ୍ତୁ ସେଥିରେ ଭଟ୍ଟା ପଡ଼ିଆସେ, ଉଷ୍ମତା କମିଯାଏ, ପାରିବାରିକ ଜଞ୍ଜାଳରେ ପଡ଼ି ଉଭୟଙ୍କ ଭିତରେ କଳହ ମଧ୍ୟ ହୁଏ। କିନ୍ତୁ ପ୍ରେମିକ ପ୍ରେମିକା ଚିର ସବୁଜ, ପ୍ରେମ କେବେ ଉଣା ହୁଏ ନାହିଁ। ପ୍ରେମିକ ପ୍ରେମିକା ପରସ୍ପରକୁ ନ ପାଇଲା ଯାଏଁ ବରାବର ଝୁରି ହେଉଥାନ୍ତି। ସେଇଥିପାଇଁ ଭଗବାନଙ୍କୁ ପ୍ରେମ କରିବାକୁ ଭକ୍ତିଶାସ୍ତ୍ରମାନଙ୍କରେ କୁହାଯାଇଛି। ନୂଆ ବାହା ହୋଇଥିବା ଯୁବକଟିଏ ଯେତେବେଳେ ଯୁବତୀଟିକୁ ପ୍ରଥମ ଥର ପାଇଁ ଛୁଏଁ, ଦୁଇ ଜଣଙ୍କ ଭିତରେ ଗୋଟିଏ ନୂଆ ପୁଲକ ଜାତ ହୁଏ, ରୋମାଞ୍ଚ ହୁଏ। ପ୍ରେମିକ ପ୍ରେମିକା ମଧ୍ୟ ଯେତେବେଳେ ବହୁ ସୁଯୋଗକୁ ହାତ ଛଡ଼ା କଲାପରେ କୌଣସି ଏକ ନିରୋଳା ପରିବେଶରେ ପରସ୍ପରକୁ ପାଆନ୍ତି ଏବଂ ପରସ୍ପରକୁ ଛୁଇଁବାକୁ ଚେଷ୍ଟା କରନ୍ତି, ତା ମଧ୍ୟ ଏକ ଅପୂର୍ବ ପୁଲକ ସଞ୍ଚାର କରେ ଉଭୟଙ୍କ ଭିତରେ। ମିଳନ ବେଳେ ସ୍ୱାମୀ ସ୍ତ୍ରୀ ହୁଅନ୍ତୁ ବା ପ୍ରେମିକ ପ୍ରେମିକା ହୁଅନ୍ତୁ, ପରସ୍ପରକୁ ନିବିଡ଼ ଭାବରେ ଆଲିଙ୍ଗନ କରନ୍ତି। ଏଭଳି ଦୃଢ଼ ଆଲିଙ୍ଗନରେ ଆବଦ୍ଧ ହୁଅନ୍ତି ଯେ ସତେ ଯେପରି ଦୁହେଁ ଏକ ହିଁ ମିଶିଯିବେ। ଯେତେ ଦୃଢ଼ ଆଲିଙ୍ଗନ କଲେ ମଧ୍ୟ ଦେହ ଅଲଗା ହୋଇଯାଏ, ଆଲିଙ୍ଗନ ସ୍ଥାୟୀ ହୁଏ ନାହିଁ। କିନ୍ତୁ ସେହି ମୁହୂର୍ତ୍ତରେ ଅନୁଭବଟି ଆସେ ଯେ ଆମେ ଦୁହେଁ ଏକା ହୋଇଯାଆନ୍ତୁ କି, ଆମ ଭିତରେ କିଛି ବୋଲି କିଛି ପ୍ରଭେଦ ରହନ୍ତା ନାହିଁ କି। କିନ୍ତୁ ଅଳ୍ପ ସମୟ ପରେ ହାତ ଶିଥିଳ ହୋଇଯାଏ, ଆଲିଙ୍ଗନ ହୁଗୁଳା ହୋଇଯାଏ। ଇଏ ହେଉଛି ଆମର ଅନୁଭବର କଥା। ଯେତେବେଳେ ଯେତେ ଚେଷ୍ଟା କଲେ ମଧ୍ୟ ସ୍ୱାମୀ ସ୍ତ୍ରୀଙ୍କର, ପ୍ରେମିକ ପ୍ରେମିକାଙ୍କର ଆଲିଙ୍ଗନ ଶିଥିଳ ହୋଇଯାଉଛି, ଉଭୟ ଉଭୟଙ୍କ ସହିତ ମିଶିବାକୁ ଚାହିଁଲେ ବି ମିଶିପାରୁନାହାନ୍ତି, ତେବେ ଈଶ୍ୱରଙ୍କ ସହିତ ମିଶିଯିବା କ'ଣ ଏଡ଼େ ସହଜ କଥା? ଦେହଟିଏ ପାଖରେ ଥାଇ ତା ସହିତ ମିଶି ହେଉନାହିଁ। ଈଶ୍ୱରଙ୍କ ସହିତ ମିଶିବା ତ ଚେତନା ସହିତ ଚେତନାକୁ ମିଶେଇବା, ସେଠି ଚେତନା ସହ ଚେତନାର ଆଲିଙ୍ଗନ ହୁଏ। ହେଲେ ସେ ଆଲିଙ୍ଗନଟା କେତେ ଦୃଢ଼ ହେଲେ ଯାଇ ଆଉ କେବେ ହୁଗୁଳା ହେବ ନାହିଁ ସେ କଥାକୁ ଟିକେ ଅନୁମାନ କରନ୍ତୁ ତ। ଆମ ସମସ୍ତଙ୍କର କିଛି ନା କିଛି ଈଶ୍ୱରୀୟ ଅନୁଭବ ଅଛି, କିନ୍ତୁ ସେ ଅନୁଭବଟିକୁ ଆମେ ଧରି ରଖିପାରୁନାହୁଁ। ସେ ଆସୁଛି, ଚାଲିଯାଉଛି। ଯେତିକି ଦୃଢ଼ରେ ଭଗବାନଙ୍କୁ ଧରିଲେ ସେ ଆଉ ଖସିବେ ନାହିଁ, ସେତିକି ଦୃଢ଼ତା ଆମର ରହୁନାହିଁ, ଯାହାଫଳରେ ଈଶ୍ୱରଙ୍କ ସହିତ ଆମର ସମ୍ପର୍କ ଶିଥିଳ ହୋଇଯାଉଛି। ଆମର ଦେହ ସ୍ତରରେ ଯେଉଁ ଆଲିଙ୍ଗନର ଅନୁଭବ ଆମେ ପାଉଛୁ, ତା ଭିତରେ ହିଁ ଆମେ ଈଶ୍ୱରୀୟ ଆଲିଙ୍ଗନର ତତ୍ତ୍ୱଟିକୁ ଦେଖିପାରିବା।

ପରୀକ୍ଷିତଙ୍କ ପ୍ରଶ୍ନକ୍ରମେ ଯଦୁବଂଶ ଧ୍ୱଂସ ପରେ ଭାରତବର୍ଷରେ ଯେଉଁ ରାଜବଂଶ ରାଜତ୍ୱ କରିବେ ଶ୍ରୀ ଶୁକଦେବ ତାହା ସବୁ ଉଲ୍ଲେଖ କରିଛନ୍ତି। ଶିଶୁନାଗ ବଂଶ ପରେ ନନ୍ଦବଂଶ ପ୍ରତିଷ୍ଠିତ ହେବ। ଚାଣକ୍ୟ ନନ୍ଦବଂଶ ଧ୍ୱଂସ କରି ମୌର୍ଯ୍ୟବଂଶ ପ୍ରତିଷ୍ଠାତା ଚନ୍ଦ୍ରଗୁପ୍ତଙ୍କୁ ରାଜପଦରେ ଅଭିଷିକ୍ତ କରିବେ। ନନ୍ଦବଂଶ ପରେ ଶୃଙ୍ଗବଂଶ, ଏହାପରେ କଣବଂଶୀଙ୍କ ହାତକୁ ଭାରତ ଚାଲିଯିବ। ତାହାପରେ ଯବନ, ତୁର୍କ ଓ ମୋଗଲମାନେ ବି ଭାରତ ଶାସନ କରିବେ। କ୍ରମଶଃ ଭାରତର ବିଭିନ୍ନ ପ୍ରଦେଶରେ ବିଭିନ୍ନ ରାଜବଂଶ ରାଜତ୍ୱ କରିବେ।

ତାର ସୁଦ୍ରେ ଯେ ବଢ଼ିବେ ଅପାର ଧନ୍ୟାଦି ସର୍ବଶସ୍ୟମାନ ସକଳ ହେବ ରସହୀନ ବୃକ୍ଷ ସକଳ ସମିତୁଲ୍ୟ ଅତ୍ୟନ୍ତ କ୍ଷୀଣ ପତ୍ର ଫଳ ମେଘ ଯେ ଗର୍ଜନ କରିବେ ବିଜୁଳି ମାନେ ଆଚ୍ଛା ଦିବେ ବରଷା କିଞ୍ଚିତେ କରିବେ ପବନେ ମେଘେ ଉଡ଼ିଯିବେ ଏମନ୍ତେ ଘୋର କଳିଯୁଗ ଯେବେ ହୋଇବ ଶେଷ ଭାଗ ସର୍ବେ କରିବେ ଦୁଷ୍ଟ ରୀତି ତାହା ଜାଣିଣ ଶ୍ରୀପତି ସତ୍ଵଗୁଣକୁ ଆଶ୍ରେ କରି ମାନବ ରୂପେ ଦେହ ଧରି ସେ କାଳେ ପ୍ରଭୁ ଭଗବାନ ଧର୍ମ ରକ୍ଷଣେ ହେବେ ଜନ୍ମ ଉତ୍କଳ ଦେଶ ସିନ୍ଧୁ ତଟେ ନୀଳଗିରି କଳ୍ପବଟେ ନୀଳାଚଳରେ ଜଗନ୍ନାଥ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀର ମହାନଦୀ ଜଳ ବିବାଦକୁ ନେଇକରି ବୈଠକ ହୋଇଛି। ବୈଠକରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓଡ଼ିଶାର ଅଧିକାର, ଚାଷୀମାନଙ୍କର କଲ୍ୟାଣ ଓ ପରିବେଶ ସୁରକ୍ଷାକୁ ପ୍ରାଥମିକତା ଦେବା ଉପରେ ଜୋର ଦେଇଥିଲେ। ସହଯୋଗ ଓ ସଠିକ୍ ତାଲମେଲ ଜରିଏ ସ୍ଥାୟୀ ସମାଧାନ କରବାରକେ ଦୁଇ ରାଜ୍ୟ ପ୍ରତିଶ୍ରତିବଦ୍ଧ ଆନ୍। କେନ୍ଦ୍ରୀୟ ଜଳ କମିଶନ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ହୋଇଥିବା କମିଟି ତିନି ମାସ ଭିତରେ ତା' ରିପୋର୍ଟ ମହାନଦୀ ଟ୍ରିବ୍ୟୁନାଲକେ ଦେବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ବଙ୍ଗୋପସାଗରରେ ହୋଇଥିବା ଗଭୀର ଅବପାତ ଏହାଦେ ଉତ୍ତର ଓଡ଼ିଶା, ଦକ୍ଷିଣ ଝାଡ଼ଖଣ୍ଡ ଆଉ ପଶ୍ଚିମ ଛତିଶଗଡ଼ ଦେଇକରି ଯାଉଛି। ଏତାର ପ୍ରଭାବଟି ଆଇବା ତିନି ଦିନ ତକ ଜବର ବର୍ଷା ହେବାର ସମ୍ଭାବନା ରହିଛି। ଆଇବା ଚବିଶ ଘଣ୍ଟା ଭିତରେ ଅଠରଟା ଜିଲ୍ଲାନ ଘଡ଼ଘଡ଼ି ସାଙ୍ଗେ ଜବର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଲଗାୟତ ବର୍ଷା ଉତ୍ତରୁ ଦେଖାଦେଇଥିବା ବୟଡ଼ ସ୍ଥିତି ଲାଗି ରାଜ୍ୟର ଅଠରଟା ଜିଲ୍ଲାର 95ଟା ବ୍ଲକର 472ଟା ପଞ୍ଚାୟତର 1301ଟା ଗାଁର 6 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍। ସେନ୍ତା 14ଟା ସହରାଞ୍ଚଳର 176ଟା ୱାର୍ଡ ପ୍ରଭାବିତ ହୋଇଥିବାର ଆକଳନରୁ ଜଣାପଡ଼ିଛି। ବୟଡ଼ ଲାଗି 16,150 ଏକର ଚାଷ ଜମି ନୁକସାନ ହୋଇଛି। ରାଜ୍ୟ ଏବତକ 1,76,000 ଲୋକ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟ ଦେଖାଦେଇଥିବା ବୟଡ଼ ସ୍ଥିତିକୁ ନେଇକରି ନଗର ଉନ୍ନୟନ ବିଭାଗ ତରଫରୁ ପଦକ୍ଷେପ ନିଆଯାଇଛି। ସହରାଞ୍ଚଳର ଲୋକମାନଙ୍କୁ ସୁରକ୍ଷା ଦେବା, ବର୍ଷା ପାଇଁ ନିଷ୍କାସନ ଆଉ ରିଲିଫ୍ ବ୍ୟବସ୍ଥାକୁ ବିଭାଗ ତରଫ ପ୍ରାଥମିକତା ଦିଆଯାଇଛି। ଏଥିଲାଗି ସବୁ ବିଭାଗୀୟ ଅଧିକାରୀମାନଙ୍କ ଛୁଟିକୁ ବାତିଲ କରାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର

ମୁଖପାତ୍ର କହିଛନ୍। ବର୍ଡ ସ୍ଥିତିକେ ନଜରଥି ରଖିକରି ଭିନ୍ ଭିନ୍ ପଦକ୍ଷେପ ନେବାର ସହିତ ଚବିଶ ଘଣ୍ଟିଆ ସ୍ଥିତି ଉପରେ ନଜର ରଖବାର୍କେ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀ ଲୋକଙ୍କର ଉନ୍ନତି ଲାଗି ଗଠିତ ବିଧାନସଭା ଗୃହ କମିଟିର ବୈଠକ ଗଲାକାଲି ବିଧାନସଭାନ ହୋଇଯାଇଛି। ବାଚସ୍ପତି ସୁରମା ପାଢ଼ୀଙ୍କର ଅଧ୍ୟକ୍ଷତା ହୋଇଥିବା ବୈଠକଟି ରାଜ୍ୟ ବାହାରେ ବିଚ୍ଛିନ୍ନାଞ୍ଚଳ ସୀମନା ଇଲାକାନ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ଐତିହ୍ୟର ବିକାଶ ଉପରେ ଜୋର୍ ଦିଆଯିବା ବୋଲି ଆଲୋଚନା ହୋଇଛି। ଏହି ଇଲାକାମାନଙ୍କେ ବିଦ୍ୟାଳୟର ଭିତ୍ତିଭୂମିର ଉନ୍ନତି, ଶିକ୍ଷକ ନିଯୁକ୍ତି ଆଉ ପଢ଼ାବହି ଯୋଗାବାର ଉପରେ ଜୋର୍ ଦିଆଯାଇଛି। ସଢ଼େଇକଳା, ଖରସୁଆଁ, ସିଂଭୂମ, ମେଦିନୀପୁର ଆଉ ମଞ୍ଜୁଷା ବାଗିର ଇଲାକାନ ଓଡ଼ିଆ ଶିକ୍ଷା ବ୍ୟବସ୍ଥାଟି ସୁଧାର ଆନ୍ବାର ବାବଦେ ବୈଠକଟି ଆଲୋଚନା ହୋଇଛି। ରାଜ୍ୟର ବିଦ୍ୟୁତ୍ ସଞ୍ଚାର ବ୍ୟବସ୍ଥାକେ ଅତ୍କା ଆଧୁନିକ କରବାର ଦିଗେ ଓପିଟିସିଏଲ୍ ଆଉ ଗୋଟିଏ ପଦକ୍ଷେପ ନେଇଛି। ଗଲାକାଲି ଖାରବେଳ ଭବନର ଉପମୁଖ୍ୟମନ୍ତ୍ରୀ ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓପିଟିସିଏଲ୍ର ନୂଆ ମର୍ଜନ R3 ଭ୍ୟାନ୍ ମାଉଣ୍ଟେଡ୍ କେବଲ୍ ଫଲ୍ଟ ଲୋକେଟର ଆଉ ପରୀକ୍ଷଣ ବ୍ୟବସ୍ଥାର ଉଦ୍ଘାଟନ କରିଛନ୍। ଏହି ଅତ୍ୟାଧୁନିକ ସିଷ୍ଟମ୍କେ 9,08,00,000 ଟଙ୍କା ଥି କିଣାଯାଇଛି। ଭିନ୍ ଭିନ୍ ପ୍ରଯୁକ୍ତି ବିଦ୍ୟା ସହିତ ଭୂତଳ ଉଚ୍ଚା ଭୋଲ୍ଟେଜ୍ କେବୁଲ୍ର ତ୍ରୁଟିକେ ଜଲ୍ଦି ଆଉ ସଠିକ୍ ଭାବେ ଚିହ୍ନଟ କରାଯାଇପାରବା, ଯେଉଁଥିଲାଗି ବିଦ୍ୟୁତ୍ ବିଚ୍ଛିନ୍ନତା କମ୍ବା ଆଉ ବିଦ୍ୟୁତ୍ ସରବରାହ ଅତ୍କା ବର୍କସ୍ ହୋଇପାରବା। ସମ୍ବଲପୁର ଜିଲ୍ଲାନ ଖୁବ୍ ଜଲ୍ଦି ପ୍ରାଣୀ ଚିକିତ୍ସା ଆଉ ପ୍ରାଣୀପାଳନ ମହାବିଦ୍ୟାଳୟ ପାଠପଢ଼ା ମୂଲ ହେବା। ଆଇବା ସେପ୍ଟେମ୍ବର ମାସ ଗୋଶାଲା ପାଶେ ଥିବା ଗୋଟିଏ ସରକାରୀ ଛାତ୍ରାବାସର ଅସ୍ଥାୟୀ କୋଠାନ ପାଠପଢ଼ା ମୂଲ ହେବା। OUET ତରଫୁ ଶିକ୍ଷକ ନିଯୁକ୍ତି ହେବାର୍କେ ଥିବାର ବେଳେ ଜିଲ୍ଲା ପ୍ରଶାସନ ତରଫୁ ବାକି ପ୍ରସ୍ତୁତି ମୂଲ ହୋଇଛି। ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଚିପିଲବାନ ପହଞ୍ଚିକରି ସ୍ଥିତିର ଅନୁଧ୍ୟାନ କରିଛନ୍। ବରଗଡ଼ ଲୋକସଭା କ୍ଷେତ୍ର ଅଧୀନତି ଥିବା ବରଗଡ଼ ଆଉ ଝାରସୁଗୁଡ଼ା ଜିଲ୍ଲାନ ରେଲ ସେବାର ବିକାଶ, ଯାତ୍ରୀ ସେବା ବଢ଼ାବାର ଆଉ ନୂଆ ଟ୍ରେନ୍ ସେବା ଚାଲୁ କରବାର ବାବଦେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଛନ୍। ବ୍ରଜରାଜନଗରକେ ପଶ୍ଚିମ ଓଡ଼ିଶାର ପ୍ରମୁଖ ଶିଳ୍ପ କେନ୍ଦ୍ର ଭାବେ ଉଲ୍ଲେଖ କରିକରି ସେଠାରେ ଉନ୍ନତ ଧରଣର ରେଲ ସେବା ଆଉ ଯାତ୍ରୀ ସେବା ଦେବାର୍କେ ସେ ଅନୁରୋଧ କରିଛନ୍। ଇତର ସହିତ ବରଗଡ଼ ନୂଆପଡ଼ା ରେଲ ପ୍ରକଳ୍ପ କାମକେ ବିଲ୍ ତୁର୍ତ୍ତି କରବାର ଲାଗି କେନ୍ଦ୍ରମନ୍ତ୍ରୀଙ୍କୁ ସାଂସଦ ଶ୍ରୀ ପୁରୋହିତ ଅନୁରୋଧ କରିଛନ୍। ଦେବଗଡ଼ ତହସିଲ କାର୍ଯ୍ୟାଳୟ ଓଡ଼ିଶା ସର୍ଭେ ଆଉ ସେଟଲମେଣ୍ଟ ନିୟମ 1962 ସଂଶୋଧନ ଅନୁସାରେ ପ୍ରି ସେଟଲମେଣ୍ଟ ଦଲିଲ ଅଧୀନତି ଭିନ୍ ଭିନ୍ ମାମଲାର ଶୁଣାଣି କରାଯାଇକରି 30 ଜଣ ଆବେଦନକାରୀଙ୍କୁ ଜମିପଟ୍ଟା ଦିଆଯାଇଛି। ବାକି ମାମଲାର ତୁର୍ତ୍ତି ଫଇସଲା ଲାଗି ତହସିଲ କାର୍ଯ୍ୟାଳୟ ଜରୁରୀ ପଦକ୍ଷେପ ନିଆଯାଇଛି ବୋଲି ଆମର ସମ୍ବାଦଦାତା ଜଣାଇଛନ୍ତି। ସ୍କଟଲ୍ୟାଣ୍ଡର ଗ୍ଲାସ୍କୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାଥି ଭାରତକେ ଗଲାକାଲି 3 ପଦକ ମିଳିଛି। ପୁରୁଷ 100 ମିଟର ବର୍ଗଥି ଦିଲୀପ ଗଭିତ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ମହମ୍ମଦ ୱସିଲ୍ଙ୍କୁ ରୌପ୍ୟ ପଦକ ମିଳିଛି। ସେଆଡ଼େ ପୁରୁଷ ଲଙ୍ଗ୍ ଜମ୍ପଥି ମୁରଲୀ ଶ୍ରୀଶଙ୍କରଙ୍କୁ ରୌପ୍ୟ ପଦକ ମିଳିଛି। ଗଲା 7 ଦିନ ଭିତରେ ଭାରତର ପଦକ ସଂଖ୍ୟା 15 ପହଞ୍ଚିଛି, ଯେନ୍ତି 3 ସ୍ୱର୍ଣ୍ଣ, 9 ରୌପ୍ୟ ଆଉ 3 କାଂସ୍ୟ ପଦକ ସାମିଲ ରହିଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରବେ ରାତି 7:02 ଥି। ଜୁହାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ହେପାଟାଇଟିସ୍ ହେଉଛି ଯକୃତ ବା ଲିଭରକୁ ଆକ୍ରାନ୍ତ କରୁଥିବା ଏକ ଭୂତାଣୁ ଜନିତ ରୋଗ। ହେପାଟାଇଟିସ୍ ଏ ଓ ଇ ଜଳ ଦ୍ୱାରା ଏବଂ ହେପାଟାଇଟିସ୍ ବି ସି ଓ ଡି ରକ୍ତ ଦ୍ୱାରା ସଂକ୍ରମିତ ହୋଇଥାଏ। ଖାଇବା ପୂର୍ବରୁ ଓ ଶୌଚ ପରେ ହାତକୁ ସାବୁନରେ ଭଲ ଭାବେ ଧୋଇଲେ ହେପାଟାଇଟିସ୍ ଏ ଓ ଇର ପ୍ରତିରୋଧ କରିହେବ।

ଏଥିସହ କେବଳ ବିଶୋଧିତ ବା ସିଝା ପାଣି ପିଅନ୍ତୁ। ହେପାଟାଇଟିସ୍ ବି ସି ଓ ଡି କବଳରୁ ରକ୍ଷା ପାଇଁ ବିଶୋଧିତ ବ୍ଲେଡ୍ ଛୁଞ୍ଚି ଓ ସିରିଞ୍ଜ ବ୍ୟବହାର କରନ୍ତୁ। କେବଳ ସ୍ୱୀକୃତିପ୍ରାପ୍ତ ରକ୍ତ ଭଣ୍ଡାରରୁ ରକ୍ତ ଗ୍ରହଣ କରନ୍ତୁ। ଅସୁରକ୍ଷିତ ଯୌନ ସମ୍ପର୍କରୁ ଦୂରେଇ ରୁହନ୍ତୁ। ହେପାଟାଇଟିସ୍ ସନ୍ଦେହ ହେଲେ ଅପେକ୍ଷା କିମ୍ବା ଅବହେଳା କରନ୍ତୁ ନାହିଁ। ଏହାର ପରୀକ୍ଷା ଓ ଚିକିତ୍ସା ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିନା ମୂଲ୍ୟରେ ଉପଲବ୍ଧ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଲ୍ 2026 ରାଜ୍ୟସଭାରେ ପାରିତ ହେବା ପରେ ସଂସଦର ଅନୁମୋଦନ ଲାଭ କରିଛି। ପୂର୍ବରୁ ଏହି ବିଲ୍ ଲୋକସଭାରେ ପାରିତ ହୋଇଥିଲା। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହା ଦେଶର ପରୀକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ। ଏହି ବିଲ୍ ପାରିତ ହେବା ଦ୍ୱାରା ପରୀକ୍ଷାର୍ଥୀ ଓ ସେମାନଙ୍କ ପରିବାରକୁ ନ୍ୟାୟ ଓ ସୁରକ୍ଷା ମିଳିବ ବୋଲି ଶ୍ରୀ ମୋଦି ଆଶା ପ୍ରକାଶ କରିଛନ୍ତି।
1: दोनों सदनों ने कठोर प्रावधानों वाले इस बिल को पास कर दिया है। अब विश्वस्त परीक्षा पद्धति की दिशा में जाने में एक महत्वपूर्ण काम पूर्ण हुआ है। काम आगे भी चलता रहेगा। हम ऐसी परिस्थितियों को लंबे समय तक नहीं चलने देंगे। इस विश्वास के साथ साथियों, आइए हम सब मिल करके विकसित भारत के स्वप्न को पूर्ण करने के लिए कंधे से कंधा मिला करके चले।
0: କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ବିଲ୍ ଆଗତ କରି କହିଥିଲେ, ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଦୋଷୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରାଯିବ। ଚଳିତ ବନ୍ୟାରେ ରାଜ୍ୟର 20 ଜିଲ୍ଲାର 100 ବ୍ଲକ ପ୍ରଭାବିତ ହୋଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସୂଚନା ଅନୁଯାୟୀ 549 ଗ୍ରାମ ପଞ୍ଚାୟତର 1458 ଗାଁ ଓ 14 ସହରାଞ୍ଚଳର 176 ୱାର୍ଡ ପ୍ରଭାବିତ ହୋଇଥିବା ବେଳେ 7,05,232 ଜଣ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। 1,99,597 ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନ ଏବଂ ରିଲିଫ୍ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ବନ୍ୟାରେ 1,353 ଘର ଏବଂ 24,896 ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। 520 ରିଲିଫ୍ କ୍ୟାମ୍ପରେ ପ୍ରଭାବିତ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ଗୃହପାଳିତ ପଶୁମାନଙ୍କ ପାଇଁ 19 କ୍ୟାମ୍ପ କରାଯାଇଛି। 3 ଦିନ ମଧ୍ୟରେ ବନ୍ୟା କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ମହାନଦୀ ଓ ଏହାର ଶାଖାନଦୀଗୁଡ଼ିକରେ ଜଳ ପ୍ରବାହ ବୃଦ୍ଧି ପାଇଥିବାରୁ ଜଗତସିଂହପୁର ଜିଲ୍ଲାର କେତେକ ଶିକ୍ଷାନୁଷ୍ଠାନ ଓ ଯାଜପୁରର ସମସ୍ତ ଶିକ୍ଷାନୁଷ୍ଠାନକୁ ଆଜି ଓ ଆସନ୍ତାକାଲି ପାଇଁ ବନ୍ଦ ଘୋଷଣା କରାଯାଇଛି। ଭଦ୍ରକ ଏବଂ ଖୋର୍ଦ୍ଧାରେ ଆଜି ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଆସନ୍ତା 48 ଘଣ୍ଟା ପର୍ଯ୍ୟନ୍ତ କଟକ ଧବଳେଶ୍ୱର ପୀଠକୁ ଶ୍ରଦ୍ଧାଳୁମାନଙ୍କୁ ଯିବାକୁ ବାରଣ କରାଯାଇଛି। ବନ୍ୟା ସ୍ଥିତିର ମୁକାବିଲା ଏବଂ ବନ୍ୟାଜଳ ମୁକାବିଲା କରିବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ 7 ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ବନ୍ୟା ମୁକାବିଲା ଲାଗି ବିଭିନ୍ନ ସ୍ଥାନରେ 24 ଓଡ୍ରାଫ୍, 6 ଏନ୍ଡିଆର୍ଏଫ୍ ଏବଂ 46 ଅଗ୍ନିଶମ ବାହିନୀ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଅପରପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ 13 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। କେନ୍ଦ୍ରାପଡ଼ାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ବନ୍ୟା ପ୍ରସ୍ତୁତି ଓ ସମନ୍ୱୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବୈତରଣୀ ନଦୀର ଜଳସ୍ତର, ନଦୀବନ୍ଧର ସୁରକ୍ଷା, ଜଳ ନିଷ୍କାସନ, ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳ ଚିହ୍ନଟ, ଲୋକଙ୍କ ସ୍ଥାନାନ୍ତରଣ ଏବଂ ବନ୍ୟା ଆଶ୍ରୟସ୍ଥଳର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଅପରପକ୍ଷରେ ଭଦ୍ରକ ଜିଲ୍ଲା ଶାଳନ୍ଦୀ ନଦୀ ରାଜଘାଟଠାରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ବୈତରଣୀ ନଦୀ ଆଖୁଆପଦାଠାରେ ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ବଲାଙ୍ଗୀର ଜିଲ୍ଲାର ଆଗଲପୁର ବ୍ଲକ ଅନ୍ତର୍ଗତ ରଫାଖାଲ, ଡୁଙ୍ଗୁରିପାଲି ଓ ଭର୍ସୁଜା ଅଞ୍ଚଳର ବନ୍ୟା ପ୍ରଭାବିତ ସ୍ଥାନ ବୁଲି ଦେଖିଥିଲେ। ମନ୍ତ୍ରୀ କ୍ଷତିଗ୍ରସ୍ତ ପରିବାରଙ୍କ ସହ ଆଲୋଚନା କରି ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଧାନସଭାରେ ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀଙ୍କ ଉନ୍ନତି ପାଇଁ ଗଠିତ ଗୃହ କମିଟିର ବୈଠକ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ରାଜ୍ୟ ବାହାରେ ବିଚ୍ଛିନ୍ନାଞ୍ଚଳ, ସୀମାନ୍ତ ଓ ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ଶିକ୍ଷାର ପ୍ରସାର ପାଇଁ ବିଦ୍ୟାଳୟର ଭିତ୍ତିଭୂମିର ଉନ୍ନତି, ଶିକ୍ଷକ ନିଯୁକ୍ତି, ପାଠ୍ୟପୁସ୍ତକ ଯୋଗାଣ ଏବଂ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ଦେବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ ଜୟନଗର ଖୁଣ୍ଟା ଗ୍ରାମର ସଫଳ ମତ୍ସ୍ୟଚାଷୀ ସୁରେଶ ଚନ୍ଦ୍ର ରାଉତଙ୍କୁ ରାଷ୍ଟ୍ରପତି ଭବନର ଆଟ୍ ହୋମ୍ ପାର୍ଟି ପାଇଁ ନିମନ୍ତ୍ରଣ ମିଳିଛି। ଶ୍ରୀ ରାଉତ ସ୍ୱତନ୍ତ୍ର ପ୍ରଜାତିର ଚିଙ୍ଗୁଡ଼ି ଚାଷ କରି ସଫଳତା

0: ଦଖଲ କରିବା ସହ ସ୍ଥାନୀୟ ଅଞ୍ଚଳରେ ରୋଜଗାରର ସୁଯୋଗ ସୃଷ୍ଟି କରିଛନ୍ତି। ଭଦ୍ରକ ଜିଲ୍ଲା ପ୍ରଶାସନ ଓ ଭୁବନେଶ୍ୱରସ୍ଥିତ ୱାନ୍ ଫ୍ୟୁଚର ଫାଉଣ୍ଡେସନ ମଧ୍ୟରେ ସରକାରୀ ବିଦ୍ୟାଳୟରେ କୃତ୍ରିମ ବୁଦ୍ଧିମତା ନବସୃଜନ ଏବଂ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହାଦ୍ୱାରା ସରକାରୀ ବିଦ୍ୟାଳୟଗୁଡ଼ିକରେ ଏଆଇ, ରୋବୋଟିକ୍ସ, କୋଡିଂ ଏବଂ ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ ଭଳି ବିଷୟରେ ପ୍ରଶିକ୍ଷଣ ଦିଆଯାଇପାରିବ। ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଯୁଗ୍ମ ସଚିବ ଡକ୍ଟର କମଳାକାନ୍ତ ତ୍ରିପାଠୀ ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ ସମନ୍ୱିତ ଉପକୂଳ କ୍ଲଷ୍ଟର ବିକାଶ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଉପକୂଳ ଅଞ୍ଚଳର ପରିବେଶ ଅନୁକୂଳ, ଆର୍ଥିକ ଓ ସାମାଜିକ ବିକାଶ, ପ୍ରାକୃତିକ ବିପର୍ଯ୍ୟୟ, ସମୁଦ୍ରକୂଳ କ୍ଷୟ ଏବଂ ଜୀବିକା ସମସ୍ୟାର ସମାଧାନ ଏହି ପଦକ୍ଷେପର ମୂଳ ଲକ୍ଷ୍ୟ। ସୁବର୍ଣ୍ଣପୁରଠାରେ କୃତ୍ରିମ ବୁଦ୍ଧିମତା ସମ୍ପର୍କିତ କର୍ମଶାଳାରେ ଜିଲ୍ଲାପାଳ ନୃପରାଜ ସାହୁ କୃତ୍ରିମ ବୁଦ୍ଧିମତାର ସଠିକ୍ ବ୍ୟବହାର ଉପରେ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟ ସମଗ୍ର ଶିକ୍ଷାର ଯୁଗ୍ମ ନିର୍ଦ୍ଦେଶକ ସସ୍ମିତା ସାହୁଙ୍କ ନେତୃତ୍ୱରେ ଏକ ଦଳ ଗଞ୍ଜାମ ଗସ୍ତ କରି ଅପାର ଆପ୍ ମାଧ୍ୟମରେ ଜାତୀୟ ଶିକ୍ଷାନୀତି 2020ର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଅଭୟ ସାହୁ।
2: ମଧୁମେହ ରୋଗ ଯୋଉଟାକୁ ଆମେ ଡାଇବେଟିସ୍ ବୋଲି କହୁ, ମେନଲି ଏଟା ଦୁଇ ପ୍ରକାରର, ଗୋଟେ ହେଉଛି ଟାଇପ୍ ୱାନ୍ ଆଉ ଗୋଟେ ହେଉଛି ଟାଇପ୍ ଟୁ। ଟାଇପ୍ ୱାନ୍ଟା ନର୍ମାଲି ପିଲାମାନଙ୍କୁ ହୁଏ, ଆଉ 40 ବର୍ଷ ପରେ ଯୋଉ ଡାଇବେଟିସ୍ ବାହାରେ ତାକୁ ଆମେ ନର୍ମାଲି ଟାଇପ୍ ଟୁ ଡାଇବେଟିସ୍ କହୁ। ଟାଇପ୍ ୱାନ୍ ଡାଇବେଟିସ୍ ଯୋଉମାନେ ଆରମ୍ଭରୁ ଇନ୍ସୁଲିନ୍ ହିଁ ସେମାନଙ୍କର ଟ୍ରିଟମେଣ୍ଟର ବାଟ, ଯଦି ଇନ୍ସୁଲିନ୍ ନ ଦିଆଯାଏ ସେମାନଙ୍କର ଦେହ ବହୁତ ଖରାପ ହେବ, ଚାନ୍ସ ଅଛି ଜୀବନ ବି ଚାଲିଯାଇପାରେ। ଟାଇପ୍ ଟୁ ଡାଇବେଟିସ୍ ଯୋଉଟା, ସେଥିରେ କ'ଣ ହୁଏ ନା, ଲୋକମାନେ ମୂଳରୁ ଆମେ କିଛି ଦିନ ଔଷଧ ଦେଇପାରିବା, ଔଷଧରେ ବ୍ଲଡ୍ ସୁଗର ଭଲ କଣ୍ଟ୍ରୋଲ ରୁହେ, ତାପରେ ଧୀରେ ଧୀରେ ସେମାନଙ୍କୁ ଲାଷ୍ଟ ଆଡ଼କୁ ଇନ୍ସୁଲିନ୍ ମଧ୍ୟ ଦରକାର ପଡ଼ିପାରେ। ନର୍ମାଲି ଏଇ ଯୋଉ ଟାଇପ୍ ଟୁ ଡାଇବେଟିସ୍ ଆଉ ଟାଇପ୍ ୱାନ୍ ଡାଇବେଟିସ୍, ତା ଦେହରୁ 85% ଡାଇବେଟିସ୍ ହେଉଛି ଯୋଉଟାକି ଟାଇପ୍ ଟୁ ଡାଇବେଟିସ୍ କୁହାଯାଏ। ଆଉ ଆଜିକାଲି ଏଇ ଟାଇପ୍ ଟୁ ଡାଇବେଟିସ୍ ସବୁଆଡ଼େ ଏଟା ବଢ଼ି ଚାଲିଛି। ଆର ବଢ଼ିବାର କାରଣ କ'ଣ ନା, ଆମେ ଗୋଟେ କହୁ ଡାଇବେଟୋଜେନିକ୍ ଲାଇଫ୍ ଷ୍ଟାଇଲ୍। ଡାଇବେଟୋଜେନିକ୍ ଲାଇଫ୍ ଷ୍ଟାଇଲ୍ ମାନେ କ'ଣ ନା, ନର୍ମାଲି ଯେଉଁମାନେ ବହୁତ ଅଧିକା ସ୍ନେହସାର ଜାତୀୟ ଖାଦ୍ୟ ଖାଆନ୍ତି, ବା ଯେଉଁମାନେ ଜମା କାମ କିଛି କରନ୍ତିନି, ପଶିକି ରହିବା ଯେଉଁମାନଙ୍କର କାର୍ଯ୍ୟ, ଯେଉଁଟାକି ଆଜିକାଲି ମେଜରିଟି ଅଫିସ୍ ମାନଙ୍କରେ ଦେଖୁଛନ୍ତି, ମେଜରିଟି ଆମମାନଙ୍କର କାମ ହେଉଛି ବସିକି କାମ କରିବା, ବା ଯେଉଁମାନେ ବହୁତ ଅଧିକା କ୍ୟାଲୋରି ଖାଦ୍ୟ ଖାଆନ୍ତି, ଏଇ ତିନୋଟି ଜିନିଷକୁ ମେନଲି କୁହାଯାଏ ଡାଇବେଟୋଜେନିକ୍ ଲାଇଫ୍ ଷ୍ଟାଇଲ୍। ଏଇ ଡାଇବେଟୋଜେନିକ୍ ଲାଇଫ୍ ଷ୍ଟାଇଲ୍ କ'ଣ କରେ ନା, ଅଧିକା ପ୍ରୋନ୍ କରେ ଗୋଟେ ଲୋକର ଓଜନ ବଢ଼ିବାରେ। ଆଉ ଓଜନ ବଢ଼ିବାଟା ହେଲା ଇନ୍ଡାଇରେକ୍ଟଲି ଗୋଟେ ରିସ୍କ ଫ୍ୟାକ୍ଟର ଏଇ ମଧୁମେହ ରୋଗ ହେବା ପାଇଁ, ଯେଉଁଟା ଟାଇପ୍ ଟୁ ଡାଇବେଟିସ୍। ଆଗରୁ ଆମର ଭାବୁଥିଲେ ଯେ 40 ବର୍ଷ ପରେ ହେଉଛି ଏଇ ଟାଇପ୍ ଟୁ ଡାଇବେଟିସ୍, ଆଜିକାଲି ଦେଖାହେଉଛି ସ୍କୁଲ ଛୁଆମାନେ ମଧ୍ୟ ଏଇ ଟାଇପ୍ ଟୁ ଡାଇବେଟିସ୍ ଡେଭଲପ୍ କରୁଛନ୍ତି। ଏବେ ଆମେ ଯଦି ଭାବିବା ଯେ ଡାଇବେଟିସ୍ଟା କେମିତି କାହିଁକି ହେଉଛି, ଆଉ ସମସ୍ତଙ୍କର ଲକ୍ଷଣ ଯେ ବାପା ମାଆଙ୍କର ଥିଲେ ହେବ, ତ ସେଇ ବିଷୟରେ ମୁଁ କହିବାକୁ ଚାହେଁ ଯେ ଏଇଟା ହେଲା ଗୋଟେ ପଲିଜେନିକ୍ ଟ୍ରାନ୍ସମିସନ୍। ପଲିଜେନିକ୍ ମାନେ ବହୁତ ଗୁଡ଼େ ଜିନ୍ ଏଇ ଡାଇବେଟିସ୍ ପିଲାମାନଙ୍କର ହେବ ନା ନାହିଁ ସେଟା ପାଇଁ ସେ ଡିସାଇଡ୍ କରିଥାଏ। ଆଉ ଯଦି ବାପା ବା ମା ଏଇ ଦୁଇ ଜଣ ଭିତରୁ କାହାକୁ ଗୋଟେ ଟାଇପ୍ ଟୁ ଡାଇବେଟିସ୍ ହେଇଥାଏ, ତାହେଲେ ପିଲାକୁ ହେବାର ରିସ୍କ ହେଉଛି ଆରାଉଣ୍ଡ 40-50%। ଆଉ ଯଦି ବୋଥ୍ ବାପା ଆଉ ମା ଦୁଇ ଜଣଙ୍କୁ ଡାଇବେଟିସ୍ ହେଇଥାଏ, ତାହେଲେ ତାର ରିସ୍କ ହେଉଛି ମୋର ଦେନ୍ 90%। ଯଦି ଆମେ ଟାଇପ୍ ୱାନ୍ ଡାଇବେଟିସ୍ ଦେଖିବା, ଯେଉଁଟାକି ପିଲାମାନଙ୍କୁ ହୁଏ, ସେମାନଙ୍କର ବାପା ମାଙ୍କୁ ଯଦି ହେଇଥାଏ, ଡେଫିନେଟଲି ତାଙ୍କର ବି ରିସ୍କ ଅଧିକା, ବଟ୍ ଟାଇପ୍ ଟୁ ଡାଇବେଟିସ୍ ଭଳି ଏତେ ଅଧିକା ନୁହଁ। ଯଦି ଟାଇପ୍ ୱାନ୍ ଡାଇବେଟିସ୍ରେ ଯେଉଁଥିରେ ଯଦି ମାଆକୁ ଖାଲି ହେଲେ, ତାହେଲେ ପିଲାଙ୍କର ହେବା ରିସ୍କ ହେଉଛି ବିଲକୁଲ 3%। ଆଉ ଯଦି ବାପାଙ୍କୁ ହୁଏ, ତାହେଲେ ଏଟା ହେଉଛି ଆରାଉଣ୍ଡ 6%। ଆଉ ଯଦି ବାପା ଆଉ ମା ଦୁଇ ଜଣଙ୍କୁ ହୁଏ, ତାହେଲେ ହେଲା 10-12%। ତା ମାନେ ଯଦି ବାପା ମା ଦୁଇ ଜଣଙ୍କୁ ଡାଇବେଟିସ୍, ତାହେଲେ 10-12% ପିଲାଙ୍କୁ ଡାଇବେଟିସ୍ ହେବ, ବାକିମାନଙ୍କୁ ଡାଇବେଟିସ୍ ହେବାର କିଛି ରିସ୍କ ନଥାଏ।

0: ଆଉ ତାର ଓଜନ ସେ କିଛି ପରିମାଣରେ କମେ। ଯଦି ସେ ଆଗରୁ ଯେତେ ଔଷଧ ନେଉଛି ତାର ଔଷଧର ପରିମାଣ କମ୍ ହେଇଯିବ। ଯେଉଁମାନଙ୍କର ବାପା ମାଆଙ୍କ ତରଫରୁ ଯେଉଁ ଆମର ରିସ୍କ ଆସିଛି ଡାଇବେଟିସ୍ ପାଇଁ ସେଟାକୁ ତ ଆମେ କେବେ ଚେଞ୍ଜ କରିପାରିବା ନାହିଁ। ଯଦି ଆମେ ଲୋ କ୍ୟାଲୋରି ଡାଏଟ୍ ନେଲେ, ଲେସ୍ ଫ୍ୟାଟ୍ ଡାଏଟ୍ ନେଲେ, ରେଗୁଲାର ଫିଜିକାଲ ଆକ୍ଟିଭିଟି ଟିକେ ରଖିଲେ, ଆଉ ଯେଉଁମାନେ ମୋଟା ସେମାନେ ତାଙ୍କର ଓଜନ ଟିକେ କମ୍ କଲେ, ଡେଫିନାଇଟ୍ଲି ସେମାନଙ୍କୁ ଡାଇବେଟିସ୍ର କଣ୍ଟ୍ରୋଲରେ ହେଲ୍ପ କରିବ, ଆଉ ଯେଉଁମାନଙ୍କର ଡାଇବେଟିସ୍ ନାହିଁ ସେମାନଙ୍କୁ ଭବିଷ୍ୟତରେ ଡାଇବେଟିସ୍ ନ ହେବାରେ ହେଲ୍ପ କରିବ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ବଂଶାଗତ ମଧୁମେହ, ଏ ସମ୍ପର୍କରେ କହିଲେ ଡାକ୍ତର ଅଭୟ ସାହୁ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 17:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ। ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଲ୍ 2026 ସଂସଦରେ ଗୃହୀତ। ଶିକ୍ଷା ଓ ପରୀକ୍ଷା ବ୍ୟବସ୍ଥାର ସଂସ୍କାର କ୍ଷେତ୍ରରେ ଏହି ବିଲ୍ ପ୍ରମୁଖ ଭୂମିକା ଗ୍ରହଣ କରିବ, କହିଲେ ପ୍ରଧାନମନ୍ତ୍ରୀ। କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପଶ୍ଚିମ ଏସିଆ ସ୍ଥିତି ପରିପ୍ରେକ୍ଷୀରେ ନିଆଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା। ବନ୍ୟା ଯୋଗୁଁ ଓଡ଼ିଶାର 20 ଜିଲ୍ଲାର 7 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ। ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ଭାର ଉତ୍ତୋଳନରେ ଲଭପ୍ରୀତ ସିଂଙ୍କୁ ରୌପ୍ୟ। ରାଜ୍ୟସଭାରେ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଗତକାଲି ପାରିତ ହୋଇଛି। ଏଥିସହିତ ଏହି ବିଲ୍ଟି ସଂସଦର ଅନୁମୋଦନ ଲାଭ କରିଛି। ଗତକାଲି ଅପରାହ୍ନରେ ବିଲ୍ଟିକୁ କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଆଗତ କରିଥିଲେ। ଏହି ବିଲ୍ ଉପରେ ଚାଲିଥିବା ଆଲୋଚନାର ଉତ୍ତର ଦେଇ ଡକ୍ଟର ସିଂ କହିଛନ୍ତି, ଏହି ପ୍ରସଙ୍ଗ ଦେଶର ପ୍ରତ୍ୟେକ ନାଗରିକଙ୍କୁ ସ୍ପର୍ଶ କରିଛି। ଦେଶର ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ସହିତ ପ୍ରଶ୍ନପତ୍ର ପ୍ରଘଟକୁ ରୋକିବା ଦିଗରେ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ସେ ଆଲୋକପାତ କରିଛନ୍ତି। ବିକଶିତ ଭାରତ ଲାଗି ଯୁବବର୍ଗଙ୍କୁ ଦେଶର ବିଶାଳ ସମ୍ବଳ ଭାବେ ଅଭିହିତ କରି ଡକ୍ଟର ସିଂ କହିଛନ୍ତି, ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ସାର୍ବଜନୀନ ପରୀକ୍ଷା ପରିଚାଳନାରେ ତ୍ରୁଟି ଏବଂ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି। ସେ କହିଛନ୍ତି, ଦେଶରେ ଏମ୍ସ ହସ୍ପିଟାଲ ସଂଖ୍ୟା 7-22 ବୃଦ୍ଧି କରାଯାଇଥିବା ବେଳେ ଦେଶରେ ମେଡିକାଲ ପାଠ୍ୟକ୍ରମ ଲାଗି ସିଟ୍ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି। ଗତ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ମଧ୍ୟରେ ଜାତୀୟ ଶିକ୍ଷାନୀତି 2020 ଶିକ୍ଷା କ୍ଷେତ୍ରରେ ସର୍ବବୃହତ୍ ପରିବର୍ତ୍ତନକାରୀ ଭାବେ ଉଭା ହୋଇଛି ବୋଲି ଡକ୍ଟର ସିଂ କହିଛନ୍ତି। ଏହି ପ୍ରସଙ୍ଗରେ ମନ୍ତ୍ରୀ ଉତ୍ତର ରଖୁଥିବା ସମୟରେ ବିରୋଧୀ ଦଳଗୁଡ଼ିକ କକ୍ଷତ୍ୟାଗ କରିଥିଲେ। ତେବେ ଏହି ବିଲ୍ ଉପରେ କଂଗ୍ରେସ, ଡିଏମ୍କେ, ଜନତା ଦଳ ସଂଯୁକ୍ତ, ଏନ୍ସିପି, ସମାଜବାଦୀ ପାର୍ଟି, ଆପ୍, ତୃଣମୂଳ କଂଗ୍ରେସ, ଆର୍ଜେଡି ଓ ସିପିଆଇଏମ୍ ସମେତ ବିଭିନ୍ନ ଦଳର ସାଂସଦମାନେ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିଥିଲେ। ଏଠାରେ ସୂଚନା ଦିଆଯାଇପାରେ, ନୂତନ ଆଇନ ଅନୁଯାୟୀ ଏଭଳି ଘଟଣାର ତଦନ୍ତ ପାଇଁ 2 ମାସ ଏବଂ ଚାର୍ଜସିଟ୍ ଦାଖଲ ହେବା ପରେ ବିଚାର ପ୍ରକ୍ରିୟା ଶେଷ ପାଇଁ 3 ମାସର ସମୟସୀମା ଧାର୍ଯ୍ୟ କରାଯାଇଛି। ଦେଶର ଏକ ବିଶ୍ୱାସଯୋଗ୍ୟ ପରୀକ୍ଷା ବ୍ୟବସ୍ଥା ଗଠନ ଦିଗରେ ସରକାର ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ସଂସଦର ଅନୁମୋଦନ ଲାଭ କରିବା ପରେ ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି ଗତ ରାତିରେ ଏକ ଭିଡ଼ିଓ ବାର୍ତ୍ତା ଦେଇ ଏହି ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଗତ ଦଶନ୍ଧି ଧରି ପ୍ରତ୍ୟେକ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ପ୍ରଶ୍ନପତ୍ର ପ୍ରଘଟ ସମସ୍ୟାର ସମ୍ମୁଖୀନ ହୋଇଆସୁଥିଲେ। ଏହା ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ ପ୍ରଭାବିତ କରିବାର ଆଶଙ୍କା ସୃଷ୍ଟି ହେଉଥିଲା। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଉଭୟ ଶିକ୍ଷା ବ୍ୟବସ୍ଥା ଏବଂ ପରୀକ୍ଷା ପ୍ରଣାଳୀରେ ଦେଶବ୍ୟାପୀ ସଂସ୍କାର ଆଣିଛନ୍ତି। ସମ୍ପୃକ୍ତ ବିଲ୍ରେ କଠିନ ଆଇନଗତ ବ୍ୟବସ୍ଥା ରଖାଯାଇଛି। ଏକ ସ୍ୱଚ୍ଛ ବୈଷୟିକ ଜ୍ଞାନକୌଶଳକ ଭିତ୍ତିକ ପରୀକ୍ଷା ବ୍ୟବସ୍ଥା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର କଠିନ ପରିଶ୍ରମକୁ ସୁରକ୍ଷା ଦିଆଯାଇପାରିବ, ଫଳରେ ବିକଶିତ ଭାରତ ଲାଗି ଭିତ୍ତିଭୂମିକୁ ଅଧିକ ସଶକ୍ତ କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଶିକ୍ଷା ଓ ପରୀକ୍ଷା ବ୍ୟବସ୍ଥାର ସଂସ୍କାର କ୍ଷେତ୍ରରେ ଆଧୁନିକ ବୈଷୟିକ ଜ୍ଞାନକୌଶଳ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ସମ୍ପୃକ୍ତ ଯେକୌଣସି ବ୍ୟକ୍ତି ବା ସଂସ୍ଥାକୁ କଠୋର ଦଣ୍ଡ ଦିଆଯିବ ବୋଲି ଶ୍ରୀ ମୋଦି କହିଛନ୍ତି।
2: ଦେଶବ୍ୟାପୀ ସଭି ରାଜ୍ୟ ମେ ବି ଅର୍ କେନ୍ଦ୍ର ମେ ବି ଶିକ୍ଷା ପଦ୍ଧତି ମେ ସୁଧାର ଅନିବାର୍ଯ୍ୟ ହୋ ଗୟା। ଟେକ୍ନୋଲୋଜି କେ ଭରପୁର ଉପଯୋଗୀ ଆବଶ୍ୟକତା ହୋ ଗଈ ଅର୍ ସାଥ ସାଥ ଫିର ସେ କୋଇ ପେପର ମାଫିଆ ପେପର ଲିକ୍ କରନେ ୱାଲି ଗ୍ୟାଙ୍ଗ ଦେଶ କେ

21-12ରେ ପରାସ୍ତ କରିଥିବା ବେଳେ ତାନ୍ଭି ଶର୍ମା ଇଣ୍ଡୋନେସିଆର ଥାଲିତା ୱିର୍ୱାନ୍ଙ୍କୁ 21-17, 22-20ରେ ହରାଇ ଦେଇଛନ୍ତି। ଦେବିକା ସିହାର ଇଣ୍ଡୋନେସିଆର ନି କାଡେକ୍ ଧିଣ୍ଡାଙ୍କୁ 21-16, 21-15ରେ ପରାସ୍ତ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଲ୍ 2026 ସଂସଦରେ ଗୃହୀତ। ଶିକ୍ଷା ଓ ପରୀକ୍ଷା ବ୍ୟବସ୍ଥାର ସଂସ୍କାର କ୍ଷେତ୍ରରେ ଏହି ବିଲ୍ ପ୍ରମୁଖ ଭୂମିକା ଗ୍ରହଣ କରିବ କହିଲେ ପ୍ରଧାନମନ୍ତ୍ରୀ। କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପଶ୍ଚିମ ଏସିଆ ସ୍ଥିତି ପରିପ୍ରେକ୍ଷୀରେ ନିଆଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା। ବନ୍ୟା ଯୋଗୁଁ ଓଡ଼ିଶାର 20 ଜିଲ୍ଲାର 7 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ। ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ଭାର ଉତ୍ତୋଳନରେ ଲଭପ୍ରୀତ ସିଂଙ୍କୁ ରୌପ୍ୟ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର ଡଟ୍ ଜିଓଭି ଡଟ୍ ଇନ୍ ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।

ଆକାଶବାଣୀ କଟକ କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ସ୍ୱଚ୍ଛ ଭାରତ ମିଶନ ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ, ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ।

ଆପଣମାନେ ହୁଏତ ଏ ହସ କଥାଟି ଜାଣିଥାଇପାରନ୍ତି। ଥରେ ଜଣେ ବିଦେଶୀ ପର୍ଯ୍ୟଟକ ଭାରତ ଆସିଥାନ୍ତି। ଜଣେ ସ୍ଥାନୀୟ ବନ୍ଧୁଙ୍କ ସହିତ ସାନ୍ଧ୍ୟ ଭ୍ରମଣ ସମୟରେ ରାସ୍ତାକଡ଼ରେ ବସିଥିବା ପୁରୁଷ ଓ ମହିଳାମାନେ ଛିଡ଼ା ହୋଇ ପଡ଼ୁଥାନ୍ତି। ବିଦେଶୀ ପର୍ଯ୍ୟଟକଙ୍କ ମନ ଆନନ୍ଦିତ ହୋଇଉଠିଲା, କହିଲେ ପ୍ଲିଜ୍ ସିଟ୍ ଡାଉନ୍, ପ୍ଲିଜ୍ ସିଟ୍ ଡାଉନ୍। ତାପରେ ସେ ସ୍ଥାନୀୟ ବନ୍ଧୁ ଜଣଙ୍କୁ କହିଲେ, ଭାରତୀୟମାନେ ତ ଅତିଥିମାନଙ୍କୁ ସ୍ୱାଗତ କରିବା ଏବଂ ଅଭିବାଦନ କରିବା ଭଲ କି ଜାଣନ୍ତି, ଆମେ ଯେଉଁଆଡ଼େ ଗଲେ ତ ପୁରୁଷ ମହିଳାମାନେ ଛିଡ଼ା ହୋଇ ପଡ଼ୁଛନ୍ତି। ବନ୍ଧୁ ଜଣକ ଚୁପ୍ ରହିଲେ। ପ୍ରକୃତ କଥା ହେଉଛି, ଗ୍ରାମାଞ୍ଚଳ ହେଉ ସହରାଞ୍ଚଳ ହେଉ, ରାସ୍ତାକଡ଼ରେ, ଟ୍ରେନ୍ ଲାଇନ୍ ଉପରେ, ନଦୀକୂଳରେ ଲୋକଙ୍କ ମଳତ୍ୟାଗ କରିବାର ଏକ ଅଭ୍ୟାସ ରହିଛି। ବିଦେଶୀ ଜଣଙ୍କୁ ଦେଖି କିଛି ପୁରୁଷ ଓ ମହିଳା ଛିଡ଼ା ତ ହେଲେ, କିନ୍ତୁ ଅନେକ ପୁରୁଷ ମହିଳା ଛିଡ଼ା ମଧ୍ୟ ହୁଅନ୍ତି ନାହିଁ। ଏହା ତାଙ୍କର ଦେହସୁହା ହୋଇଗଲାଣି। ଏକଥା ନୁହେଁ ଯେ ଘରେ ପାଇଖାନା ନାହିଁ, ଖୋଲାରେ ମଳତ୍ୟାଗ କରିବା ଯେହେତୁ ଏମାନଙ୍କର ଏକ ଅଭ୍ୟାସ ହୋଇଗଲାଣି, ଏହାକୁ ଏକ ଅଧିକାର ବୋଲି ମଧ୍ୟ ଭାବି ବସିଲେଣି। ଆପଣମାନେ ରେଡ଼ିଓରେ କିମ୍ବା ଟିଭିରେ ଏକ ବିଜ୍ଞାପନ ଶୁଣୁଥିବେ କିମ୍ବା ଦେଖୁଥିବେ, ଅନେକ ମହିଳା ଓଢ଼ଣୀ ଦେଇ ଘରେ ରହୁଛନ୍ତି, କିନ୍ତୁ ଘରେ ପାଇଖାନା ନଥିବାରୁ ବାହାରକୁ ମଳତ୍ୟାଗ ପାଇଁ ଯାଉଛନ୍ତି। ଏହାଠାରୁ ଅପ୍ରୀତିକର ପରିସ୍ଥିତି ଆଉ କ'ଣ ହୋଇପାରେ। କଥାରେ ଅଛି, ଗାଁ ପରିମଳ ଧୋବା ତୁଠରୁ, ନିଜକୁ ଏବଂ ଆମ ପରିବେଶକୁ ସ୍ୱଚ୍ଛ ରଖିବା ନିହିତ ଅଛି ଆମ ହାତରେ। ଆମେ ଯଦି ସ୍ୱଚ୍ଛ ନ ରହିବା, ପରିବେଶ ଯଦି ସ୍ୱଚ୍ଛ ନ ରହିବ, ତାହେଲେ ଆମେ ବିଭିନ୍ନ ରୋଗ ଦ୍ୱାରା ଆକ୍ରାନ୍ତ ହେବା। ଗ୍ରାମାଞ୍ଚଳରେ ଅଶିକ୍ଷା ଏବଂ ଜନସଚେତନତାର ଅଭାବ ଯୋଗୁଁ ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପୁଥିବାର ନଜିର ରହିଛି। ସେଥିପାଇଁ ସରକାର ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି। ଘରେ ଘରେ ପାଇଖାନାର ବ୍ୟବସ୍ଥା କରାଯାଉଛି, ଲୋକେ ଏହାର ଫାଇଦା ଉଠାଇବା କଥା। ଏ ସମ୍ପର୍କରେ ଯଦି ସେମାନଙ୍କ କିଛି ସନ୍ଦେହ ଅଛି, ଅଧିକାରୀମାନଙ୍କ ସହିତ ଯୋଗାଯୋଗ କରି ବୁଝିପାରିବେ। ସ୍ୱଚ୍ଛ ଭାରତ ଅଭିଯାନର ଯେଉଁ ଡାକରା ଦିଆଯାଇଛି, ଲୋକଙ୍କ ସଚେତନତା ଏବଂ ସହଯୋଗ ହେଲେ ଯାଇ ଏହା ସଫଳ ହୋଇପାରିବ।

0: ସ୍ୱଚ୍ଛ ଭାରତ ମିଶନ ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ। ଏବେ ଆସନ୍ତୁ ଶୁଣିବା ଆଧ୍ୟାତ୍ମିକ ସଙ୍ଗୀତାତ୍ମକ ଧାରାବାହିକ ଶ୍ରୀ ରାମଚରିତ ମାନସ।
1: ଏପିସୋଡ 154।

0: ଅଇଗୋ ଶୁଖୁଆ ପୋଡ଼ାରେ ଯିବ ବୋଲି ଯେବେ ଜାଣିଲ, ପୋଡ଼ା ଶୁଖୁଆଟାକୁ ଆଗ ଖାଇଦେଲନି କାହିଁକି?
1: ମୋ ଲାଜା, ମୁଁ କଣ ଘୋଡ଼ା କି? ଆଗ ଆପଣ ମୋ ମୁହଁରେ ଲଗାମଟା କିଆଁ ବାନ୍ଧିଛନ୍ତି ଯେ? ଲଗାମଟା ଖୋଲିଦେଇ ଆପଣ ଦେଖନ୍ତୁ, ଏ ମେଞ୍ଜ ବଟ କୁଷ୍ଠ ସାହାଣି କଣ କରୁଛି?
0: ଚୋପାଟା କରିବ ତମେ, ଚୋପାଟା ଓଲଟି ଫ୍ରି ପାସ ଗୁଡ଼େ ଦେଇଦେଇ ମତେ ଆହୁରି ଦେଉଳିଆ କରିଦ।
1: ଏଇ ଏଇ କଣ ସେଇ ଫ୍ରି ପାସ ଯୋଗୁଁ ତ ଆଜି ମୋହିନୀ ହରଣଚାଳ ହେଇଯାଇଛି।
2: ହେ ଫ୍ରି ପାସ ଯୋଗୁଁ କଣ ତମେ କହୁଛ ମ୍ୟାନେଜର ବାବୁ?
1: ହଁ ହଁ, ସେଇ ଫ୍ରି ପାସ ଯୋଗୁଁ ହିଁ ଅଭିକା ଏତିକି ନାଟ। ସେଇ ଗୁଣ୍ଡା ଟକା ଯୋଡ଼ା ଦି ଚାରିଟା ଫ୍ରି ପାସ ଦେଇଦେଇଥିଲେ ମୋହନାଟାକୁ, ଆଜି କଣ ଗୁଣ୍ଡା ଉଠେଇ ନେଇଥାନ୍ତେ, ଚେନ୍ ପକେଇ ନାଇଟି ଉଡେଇ ଦେଇଥାନ୍ତେ।
2: ଯାହା କହିଲା, ଏବେ ଆପଣ ଟିକେ ଦୟାକରି ମୋହିନୀ କଥାଟା ଆଗ ବୁଝନ୍ତୁ, ତାକୁ ଉଦ୍ଧାର କରିବା ପାଇଁ ପୋଲିସରେ ଯାଇ ରିପୋର୍ଟ ଦିଅନ୍ତୁ।
1: ଆହୋ ନାଚ ମାସ୍ତ୍ରେ, ପୋଲିସ ବି ଜମାରୁ ଶୁଣିବ ନାହିଁ।
2: ଶୁଣିବନି?
1: ହଁ, ଥାନାକୁ ଫ୍ରି ପାସ ଦିଆ ହେଇ ନାହିଁ।
0: ଫ୍ରି ପାସ, ଫ୍ରି ପାସ, ଫ୍ରି ପାସ, ଖବରଦାର ମେଞ୍ଜର ବାବୁ, କହିଦଉଛି ଆଉ ଥରେ ଯଦି ସେ ଫ୍ରି ପାସ କଥାଟା ଉଠେଇବ ନା, ତାହେଲେ ତାହେଲେ ତମର ଦିନକୁ ମୋର ଦିନ।
1: ଫ୍ରି ପାସ କଥାଟା ପଡ଼ିଲେ ତ ଆପଣଙ୍କ ମୁଣ୍ଡକୁ କଙ୍କଡ଼ା ବି ଛା କାମୁଡୁଛେ, ଆଉ ଏବେ ଝାମଲାଟାକୁ ସମ୍ଭାଳୁ ନାହାନ୍ତି ଫ୍ରି କଥାରେ କିଆ? ମେଞ୍ଜର ବାବୁ, ମେଞ୍ଜର ବାବୁ ବୋଲି ବେଙ୍ଗର ଏଇଟା ଛାଡୁଛନ୍ତି। ହେ
0: ଓହୋ, ଏଥିରେ ସମ୍ଭାଳିବା କଥା କଣ ଅଛି? ନାଇଟି ଲିଭିଗଲା, ଅପେରା ବନ୍ଦ ହେଲା, ଆଉ ଲୋକେ କାଲି ଆସି ତାମସା ଦେଖିବା ପାଇଁ ରାଜି ତ ହେଇ ଚାଲିଗଲେ, ତମେ ସବୁ ଆଉ ହୋ ହାଲା ନ କରି ଏଠୁ ଯା ଯା ଯା ଯା ଶୋଇବ ଯା।
3: ହେଇଟି କୁକୁଡ଼ା ଡାକିଲେ,
4: କୁକୁଡ଼ା ଡାକୁ କି ଚଢ଼େଇ ବୋବୁ, ହାମ ସବୁ ନାହିଁ ଶୋଏଗା। ହା, ଆଗ ଆମକୁ ଆମର ଭାଇ ମୋହିନୀ ଚାହିଏ, ଆଗ ମୋହିନୀ ଲାଓ, ପଛନ୍ତେ ବାକି ବାତଚି ନା, କଣ କହୁଛ ଭାଇ? ମାନେ
2: ଧରିଛୁ ଧନିଆ, ତୁ ଅସଲି ପାଇପଟାକୁ ମୁଠେଇକି ନା ଧରିଛୁ, କହିଲେ ମୋହିନା ଲାଓ, କହିଲେ ମୋହିନା ଲାଓ।
0: ହୋଇଓ ଗୀତ ମାଷ୍ଟ୍ରେ, ତମର ସେଇଟା ମୁଣ୍ଡ ନା ମ୍ୟୁନିସିପାଲିଟିର ଗୋଟେ ଭଙ୍ଗା ଡଷ୍ଟବିନ ହଉ,
2: ଆପଣ ପଛେ ଆମକୁ ଗାଳି ଦେବେ, ଆଗ ମୋହନାଟାକୁ ଉଦ୍ଧାର କରିବାର ବ୍ୟବସ୍ଥା କରନ୍ତୁ। ଚୁପ୍ କର, ଚୁପ୍ କର, ସେ ରାଣ୍ଡ ଧମକ ଛାଡ଼ନ୍ତୁ ଆଜ୍ଞା, ମୁଁ କଳାକାର ସଂଘର ସଭାପତି, ହମ୍ ବୋଥ ହେ, କହିଲେ ମୋହିନା ଲ।
0: ଇଏ ତମେ ସବୁ ସୁଦ ମୂର୍ଖ ବୁଲାକିରି, ଇରେ ମୋହନାଟା ତ ଆଉ ତିରିଲା ନୁହଁ, ଖାଣ୍ଟି ମରଦଟାଏ। ଗୁଣ୍ଡାମାନେ ଯେତେବେଳେ ଏଇ କଥା ଜାଣିବେ, ତାକୁ ବଳେ ଛାଡ଼ିଦେବେନି।
4: ସତେ ତ, ଆମର ଏଇ ଦିଗଟାକୁ ଜମା ଖିଆଲ ନଥିଲା, ନା କଣ କହୁଛ ତମେ ସଙ୍ଗୀତ ମାଷ୍ଟ୍ରେ? ଯାହା କହିଲେ କୁହ ପଛେ, ଆମ ମାଲିକଙ୍କ ଯାହା ବୁଦ୍ଧି ନା, ଅପେରା ନ ଗଢ଼ି ରାଜନୈତିକ ଦଳଟି ଗଢ଼ିଥିଲେ, ଏବେକୁ କୋଉଠି ମୁଖ୍ୟମନ୍ତ୍ରୀ କି ମନ୍ତ୍ରୀ ଟି ଆରାମ କରିଥାନ୍ତେ।
0: ଅନ୍ଧାରରେ ମୋହନାଟା ଦେଖାଯାଉନି ଯେ?
5: ନାଇଁ ନାଇଁ ନାଇଁ ନାଇଁ ନାଇଁ,
0: ଦେଖ ଦେଖ, ଏବେ ତମେ ସବୁ ତମ ଫୁଟିଲା ଆଖିରେ ଦେଖ,
5: ମରିଗଲି।
0: ମୁଁ କଣ କହୁଥିଲି, ଦୁଃଶାସନ ମାନେ ବସ୍ତ୍ର ହରଣ କଲେ, ତାପରେ ଦେଖିଲେ ମୋହନୀ ଦ୍ରୌପଦୀ ନୁହଁ, ଖାଣ୍ଟି ଶ୍ରୀଖଣ୍ଡିଟେ, ସାଙ୍ଗେ ସାଙ୍ଗେ ଛାଡ଼ିଦେଲେ।
5: ହଁ ହଁ, ଆପଣ ଠିକ କହିଛନ୍ତି, ଅବିକଳ ଠିକ ସେମିତିକା ହେଲା। ହେଲେ ମେଞ୍ଜର ବାବୁ, ଦୟାକରି ଆଗେ ନାଇଟ୍ଟା ନିଭେଇ ଦିଅ, ମୁଁ ମିସ୍ ରଙ୍ଗବତୀ ମେକଅପ୍ରେ ଅଛି, ମୋର ବସ୍ତ୍ର ହରଣ ହେଇଯାଇଛି, ତମମାନଙ୍କ ଆଗକୁ ଆଇବା ନିମନ୍ତେ ମତେ ନାଜ ନାଗୁଛି, ମତେ ଆଗେ ବସ୍ତ୍ର ଖଣ୍ଡିଏ ଦିଅ ବା, ମୋ ନାଜ ରଖ।
1: ମୋଲାଜା, ଆବେ ହେ ଧନିଆ, ଆବେ ଚାହିଁଛୁ କଣ ବେ? ଆଗ ଧାଇଁ ଯା, ମୋହନାର ପ୍ୟାଣ୍ଟ ସାର୍ଟ ଦି ଖଣ୍ଡ ତା ରୁମ୍ରୁ ନେଇଆ, ତୁ ଆଜି ତା ପାଇଁ ଶ୍ରୀକୃଷ୍ଣ ପରାରେ।
5: ନାଇଁ ନାଇଁ।

0: ନାଇଁ ତ ଦେଇ ପ୍ୟାଣ୍ଟ ସାର୍ଟ ଆଣିବୁନି, ଆଗେ ଖଣ୍ଡେ ଶାଢୀ ଆଣ, ମୁଁ ମେକଅପ୍ ପୋଛିଲେ ଯାଇ ପ୍ୟାଣ୍ଟ ସାର୍ଟ ପିନ୍ଧିବି।
1: ହଉ ଆଣୁଛି।
2: ଏଇ ତ ସେ ହିରୋ ଜଣକ ଏଇଠି ବସିଛନ୍ତି। ଆପଣ କ'ଣ ଏକା ବସିଛନ୍ତି?
3: କିଏ କିଏ ତୁମେ?
2: ଜଣେ ଦର୍ଶିକା।
3: ଦର୍ଶିକା
2: ଭୁଲ ହେଲା କି? ମୋର ଯେତେ ଦୂର ଧାରଣା ଦର୍ଶକର ସ୍ତ୍ରୀଲିଙ୍ଗ ହେଉଛି ଦର୍ଶିକା। ନାଇଁ ଯେବେ ଆପଣ ତାକୁ ଭୁଲ ବୋଲି କହୁଛନ୍ତି ତେବେ ମୋତେ ଆପଣଙ୍କର ଜଣେ ଦର୍ଶକୀ ବୋଲି ଭାବି ନିଅନ୍ତୁ।
3: ତମେ ଦର୍ଶିକା ହୁଅ କି ଦର୍ଶକୀ ହୁଅ ସେଇଥିରେ ମୋର କିଛି ଯାଏ ଆସେନି, କିନ୍ତୁ ତମେ
2: ଯାଏ ଆସେ କେମିତି ନାହିଁ, ନିଶ୍ଚୟ ଆସେ ଯାଏ।
3: ମାନେ
2: ଆପଣଙ୍କ ଆକ୍ଟିଙ୍ଗ ମୋତେ ଖୁବ୍ ଭଲ ଲାଗିଲା।
3: ଆଚ୍ଛା
2: ହଁ, ଆପଣ ଯେଉଁ ଭଙ୍ଗୀରେ ଡାଇଲଗ୍ କହୁଥିଲେ ଆପଣଙ୍କର ସେଇ ଡାଇଲଗ୍ କୁହା ଭଙ୍ଗୀଟି ହିଁ ଆଜି ମୋତେ ବିଲକୁଲ ପାଗଳ କରିଦେଇଛି। ଆପଣ ମୋତେ ବିଶ୍ୱାସ କରନ୍ତୁ, ଡାଇଲଗ୍ ତ ସହଜରେ ରୋମାଣ୍ଟିକ, ପୁଣି ତାକୁ ଆପଣ ଯେମିତି ମଜେଇ କହୁଥିଲେ ନା, ଆହ କି ଡାଇଲଗ୍! ଢଳ ଢଳ ସମୁଦ୍ରର ନୀଳ ନୀଳ ଜଳରାଶି ବକ୍ଷରେ ସତ୍ୟ ପ୍ରସ୍ଫୁଟିତ ଏକ ବିରାଟ ନାଲି ପଦ୍ମ ଫୁଲ, ତାରି ଉପରେ ବସିଥିଲେ ଜଣେ ତ୍ରିଦୀପ ମୋହିନୀ ରାଜଜେମା। ମୋର ତ ଏଇ ମୁହୂର୍ତ୍ତରେ ଆପଣଙ୍କର ସେଇ ରାଜଜେମା ହୋଇଯିବାକୁ ଇଚ୍ଛା ହେଉଛି, ମୋତେ ଆପଣ ବିଶ୍ୱାସ କରନ୍ତୁ।
3: ପାଟି କରନି, ଅନ୍ୟମାନେ ଶୁଣିବେ।
2: ଶୁଣନ୍ତୁ ନା, କ୍ଷତି କ'ଣ? ମୁଁ ତ ପହିଲି ଦେଖାରେ ଆପଣଙ୍କୁ ମୋ ହୃଦୟ ଦାନ କରିଦେଇ ସାରିଛି।
3: ଆରେ ବାପ ରେ ବାପ, ମରିଗଲି।
2: ନା ନା, ଆପଣ ମରନ୍ତୁନି। ସତ କହୁଛି, ଆପଣ ମରିଗଲେ ମୁଁ ରାଣ୍ଡ ହୋଇଯିବି।
3: ତମେ ଏଇ ଅଧଘଣ୍ଟାରେ ଶହ ଭିତରେ ଏତେ ଦୂର ଆଗେଇ ଯାଇଛ?
2: ଆପଣ ମୋତେ ବିଶ୍ୱାସ କରନ୍ତୁ, ମୁଁ ଆଗେଇ ଯାଇନି, ମୋ ହୃଦୟଟା ଆଗେଇ ଯାଇଛି। ଆଉ ପଛକୁ ଫେରିବା ପାଇଁ ବିଲକୁଲ ଚାନ୍ସ ନାହିଁ, କାରଣ ଲଭ୍ ଇଟ୍ ଦ ଫାର୍ଷ୍ଟ ସାଇଟ୍।
3: ସେଇଥିପାଇଁ ମୁଁ କ'ଣ କରିବି?
2: ଆପଣ ମୋତେ ବାହା ହେବାକୁ ବାଧ୍ୟ।
3: ଏ କ'ଣ କହିଲ?
2: ଦେଖନ୍ତୁ, ମୁଁ ହିନ୍ଦୁ ନାରୀ, ପ୍ରଥମ ରାତିର ପ୍ରଥମ ସୋରେ ପ୍ରଥମ ଦେଖାରେ ପ୍ରଥମ କରି ମୁଁ ଯେତେବେଳେ ମନେ ମନେ ଆପଣଙ୍କୁ ମୋର ସ୍ୱାମୀ ବୋଲି ବରଣ କରିନେଇଛି, ଦିନରେ ଚନ୍ଦ୍ର ଉଦୟ ହେଲେ ବି ଆପଣ ହିଁ ମୋର ସ୍ୱାମୀ।
4: ମୋହନୀ ଶାଢ଼ୀ ଆଗ ପିନ୍ଧି ପକା।
3: ହେଇଟି ହେଇଟି, ଆମ ମାଲିକ ଏଣିକି ଆସୁଛନ୍ତି, ତମେ ଯାଅ, ସେମାନେ ଦେଖିଲେ ବଡ଼ ମୁସ୍କିଲ ହବ।
2: ହେଇଟି ତମ ରାଣ, ମୋତେ ଭୁଲିବନି ଟି, ଯାଉଛି।
5: ବଡ଼ ଅସୁବିଧା ହଉଛି।
6: ଦେଖ ସୁନ୍ଦରୀର ଚୋଖା ବେଶ, ଆରେ ନାୟକ ସାଜିଛି ମାଖି ନିଶ, ଦେଖି ସାର ନିଶ ପ୍ରେମରେ ବେହୋସ, ଝିଅ ମାନେ କେତେ ହେଲେ ବାଇ। ଶୁଣ ଶୁଣ ଶୁଣ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ସମୟ ସକାଳ 8ଟା ହେବାକୁ ଯାଉଛି। ରିଲେ କରି ପ୍ରଚାର କରୁଛୁ ସମାଚାର ପ୍ରଭାତ ଓ ମର୍ଣ୍ଣିଂ ନ୍ୟୁଜ୍ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ବର୍ତ୍ତମାନ ପ୍ରଚାର କରୁଛୁ ସଙ୍ଗୀତ ଲହରୀ କାର୍ଯ୍ୟକ୍ରମରେ କେତୋଟି ଓଡ଼ିଆ ଆଧୁନିକ ଗୀତ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶିଳ୍ପୀ ଉଦିତ ନାରାୟଣଙ୍କ କଣ୍ଠରେ ପଞ୍ଚାନନ ନାୟକଙ୍କ ଗୀତ ରଚନା ଏବଂ ବିକାଶ ଦାସଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଶୁଣନ୍ତୁ ଏହି ଆଧୁନିକ ଗୀତଟି।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧ ପ୍ରଚାର କଲୁ ସଙ୍ଗୀତ ଲହରୀ କାର୍ଯ୍ୟକ୍ରମରେ କେତୋଟି ଆଧୁନିକ ଗୀତ। ଏବେ ଆସନ୍ତୁ ଶୁଣିବା।

ବହୁତ ଅନୁତାପ କଲେ ହନୁମାନ। ପତଙ୍ଗ ବହ୍ନି ବା ଅଗ୍ନିକୁ ସ୍ନେହ କଲେ ବି ସେଥିରେ ଧ୍ୱଂସ ପାଏ। ବହ୍ନି ସ୍ୱରୂପିଣୀ ସୀତାଙ୍କୁ ସ୍ପର୍ଶ କରିଥିଲେ ରାବଣ ଶେଷ ହୋଇଥାନ୍ତା, ଏହା ମୁଁ ଭାବିଲି ନାହିଁ କାହିଁକି। ବ୍ରହ୍ମକନ୍ୟା ସୀତାଙ୍କୁ ମାତଙ୍ଗୀ ବା ଚାଣ୍ଡାଳି ବୋଲି ମୁଁ କହିଛି। ଏହି ଅପରାଧରେ ବେକରେ ପଥର ବାନ୍ଧି ସମୁଦ୍ର ଜଳରେ ବୁଡ଼ି ମରିବା ଉଚିତ। ହନୁମାନ ପୁଣି ଏ ଭାବନା ତ୍ୟାଗ କଲେ। ରାମଙ୍କ କାମ ନ କରି ମଲେ କି ପୁଣ୍ୟ। କାମ ଶେଷ କରି ବାହୁଡ଼ିବା ବେଳେ ବୈଦେହୀଙ୍କ କହିବା ବାଣୀ ଶ୍ରୀରାମଙ୍କୁ ଶୁଣାଇ ପାରିଲେ ସୁକୃତ ବା ଧର୍ମ ଲାଭ ହେବ। ଏଭଳି ଚିନ୍ତା କଲାବେଳେ ଦେଖିଲେ ନିକଟସ୍ଥ ବନରେ ରାକ୍ଷସୀମାନେ ଏକ ରମଣୀକୁ ବେଢ଼ି ରହିଛନ୍ତି। ବାମ ହାତକୁ ମୁହଁରେ ଦେଇ ତଳକୁ ଚାହିଁ ରହିଛି ସେ। ଦେଖିଲେ ହନୁମାନ, ଏ ତ ରମଣୀ ରତ୍ନ, ଏହାର ହସ୍ତ ପ୍ରବାଳ, ଦନ୍ତ ମୋତି, ଅଧର ମାଣିକ୍ୟ, କେଶ ମର୍କତ ଏବଂ ନେତ୍ର ନୀଳମଣି ଭଳି ହୋଇଛି। କେବଳ ହସରୂପୀ ହୀରା ନାହିଁ, ସେ ବିରହିଣୀ ହୋଇଛି। ଭାବୁଛନ୍ତି ହନୁମାନ, ସବୁଠୁ ସୁନ୍ଦର ପୁରୁଷ ଥିଲେ କାମଦେବ, ରାମ ତାଙ୍କ ବାମ ବା ପ୍ରତିଯୋଗୀ ହେଲେ। ରମ୍ଭା ସବୁଠୁ ସୁନ୍ଦରୀ ଥିଲା, ନଳିନୀ ବା ପୋଖରୀରେ ହଲଚଲ ହେଉନଥିବା ନଳିନୀ ବା ପଦ୍ମ ଭଳି ନଳିନୀ ବା ପଦ୍ମିନୀ ସୀତା ଏହି ରମ୍ଭାଠାରୁ ଶୋଭାରେ ବଳିଗଲା। ନଳିନୀ ଶବ୍ଦକୁ ବିଭିନ୍ନ ଅର୍ଥରେ ଏଠାରେ ସୀତାଙ୍କଠାରେ ପ୍ରୟୋଗ କରି ପରେ ଲାବଣ୍ୟବତୀ କାବ୍ୟରେ ବ୍ୟବହାର କରିଛନ୍ତି ଭଞ୍ଜ। ଏଥରକ ବାଟ ପାଇଲେ ହନୁମାନ, ଏ ସ୍ତ୍ରୀ ନିଶ୍ଚୟ ସୀତା ଛଡ଼ା ଆଉ କେହି ନୁହେଁ। ରାମଙ୍କ ବାନ୍ଧବୀ ଏ ସୀତା, ସମସ୍ତ ରାମ ବା ସୌନ୍ଦର୍ଯ୍ୟର ନିକେତନ ବା ଗୃହସ୍ୱରୂପ। ଏହି ସୀତାରାମ ଦୁହିଁଙ୍କୁ ଦେଖି ମୁଁ ଧନ୍ୟ, ଶ୍ରୀରାମଙ୍କ ବଚନ ଶୁଣିଛି, ଏବେ ଏହାଙ୍କ ବଚନ କାନରେ ପଡ଼ିବ କି। ପୃଥିବୀର ସ୍ତ୍ରୀ ସ୍ୱରୂପା ଏହି ସ୍ତ୍ରୀ ନିଶ୍ଚୟ ଲକ୍ଷ୍ମୀ ଓ ଶ୍ରୀରାମ ସ୍ୱୟଂ ବିଷ୍ଣୁ। ଏହି ପଦ୍ମଗନ୍ଧା ସୀତାଙ୍କ ପଦ୍ମପାଦ ଯୁଗଳ ମୋ ବାଞ୍ଛା ସିଦ୍ଧି କରିବେ ବୋଲି ବିଚାର କଲେ ହନୁମାନ। ଶରୀର ପୁଲକିତ ହେଲା, ନିଧି ପାଇଗଲେ ସେ, ସୀତାଙ୍କ ସନ୍ନିଧାନକୁ ଗଲେ ହନୁମାନ। ଏଇଠି ଶେଷ ହେଉଛି କାବ୍ୟର 34 ଛାନ୍ଦ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଫୁକ୍ରି କଥାଚିତ୍ରରୁ। କଣ୍ଠଶିଳ୍ପୀ ସୋନା ମହାପାତ୍ର, ଗୀତ ରଚନା ମୁନ୍ନା ଧିମନ, ସଙ୍ଗୀତ ନିର୍ଦ୍ଦେଶନା ରାମ ସମ୍ପତ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ। ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ଶେଷ ଗୀତଟି ପ୍ରଚାର କରୁଛୁ ଦିଲ୍ ଧଡ଼କ୍ନେ ଦୋ କଥାଚିତ୍ରରୁ। ମିଳିତ କଣ୍ଠରେ ଗାଇଛନ୍ତି ୟଶିତା ଶର୍ମା, ମୋନିଷ କୁମାର, ଫରହାନ ଅଖ୍ତର, ଶଙ୍କର ମହାଦେବନ ଓ ସୁଖବିନ୍ଦର ସିଂ। ଗୀତ ରଚନା ଜାଭେଦ ଅଖ୍ତର। ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଏହସାନ ଲୟ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ଫୁଲ ଚନ୍ଦନ କଥାଚିତ୍ରରୁ। କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତି, ଗୀତ ରଚନା ନିଜମ, ସଙ୍ଗୀତ ନିର୍ଦ୍ଦେଶନା ସରୋଜ ପଟ୍ଟନାୟକ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ

0: ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ଲଭ୍ ୟୁ ହମେଶା କଥାଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ହ୍ୟୁମାନ ସାଗର ଓ ଇରା ମହାନ୍ତି। ଗୀତ ରଚନା ବସନ୍ତରାଜ ସାମଲ। ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ।

ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ଶେଷ ଗୀତଟି ପ୍ରଚାର କରୁଛୁ ତୁ ମୋ ଆଖିର ତାରା କଥାଚିତ୍ରରୁ। କଣ୍ଠଶିଳ୍ପୀ ଇରା ମହାନ୍ତି, ଗୀତ ରଚନା ନିର୍ମଳ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ରା।

ମନ ଝରକାକୁ ଖୋଲିଦେଇ ଶୁଣ ଖୋଲା ଝରକାର କଥା ଉପସ୍ଥାପନାରେ ମୁଁ ଅନୁପମା ସ୍ୱାଗତ ଘେନହେ ଶ୍ରୋତା କିଛି କଥା କିଛି ସ୍ଥାନୀୟ ଖବର ପୁଣି କିଛି ଗୀତ ନେଇ ଆସିଛି ଆଜି ମୁଁ ଖୋଲା ଝରକାର ଏହି ଅଧ୍ୟାୟକୁ ନେଇ ଶ୍ରୋତାବନ୍ଧୁ ଖୋଲା ଝରକାର ଆଜିର ନୂତନ ଅଧ୍ୟାୟରେ ମୁଁ ଅନୁପମା ଆପଣମାନଙ୍କୁ ସ୍ୱାଗତ କରୁଛି। ଶ୍ରୋତାବନ୍ଧୁ ଏଇ କିଛି ଦିନ ହେଲା ଲଗାଣ

ବର୍ଷା ଆମ ସମସ୍ତଙ୍କୁ ଏକ ରକମ ବ୍ୟତିବ୍ୟସ୍ତ କରିସାରିଲାଣି। ବନ୍ୟାର ବିଭୀଷିକା ଆମ ଜୀବନଯାପନ ଉପରେ ଏମିତି ପ୍ରଭାବ ପକାଉଛି ଯେ ଆମେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଏକ ଯନ୍ତ୍ରଣାଦାୟକ ଜୀବନ ଅତିବାହିତ କରୁଛେ। ତଥାପି କ'ଣ ଜୀବନ ଜିଇଁବାର ସଂଘର୍ଷ ଛାଡ଼ିପାରିଛେ? ଜୀବନରେ ଯେକୌଣସି ପରିସ୍ଥିତିର ମୁକାବିଲା କରିବା ହିଁ ତ ଜୀବନ। ବିପଦ ବେଳେ ଭାଙ୍ଗି ପଡ଼ିଲେ ତ ଜୀବନ ଶେଷ। ଏଣୁ ଶ୍ରୋତାବନ୍ଧୁ, ଧୈର୍ଯ୍ୟ ଓ ସାହସ ନେଇ ଆମ ସମସ୍ତଙ୍କୁ ଆଗକୁ ବଢ଼ିବାକୁ ପଡ଼ିବ। ଯେମିତି ଗଛ ଡାଳରେ ବସିଥିବା ପକ୍ଷୀ ଯେତେ ଝଡ଼ ତୋଫାନ ହେଲେ ମଧ୍ୟ ଗଛ ଡାଳ ଛାଡ଼ି ଅନ୍ୟତ୍ର ଉଡ଼ିଯାଇନଥାଏ, ଝଡ଼ର ପ୍ରବଳ ପବନ ବେଗରେ ଗଛ ଡାଳରେ ହିଁ ଝୁଲୁଥାଏ। ଏଭଳି ଦୁର୍ବିପାକ ଆମ ସମସ୍ତଙ୍କୁ ଚେତେଇ ଦେଉଛି, ଏ ସମସ୍ତର ମୁକାବିଲା କରିବା ପାଇଁ ଆମକୁ ସଜାଗ ହେବାକୁ ହେବ। ବାୟା ଚଢ଼େଇ ପରି ସୁରକ୍ଷିତ ବସାଟିଏ ବାନ୍ଧିବାକୁ ପଡ଼ିବ। ଅର୍ଥାତ୍ ଏକ ସୁରକ୍ଷିତ ଜୀବନ ଜିଇଁବା ପାଇଁ ଯେଉଁ ଯେଉଁ ସବୁ ସାଧନର ଆବଶ୍ୟକତା ରହିଛି ତାକୁ ଯୋଗାଡ଼ କରି ପ୍ରତିଟି ପ୍ରତିକୂଳ ପରିସ୍ଥିତିରେ ଜୀବନକୁ ଆଗେଇ ନେବାକୁ ପଡ଼ିବ।

ଜିଇଁବାର କ୍ଷମତାକୁ ଅକ୍ତିଆର କରିବା ଏବଂ ଆଗକୁ ବଢ଼ିବା। ଆସୁ ପଛେ ଯେତେ ବିପଦ, ତାକୁ ଧୈର୍ଯ୍ୟର ସହିତ ସହିଯିବା। ଯେମିତି ପାହାଡ଼ ବଜ୍ରାଘାତରେ ଅଟଳ ରହି ବଜ୍ରପାତକୁ ସହିଯାଇଥାଏ ନୀରବ ନିଶ୍ଚଳ ଭାବରେ।

ଶ୍ରୋତାବନ୍ଧୁ, ଏବେ ଆସନ୍ତୁ ନଜର ପକାଇ ନେବା ଆଜି ଦିନଟିର କିଛି ମୁଖ୍ୟ ଘଟଣାବଳୀ ଉପରେ। 31 ଜୁଲାଇ ଦେଶପ୍ରେମର ଏକ ଅନନ୍ୟ ପ୍ରତୀକ, କାରଣ ଏହି ଦିନ ଭାରତର ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଉଦ୍ଧମ ସିଂ ଦେଶ ପାଇଁ ନିଜର ପ୍ରାଣବଳୀ ଦେଇଥିଲେ। 1919 ମସିହା ଏପ୍ରିଲ ମାସ 13 ତାରିଖରେ ପଞ୍ଜାବର ଜାଲିଆନାୱାଲାବାଗଠାରେ ଘଟିଥିବା ନିର୍ମମ ନରସଂହାରର ସିଏ ପ୍ରତ୍ୟକ୍ଷଦର୍ଶୀ ଥିଲେ, ଯାହା ତାଙ୍କ ମନରେ ବ୍ରିଟିଶ ଶାସକ ବିରୁଦ୍ଧରେ ଗଭୀର କ୍ରୋଧ ସୃଷ୍ଟି କରିଥିଲା। ଏହି ଘଟଣାର ମୁଖ୍ୟ ସୂତ୍ରଧର ତଥା ପଞ୍ଜାବର ତତ୍କାଳୀନ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମାଇକେଲ ଓ ଡାୟରଙ୍କୁ ସେ ନିଜ ଜୀବନର ଲକ୍ଷ୍ୟ କରିଥିଲେ। ଦୀର୍ଘ 21 ବର୍ଷର ଅପେକ୍ଷା ଏବଂ କଠିନ ସଂଘର୍ଷ ପରେ 13 ମାର୍ଚ୍ଚ 1940 ଲଣ୍ଡନର କକ୍ସଟନ୍ ହଲ୍ରେ ଏକ ସଭା ଚାଲିଥିବା ସମୟରେ ଉଦ୍ଧମ ସିଂ ଗୁଳି କରି ଓଡାୟରଙ୍କୁ ହତ୍ୟା କରିଥିଲେ ଏବଂ ଜାଲିଆନାୱାଲାବାଗର ପ୍ରତିଶୋଧ ନେଇଥିଲେ। ଏହି ସାହସିକ ଐତିହାସିକ ପଦକ୍ଷେପ ପାଇଁ ବ୍ରିଟିଶ ସରକାର ତାଙ୍କୁ ଗିରଫ କରି କୋର୍ଟରେ ମାମଲା ଚଲାଇଥିଲେ ଏବଂ 1940 ମସିହା ଜୁଲାଇ ମାସ 31 ତାରିଖରେ ଲଣ୍ଡନର ପେଣ୍ଟ ନୋଭେଲ ଜେଲ୍ରେ ତାଙ୍କୁ ଫାଶୀ ଦିଆଯାଇଥିଲା। ଭାରତ ମାତାର ଏହି ବୀର ସନ୍ତାନଙ୍କ ଅତୁଳନୀୟ ସାହସ, ଧୈର୍ଯ୍ୟ ଓ ଦେଶଭକ୍ତିକୁ ପ୍ରତିବର୍ଷ ଏହି ଦିନ ସାରା ଦେଶ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥାଏ।

ନିଜ ଜୀବନକୁ ବାଜି ଲଗାଉଥିବା ପାର୍କ ରେଞ୍ଜର ଓ ବନ କର୍ମଚାରୀଙ୍କ ଅଦମ୍ୟ ସାହସକୁ ସମ୍ମାନିତ କରିବା। ଜଙ୍ଗଲ ମାଫିଆ, ବେଆଇନ ଶିକାରୀ, ଜଙ୍ଗଲରେ ନିଆଁ ଏବଂ ପ୍ରତିକୂଳ ପାଗ ସହିତ ଲଢ଼ି ପ୍ରକୃତିର ସୁରକ୍ଷା କରିବା ଅତ୍ୟନ୍ତ ବିପଦଜନକ ଅଟେ। ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ସମୟରେ ଅନେକ ସାହସୀ ରେଞ୍ଜର ପ୍ରତିବର୍ଷ ଶହୀଦ ହୁଅନ୍ତି କିମ୍ବା ଗୁରୁତର ଆଘାତ ହୁଅନ୍ତି। ସେହି ବୀରମାନଙ୍କ ତ୍ୟାଗକୁ ଏହି ଦିନ ସ୍ମରଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଏ। ଏହା ସହିତ ସାଧାରଣ ଜନତାଙ୍କ ମଧ୍ୟରେ ଜୈବ ବିବିଧତା ରକ୍ଷା କରିବା ଏବଂ ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି କରିବାରେ ଏହି ଦିବସ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ଶ୍ରୋତାବନ୍ଧୁ, ଏବେ ଆସନ୍ତୁ ଜାଣିନେବା ଆଜି ଦିନଟି ଆମ ଭାରତ ଇତିହାସ ଏବଂ ବିଶ୍ୱ ଇତିହାସରେ କ'ଣ ସବୁ ମହତ୍ତ୍ୱ ବହନ କରୁଛି। ଶ୍ରୋତାବନ୍ଧୁ, 1940 ଆଜିର ଦିନରେ ଲଣ୍ଡନର ପେଣ୍ଟ ନଭେଲ ଜେଲ୍ରେ ଶହୀଦ ଉଦ୍ଧମ ସିଂଙ୍କୁ ଫାଶୀ ଦିଆଯାଇଥିଲା। ଶ୍ରୋତାବନ୍ଧୁ, ତତ୍କାଳୀନ ରାଜନୈତିକ ପରିସ୍ଥିତି ଏବଂ ସରକାରୀ କାର୍ଯ୍ୟାନୁଷ୍ଠାନ କାରଣରୁ 1933 ଜାତିର ପିତା ମହାତ୍ମା ଗାନ୍ଧୀ ଅହମ୍ମଦାବାଦର ସାବରମତୀ ଆଶ୍ରମକୁ ସ୍ଥାୟୀ ଭାବରେ ତ୍ୟାଗ କରିଥିଲେ। 1880 ଆଜିର ଦିନରେ ଉପନ୍ୟାସ ସମ୍ରାଟ ଭାବରେ ପରିଚିତ ହିନ୍ଦୀ ସାହିତ୍ୟର ଜଣେ କିମ୍ବଦନ୍ତୀ ଔପନ୍ୟାସିକ ତଥା ଲେଖକ ମୁନ୍ସି ପ୍ରେମଚାନ୍ଦ ବାରଣାସୀ ନିକଟସ୍ଥ ଲହରୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। 1980 ଆଜିର ଦିନରେ ଭାରତର ସଙ୍ଗୀତ ଜଗତର ସୁବର୍ଣ୍ଣ ଯୁଗକୁ ସମୃଦ୍ଧ କରିଥିବା ବିଶିଷ୍ଟ କଣ୍ଠଶିଳ୍ପୀ ମହମ୍ମଦ ରଫି ଏହି ଦୁନିଆରୁ ବିଦାୟ ନେଇଥିଲେ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଶ୍ରୋତାବନ୍ଧୁ, 1792 ମସିହା ଆଜିର ଦିନରେ ଆମେରିକାର ଫିଲାଡେଲଫିଆଠାରେ ପ୍ରଥମ US ମିଣ୍ଟ ବା ଟଙ୍କା ତିଆରି କାରଖାନା ଭବନର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। 1971 ମସିହା ଆଜିର ଦିନରେ ଆପୋଲୋ 15ର ମହାକାଶଚାରୀ ଡାଭିଡ୍ ସ୍କଟ୍ ଏବଂ ଜେମ୍ସ ଇର୍ୱିନ୍ ଚନ୍ଦ୍ରପୃଷ୍ଠରେ ପ୍ରଥମ ଥର ପାଇଁ ଲୁନାର ରୋଭର ଚଲାଇଥିଲେ। 1965 ମସିହା ଜୁଲାଇ ମାସ 31 ତାରିଖରେ ହ୍ୟାରି ପଟର ବହି ସିରିଜ୍ର ପ୍ରସିଦ୍ଧ ବ୍ରିଟିଶ ଲେଖିକା ଜେ ଜେ ରୋଲିଂ ଜନ୍ମଗ୍ରହଣ କରିଥିଲେ।

କଥାରେ କଥାରେ ଗୀତରେ ଗୀତରେ ସମୟ ତ ଗଲା ସରି, ଖୋଲା ଝରକାକୁ ଏଇଠି ରଖିବା ଆଉ କରିବାନି ଡେରି। ଖୋଲା ଝରକାକୁ ନେଇ ଶ୍ରୋତା ବନ୍ଧୁ ଚିଠି ଖଣ୍ଡେ ନିଶ୍ଚୟ ଦେବ, କଥା ଦିଅ ତୁମେ ଏ ଅନୁପମାକୁ ପାଶ୍ୱରୀ କେବେ ନ ଦେବ। ଶ୍ରୋତାବନ୍ଧୁ, ଆମ ପାଖକୁ ଆପଣମାନଙ୍କର ମତାମତ ଭରା ଚିଠି ପଠାଇବାର ଠିକଣାଟି ହେଲା ଚିଠି ପାଇଛୁ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 7660001 ଏବଂ ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆମର ପରବର୍ତ୍ତୀ ଦ୍ୱିତୀୟ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକର ସୂଚନା ସମ୍ବନ୍ଧରେ। ଦିନ 12ଟାରେ ଶୁଣିବେ ଲୋକଗୀତ କ୍ରମରେ ଘୋଡ଼ାନାଚ ଗୀତ, ପରିବେଷଣ କରିବେ ଉତ୍ସବଚରଣ ଦାସ ଓ ସାଥୀ। ସୁଗମ ସଙ୍ଗୀତ ଦିନ 12:30 ଶିଳ୍ପୀମାନେ ହେଲେ ବେଣୁଧର ସୁବୁଦ୍ଧି, ଶୈଳଭମା ମହାପାତ୍ର, ପ୍ରମୋଦ କୁମାର ବେହେରା, ସ୍ମିତା ତ୍ରିପାଠୀ। ଚାଷର କଥା ଦିନ 1:10 ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପ ପ୍ରଚାର କରିବ ଦିନ 1:20। ହିନ୍ଦୀ କଥାଚିତ୍ରର ଗୀତ ଦିନ 2:45। ଶ୍ରୋତାବନ୍ଧୁ, ଏହି ଥିଲା ଆଜି ଆମ କେନ୍ଦ୍ରରୁ ଦ୍ୱିତୀୟ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକର ସୂଚନା। ଏଇଠି ଶେଷ।

ଆକାଶବାଣୀ ଭବାନୀପାଟଣା, ସମୟ ଦିନ 12 କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 kHz ଯୋଗେ ଏବଂ FM ମାଧ୍ୟମରେ 100.3 MHz ଯୋଗେ। ଅଧିବେଶନର ଆରମ୍ଭରେ ଶୁଣନ୍ତୁ ଲୋକଗୀତ କ୍ରମରେ ଘୋଡ଼ାନାଚ ଗୀତ ପରିବେଷଣ କରିଛନ୍ତି ଉତ୍ସବ ଚରଣ ଦାସ ଏବଂ ସାଥୀ।

ସମ୍ମାନନୀୟ ପଣ୍ଡିତ ମଣ୍ଡଳୀ ତଥା ସମ୍ମାନନୀୟ ମାଆମାନଙ୍କୁ ପ୍ରଣାମ ଜଣାଇ ପାରମ୍ପରିକ ଶୈଳୀରେ ଢୋଲ ମହୁର ତାଳେ ତାଳେ ଦରଦୀ ଠାକୁର ପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କର ଅମୃତମ ଲୀଳା ଉପରେ ଆଧାରିତ ଗୋଟିଏ ଭକ୍ତିରସାତ୍ମକ କାହାଣୀ ଶୁଣାଇବାକୁ ଆଜି ଆକାଶବାଣୀର ଏହି ରୁଦ୍ଧ କୋଠରୀରେ ମୁଁ ଉପସ୍ଥିତ। ଆଶା କରେ ଅଜାଣତ ଦୋଷାଦୋଷ ଥିଲେ ନିଜ ଗୁଣରେ କ୍ଷମା ଦେବି।

ଲକ୍ଷ୍ୟ ଦେଇଥିବା ପ୍ରିୟ ସଜ୍ଜନ, ସେ କେତକି ଏମିତି ମନକୁ ମନ କେତେ ଯେ କ'ଣ ଭାବି ଯାଉଥାଏ। ହଠାତ୍ ଦିନେ କଳାମି ଚିମିଚିଆ ପିଲାଟା ଆସି ତା ପାଖରେ ମୁହଁ ଶୁଖାଇ ବସି ପଡ଼ିବାର ଦେଖି କେତକି ଜିଭ କାମୁଡ଼ି ପକାଇ କହିଲା, ଆଲୋ ମୋ ଧନ ଖାଇ ନାହିଁ ଲୋ, ମୁହଁ କାନ ପଶିଗଲାଣି। ନିଜକୁ ଧିକାରି ଉଠିଲା କେତକି, ଆଉ ଭୁଲ ଏମିତି କେବେ ହେବନି ରେ ଧନ, ଦେଖିବୁ ଅଣ ଉଦିଆରୁ ବଢ଼ା ଭାତ ହଳଦିଆ ଖେଚଡ଼ି ବାଢ଼ିଦେବି ଯେ ଦିନ କେଇଟାରେ ପୁରା ଜୁଆନ ହୋଇଯିବୁ। କାଲି ଅଣ ଉଦିଆରୁ ନିଶ୍ଚୟ ଆସିବୁ ତ? ପିଲାଟା ହଁ କହି ମୁଣ୍ଡ ଟୁଙ୍ଗାରି ଦେଇ ପାଖରୁ ଅନ୍ତର ହୋଇଗଲା। କଥା ଦେଇଛି ଯେତେବେଳେ ବଢ଼ା ଭାତ ଖୋଇଦେବ ଆଖିକୁ ତାର ନିଦ ନାହିଁ, କେତେବେଳେ ରାତି ପାହିବ ଭାବୁଥାଏ। ପାହାନ୍ତା ସମୟ, ପୂର୍ବ ଆକାଶରେ ଫୁକିଆ ତାରା ଧୀରେ ଧୀରେ ଉଠି ଆସୁଛି।

ସେଜରୁ ଉଠି ବାସି ମୁଁ ଧୋଇନି, ଖରା ପଡ଼ିବା ଆଗରୁ ପୁଅ ବଢ଼ା ଭାତ ଖାଇବ, ପାଟିରୁ ଦାନ୍ତ କାଠି କାଢ଼ି ଖେଚେଡ଼ିଆ ଟିକାରେ ଘାଣ୍ଟି ଦେଉଥାଏ, ମଝିରେ ମଝିରେ ଛାପକଳେ ଥୁ କରି ଫିଙ୍ଗି ଦେଉଥାଏ। ନିର୍ବିକାର ଚିତ୍ତରେ ବାତ୍ସଲ୍ୟ ମମତା ନିଜକୁ ହଜେଇ ଦେଇଛି କେତକୀ, ମଝିରେ ମଝିରେ କଅଁଳିଆ କଣ୍ଠରେ ପଦଲେଖା ଡାକି ଦେଉଥାଏ।

ଜଗଲାଟା କେଉଁଠି କାହା ସାଙ୍ଗରେ ଖେଳୁଥିବ ନା କ'ଣ, ଏତେ ଡେରି କାହିଁକି କଲା? ତତଲା ଖେଚିଡ଼ି ପାଟି ପଡ଼ିଯିବ ବୋଲି ତାଳପତ୍ର ବିଞ୍ଚଣା ହଲେଇ ଦେଉଥାଏ, ଥଣ୍ଡା ହୋଇଗଲେ ପୁଅ ମୋର ଖାଇବ।

ବାସି ପାଇଟି ପଡ଼ିଛି, ଦାଂଶ ଘଷା ହୋଇନି। ଛୁଆଟାକୁ ଖୋଇସାରିଲେ ଯାଇ ତା ଧନ୍ଦା କରିବ ବୋଲି ଭାବୁଛି, ମନ ବଡ଼ ଅସ୍ଥିର। ଛାପ କଳେ ଥୁକରି ପକାଇ ଦେଇ ଡାକ ପକାଇଲା, କଳାମାଣି କରେ, ଏ କାଳିଆ, ମୋ ଧନଟା ପରା ଦୌଡ଼ିଆ ରେ, ଏ ବୁଢ଼ୀଟାକୁ କଲବଲ କରୁଛୁ କାହିଁକି? ପ୍ରିୟ ସଜନ, ରତନ ବେଦୀକୁ ଆଡ଼ କରିଦେଇ ଦୌଡ଼ି ଆସିଛି କାଳିଆ ଆଜି କୁଡ଼ିଆ ଘରର ସେଇ ମମତାମୟୀ ବୁଢ଼ୀ ମାଆର କୋଳକୁ ଟିକେ ହଳଦିଆ ଖେଚିଡ଼ି ଖାଇବାକୁ। ଆହା, ଭକ୍ତ ପାଇଁ ପ୍ରଭୁଙ୍କର ଆଜି କି ଲୀଳା!

ଦେବଦାସୀ କେତକି ପିଲାଟାକୁ ଖୋଇଦେଇ ପିଣ୍ଡାକାଣ୍ଡରେ ଭଲ କରି ମୁହଁ ପୋଛି ପୋଛୁ କହୁଥାଏ, ତୁ କେଉଁଠି ରହୁଛୁ ରେ ଧନ? ପିଲାଟି ଦରଟି ହସରେ କହୁଥାଏ, ମା ଲୋ, ମୁଁ ଏଠି ସେଠି ସବୁଠି ରହୁଛି। କାଲି ଆସିବୁ ତ? ହଁ ମା, କାଲି ଆସିବି, କହି ଦୌଡ଼ି ପଳାଇଗଲା। ଏଇ ପଦେ ମା ଡାକରେ କେତକିର ରୋମାଞ୍ଚ ଖେଳିଗଲା ସର୍ବାଙ୍ଗରେ। ପ୍ରିୟ ଶ୍ରୋତାବନ୍ଧୁ, ଏମିତି ନୀତିଦିନ ପାହାନ୍ତାରୁ ଆସି ଜଲ୍ଦି କରମା ଜଲ୍ଦି କରମା କହି ଅସ୍ଥିର ପକରି କରିପକାଏ। ପଛପଟୁ ଆଖି ବୁଝି ଧରି ମୁଁ କିଏ କହିଲୁ ମା, ଏମିତି କେତେ ଛୋପରି ହୋଇ ଅଝଟ କରେ। ବେକରେ ଓହଳି ପଡ଼ି ଲୋଚା କଚା ଚମ ଧୁଡ଼ୁଥିଲୁ ଗାଲରେ ବୋକ ଦେଇଦେ, ଖାଇସାରି ଆଖି ବିଛୁଲାକେ ପୁଣି ଉଭେଇ ଯାଏ। ଏକ ଦିନ କରେ ଜଣେ।

ଲକ୍ଷ୍ୟ ଦେଇଥିବେ ସଜ୍ଜନ ମଣ୍ଡଳୀ, ପ୍ରଥମ ଦିନ ସାଧୁ ଜଣକ ଦେଖି ନୀରବରେ ଚାଲିଗଲେ ସତ, ଠିକ୍ ପରଦିନ ମଧ୍ୟ ସେହି ଘଟଣା ଦେଖି ଆଉ ସହିପାରିଲେ ନାହିଁ। ଭିତରକୁ ଯାଇ ଦେଖନ୍ତି ତ ପିଲାଟି ଖାଇସାରି କାଲି ଆସିବି କହି ପଣ୍ଡିତଙ୍କ କଡ଼ ଦେଇ ଦୌଡ଼ି ପଳାଇଗଲା, ଏପରିକି ପଣ୍ଡିତଙ୍କ ଲୋମଟିକେ ମଧ୍ୟ ଛୁଇଁ ପାରିନଥିଲା। ପିଲାଟି ଗଲା ପରେ ପଣ୍ଡିତ କେତକୀଙ୍କୁ ସମସ୍ତ ଘଟଣା ଅବଗତ କରାଇଦେଇ କହିଲେ, ଧନ୍ୟ ଲୋ କେତକୀ। ଏ କଥାରେ କେତକୀ ଭୟରେ ଝାଉଁଳି ପଡ଼ୁଥାଏ, କାଳେ ମାହାରି ଘରେ ପିଲାଟା ଖାଇଲା ବୋଲି ପଣ୍ଡିତେ ଗାଳି ଦେବେ କି। ନା ନା ନା ନା, ପଣ୍ଡିତେ ବୁଝାଇ ଦେଲେ ଯେଉଁ ପିଲାଟାକୁ କୋଳକରେ ବସାଇ ଅଧୁଆ ମୁହଁରେ ବୋକ ଦେଇ ପିନ୍ଧାକାନିରେ ମୁହଁ ପୋଛି ଦେଲୁ ସେ ସାମାନ୍ୟ ପିଲା ନୁହେଁ ଲୋ କେତକୀ, ସ୍ୱୟଂ ପରମବ୍ରହ୍ମ ପ୍ରଭୁ ଶ୍ରୀ ଜଗନ୍ନାଥ। ଯାହା କଲୁ ଅନୀତି କଲୁ, ଠିକ୍ ନୀତିରେ ସ୍ନାନ ଶୌଚ ହୋଇ ଖେଚିଡ଼ି ରାନ୍ଧି ଆସନ ପାଦାସନ ଅର୍ଘ୍ୟ ନୈବେଦ୍ୟ ଇତ୍ୟାଦି ଦେବୁ ନା ତୋର ଧର୍ମ ହେବ। ପରଦିନ କେତକୀ ପଣ୍ଡିତଙ୍କ କଥାରେ ଘର ଦ୍ୱାରା ଲିପାପୋଛା କରି ଠିକ୍ ନୀତିରେ ଖେଚିଡ଼ି ପ୍ରସ୍ତୁତ କଲାବେଳକୁ ଡେରି ହେବାର ଦେଖି ପିଲାଟା ବାରମ୍ବାର ଆସି ନିରାଶ ହୋଇ ଫେରିଯାଉଥାଏ। ସୁନାଥାଳିରେ ଖେଚିଡ଼ି ବାଢ଼ିଥିଲା କେତକୀ, ପ୍ରଭୁ ଆସିଲେ ସତ। ଗୁଣ୍ଡାଏ ଖାଇଲା ବେଳକୁ ତେଣେ ଶ୍ରୀମନ୍ଦିରରେ ଅବକାଶ ଘଣ୍ଟି ବାଜି ଉଠିଲା, ଶଙ୍ଖୁଣି ମୁହଁରେ ଦୌଡ଼ି ପଳାଇଲେ ପ୍ରଭୁ ସେହି ରତ୍ନବେଦୀକୁ।

ପ୍ରଭୁଙ୍କର ସିଂହଖୁରୁ ବାଣୀ ଶୁଣାଗଲା, ଆଜିର ଏ ଅଘଟଣ ପାଇଁ କେବଳ ପଣ୍ଡିତ ହିଁ ଦାୟୀ। ମୁଁ ପ୍ରତିଦିନ ଅଣଉଦିଆରୁ ମୋ ମା' କେତକୀ ଦେବଦାସୀର ବଡ଼ା ଭାତ ଖାଇ ଆନନ୍ଦ ପାଉଥିଲି। ସେ ନୀତିରେ କରୁ ବା ଅନୀତିରେ କରୁ ବଡ଼ ପ୍ରେମରେ ଖୁଆଉଥିଲା। ସେ କାହିଁକି ମୋ ମା'କୁ ନୀତି ନିୟମ ବତାଇଥିଲି, ଯାହାଫଳରେ ସେ ଠିକ୍ ନିୟମରେ ବଡ଼ା ଭାତ କଲାବେଳକୁ ସମୟ ମିଳିଲାନି ପେଟ ଭରି ଖାଇବା ପାଇଁ। ଗୁଣ୍ଡାଏ ଖାଉ ଖାଉ ତୁମେ ଅବକାଶ ଚଳୁ ଟେକିବା ଜାଣି ପଳାଇ ଆସିଲି ରତ୍ନବେଦୀକୁ। ମା' ମୋର ମୁହଁ ପୋଛି ଦେବାକୁ ଦେବ ବୋଲି ଉଚିତ ଲାଗିଛି। ପ୍ରଥମେ ସେ ପଣ୍ଡିତ ମହାଶୟ ଯାଇ ମୋ ମା'କୁ କ୍ଷମା ମାଗନ୍ତୁ। ପ୍ରିୟ ସଜ୍ଜନ, ଆଜି ପଣ୍ଡିତଙ୍କର ଅଗାଧ ପାଣ୍ଡିତ୍ୟ, ସେ ଦେବଦାସୀ କେତକୀର ଭକ୍ତି ନିକଟ ହାର ମାନିଛି।

କାଳ ବିଳମ୍ବ ନ କରି ନିଜେ ଠାକୁର ରାଜା କେତେକ ଦିଅରେ ଉଭା ହୋଇ ଅତି ବିନୟ ସହକାରେ ପ୍ରଭୁଙ୍କ ନିର୍ଦ୍ଦେଶ ଅବଗତ କରାଇଦେଲେ। ସେହିଦିନଠାରୁ ଦେବଦାସୀ କେତକର ବଢ଼ା ଭାତ ଅବକାଶ ଧୂପର ପୂର୍ବରୁ ନୈବେଦ୍ୟ କରାଗଲା। ଦିବ୍ୟଦ୍ରଷ୍ଟାମାନେ ବେଳେବେଳେ ଦେଖନ୍ତି କାଳିଆ ପିଲାଟେ ହଳଦିଆ ପାଟ ପିନ୍ଧି ନୀଳ ଚାଦର କାନ୍ଧରେ ପକାଇ କେତକୀ ଘରୁ ବାହାରି ଯାଏ। ବାଟେ ଘାଟେ ତୁଳସୀର ଫୁଲ ଖସି ପଡ଼ିଥାଏ,

ହଠାତ୍ ଦିନ ପ୍ରଭାତରୁ ପ୍ରହଡ଼ ଖୋଲିବା କ୍ଷଣି ବଡ଼ପଣା ଦେଖିଲେ ପ୍ରଭୁଙ୍କର ଶ୍ରୀମୁଖରେ ଆଖିରୁ ଲୁହଧାର ବହିଯାଉଛି। ଆଶ୍ଚର୍ଯ୍ୟ ହୋଇ ଗଜପତିଙ୍କୁ ଜଣାଇବା ମାତ୍ରେ ଦଣ୍ଡ ପ୍ରଣାମ ପୂର୍ବକ ରତ୍ନ ସିଂହାସନ ସମ୍ମୁଖରେ ରାଜା ଗୁହାରିଆ ପଡ଼ିଗଲେ। ଚକାଡଳରୁ ଝରି ଆସୁଥିଲା ଗଙ୍ଗା ଯମୁନାର ଦୁଇଟି ଧାର। ଅତି କରୁଣ କଣ୍ଠରେ ଶ୍ରୀମନ୍ଦିରରୁ ବାଣୀ ଶୁଣାଗଲା, ହେ ରାଜା,

ଶୁଣିଲି ଲୋକଗୀତ କ୍ରମରେ ଘୋଡ଼ା ନାଚ ଗୀତ ପରିବେଷଣ କରିଥିଲେ ଉତ୍ସବଚରଣ ଦାସ ଏବଂ ସାଥୀ ଆକାଶବାଣୀ ଭବାନୀ ପାଟଣା। ବର୍ତ୍ତମାନ ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମେ ଶିଳ୍ପୀ ହେଲେ ବେଣୁଧର ସୁବୁଦ୍ଧି, ଗୀତ ରଚନା କରିଛନ୍ତି ସୁବାସ ଚନ୍ଦ୍ର ବିଶି।

0: আরে এইটা একদম সিম্পল এবং সেইথিপাই মু সেতেবেলে মোর বিশ্বাস রাখিলি এবং আজি মধ্যে চেটিনাড সিমেন্ট উপরে
1: শক্তি যাহা বর্ষ বর্ষ নুহে বরং পিঢ়ি পাই রহি থাকে চেটিনাড সিমেন্ট সুপার গ্রেড সিমেন্ট 64 বর্ষর দৃঢ় মূল দুয়া চেটিনাড সিমেন্ট দ্য পারফেক্ট কংক্রিট চয়েস
2: ওড়িশা সরকারଙ୍କ ସମୟବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 July ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
3: আচ্ছা দাসবাবু, আপনার ঘরটা 1970 তৈরি হয়েছিল, রাইট? হলে এই পর্যন্ত এত স্ট্রং কেমিতে আছে?
0: আরে এইটা একদম সিম্পল এবং সেইথিপাই মু সেতেবেলে মোর বিশ্বাস রাখিলি এবং আজি মধ্যে চেটিনাড সিমেন্ট উপরে
1: শক্তি যাহা বর্ষ বর্ষ নুহে বরং পিঢ়ি পাই রহি থাকে চেটিনাড সিমেন্ট সুপার গ্রেড সিমেন্ট 64 বর্ষর দৃঢ় মূল দুয়া চেটিনাড সিমেন্ট দ্য পারফেক্ট কংক্রিট চয়েস।
2: ওড়িশা সরকারଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 July ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
4: ଏଥର ଶିଳ୍ପୀ ହେଲେ ଶୈଳବମ ମହାପାତ୍ର। ଗୀତଟିକୁ ଲେଖିଛନ୍ତି ସୁଭାଷ ଚନ୍ଦ୍ର ବିଶି।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଶ୍ରୋତା ବନ୍ଧୁ, ଆପଣ ଶୁଣୁଛନ୍ତି କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶିଳ୍ପୀ ହେଲେ ପ୍ରମୋଦ କୁମାର ବେହେରା, ଗୀତ ରଚନା କରିଛନ୍ତି ମହେନ୍ଦ୍ର କୁମାର ପ୍ରଧାନ।

ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ ପ୍ରସାରଣ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: responsible for the alleged attacks and called for greater protection for police personnel deployed during public demonstrations. Commerce and Industry Minister Piyush Goyal has said Global Drug Regulatory Conclave 2026 will strengthen international cooperation and reinforce India's position as a global pharmaceutical innovation hub. In a social media post, Mr. Goyal said the two-day conclave, which commenced at Bharat Mandapam in New Delhi yesterday, is India's flagship international forum on pharmaceutical regulatory cooperation and convergence. The event has brought together heads and senior officials of national drug regulatory authorities across the world. Protests continued in Pakistan-occupied Jammu and Kashmir following a brutal crackdown by Pakistani security forces on civilians earlier this week, which left more than 40 people dead. Local authorities in the occupied region have now begun targeting women protesters demanding basic rights. Pakistani security forces opened fire on women demonstrators gathered in large numbers in Rawalpindi and Mirpur, where they were raising slogans against the crackdown. At the Commonwealth Games, Indian weightlifter Lovepreet Singh won a silver medal in the men's 110-kilogram category, while Seema Kaliramna bagged a bronze medal in women's discus throw at Glasgow last night. Benchmark equity indices were trading with modest gains in the afternoon session today. The Sensex rose 233 points to 78,161 when reports last came in. And with that, we end this news bulletin.
1: ବର୍ତ୍ତମାନ ଶୁଣନ୍ତୁ କୃଷି ସୂଚନା ଉପରେ ଆଧାରିତ କାର୍ଯ୍ୟକ୍ରମ ଚାଷର କଥା।
2: ଆମ ରାଇଜ୍ନେ ନଦୀ ନାଲର ଅଭାବ ନେଇ, ହେଥିର୍ଲାଗି ଚାଷ ମାଧ୍ୟମରେ ଅଧିକ ଲୋକ ଇନେ ରୋଜଗାରକ୍ଷମ ହେଇପାରସନ୍। ମାତର୍କ ଲୋକ ସଂଖ୍ୟା ହିପାସେ ଜମିର ପରିମାଣ ଦିନକେ ଦିନ କମ୍ବାରେ ଲାଗିଛେ, ଯେନ୍ଥିର୍ ଲାଗି ସମନ୍ୱିତ ଚାଷର ଚାହିଦା ବଢ଼୍ବାକେ ଲାଗିଛେ। ଆରୁ ଇ ସମନ୍ୱିତ ଚାଷ ସଙ୍ଗେ କେନ୍ତାକିନା ଆମେ ମାଛ ଚାଷ ଆରୁ ପଶୁପାଳନ କରିକିନା ଦୁଇ ପଇସା ଲାଭ ପାଇପାର୍ମା, ଆଜିର୍ ଇ କାର୍ଯ୍ୟକ୍ରମ ମାଧ୍ୟମରେ ଜାନ୍ମା। ହେନ୍ତା ତ ଆମର୍ ଚାଷୀ ଦଦା ଆରୁ ଭଏନ୍ମାନେ ଜାନ୍ସନ୍ ଯେ ଖାଲି ଜମି ଆରୁ ବନ୍ଧ୍ଥି ମାଛ ଚାଷ ହେସି। ମାତର୍କ ଇ ମାଛ ଚାଷ ସଙ୍ଗେ ଗାଈ ଗୋରୁ, ଛେଲି ମେଡ଼ା, କୁକୁଡ଼ା, ଘୁଷରି, ବତକ ଆମେ ପାଲ୍ମୁ ବୋଲେ ଅଧିକ ଲାଭବାନ ହେବା ସଙ୍ଗେ ଆମର୍ ଯେନ୍ ପୁଷ୍ଟିସାର ଖାଦ୍ୟର ଆବଶ୍ୟକତା ଅଛେ ହେଟାକେ ଆମେ ଦୂର କରିପାର୍ମା। ହେଥିର୍ ଲାଗି ପହଲା ଆମ୍କେ ଜାନ୍ବାର୍ ଲାଗି ପଡ଼୍ବା ଇ ସମନ୍ୱିତ ଚାଷ କାଁଟା। ଗୁଟେ ଚାଷ ଉପରେ ଆରୁ ଗୁଟେ ଚାଷ ନିର୍ଭର କରିକିନା ଚାଷର ଉତ୍ପାଦନ ବଢ଼ାବାକେ ସମନ୍ୱିତ ଚାଷ କହେସନ୍। ଇ ଚାଷ ଥି ଗୁଟେ ଜାଗାନେ ଭିନ୍ ଭିନ୍ ଚାଷ କରିହେସି, ଯେନ୍ଥିର୍ ଲାଗି ସମାନ ପରିଶ୍ରମ ଥି ଆମେ ଅଧିକ ଲାଭ ପାଇପାର୍ସୁ। ଇ ସମନ୍ୱିତ ମାଛ ଚାଷ ପହେଲା ଚାଇନା ଦେଶ ଥି ଆରମ୍ଭ ହେଇଥିଲା। ପହେଲା ତ ଧାନ କ୍ଷେତ ଥି ଧାନ ଆରୁ ମାଛ ଦୁଇଟା ଚାଷ କଲେ, ତାରୁ ତାରୁ ବନ୍ଧର ହୁଡ଼ାନେ ଫଲ ଚାଷ, ଗାଈ ଗୋରୁ ଚରାବାଟା ଏନ୍ତାକିନା କାମ ମାନେ ଧୀରେ ଧୀରେ ଆରମ୍ଭ କଲେ। ଆମର୍ ଗାଁ ଗହଲି ଥି ତ ବନ୍ଧୁଡ଼ାନେ କେତେ ନେଇ କେତେ ଚାଷ ହେସି, ଖାଲି ହେତ୍କି ନେଇ ସେ ମାଛ ଚାଷ କରବାର୍ ସଙ୍ଗେ ସଙ୍ଗେ ବନ୍ଧୁଡ଼ାତି ଆମେ ଅନ୍ୟ ଚାଷ ବି କରିପାର୍ମା, ଯେନ୍ଟାକେ ସମନ୍ୱିତ ମାଛ ଚାଷ କହେସନ୍। ମାଛ ସଙ୍ଗେ ଗାଈ ଗୋରୁ, ମାଛ ସଙ୍ଗେ କୁକୁଡ଼ା, ମାଛ ସଙ୍ଗେ ବତକ, ମାଛ ସଙ୍ଗେ ଘୁଷୁରା, ମାଛ ସଙ୍ଗେ ଧାନ ଚାଷ ବି କରିପାର୍ମା। ବନ୍ଧର ହୁଡ଼ାନେ ବଲ୍କା ଜମିଥି ପନିପରିବା, କଦଲୀ, ନଡ଼ିଆ, ଫୁଲ ବି ଲଗାଯାଇପାର୍ବା। ଖାଲି ହେତ୍କି ନେଇ ସେ ମାଛ ଚାଷ ସଙ୍ଗେ ଯଦି ପଶୁପାଳନ କର୍ମା ବଏଲେ ଭିନ୍ ଭିନ୍ ପଶୁମାନଙ୍କର ଯେନ୍ ଗାଏନୁ ଯେନ୍ ଗୋବର ବାହାରସି କି ଛେଲ୍ନୁ ଛେଲ୍ ନେଡ଼ି ବାହାରସି, ହେଟା ମାନେ ମାଛ ମନ୍କେ ବଡ଼ବାନେ ସାହାଯ୍ୟ କରିପାର୍ସି। ଆର୍ ଝାଡ଼ି ଝୁଡ଼ା ବି ଗାଏ ଗୋରୁମାନେ ଖାଇଦେବେ ବଏଲେ ବନ୍ଧୁଡ଼ା ବି ସଫା ସୁତରା ହେଇଯିବା। ଆର୍ ମାଛ ଚାଷ ଥି ଇ ଖର୍ସି ବି କାମ୍ନେ ଆଇସି। ମାଛ ଚାଷ ଥି ବଛର୍କେ ଯେତ୍କି ଖର୍ସି ଦରକାର ହେଟା 3-4 ଗାଈ ଗୋରୁ ପାଲ୍ମା ବଏଲେ ଆମ୍କେ ହେତ୍କି ଖର୍ସି ମିଳିଯିବା। ଆରୁ ବନ୍ଧର ହୁଡ଼ାନେ ଯଦି ଗୁହାଲ କର୍ମା ବଏଲେ ତ ଆର୍ ସୁବିଧା ଏ, ଗାଈ ଗୋରୁର ଯେତ୍କି ବି କେଚରା ସିଧା ବନ୍ଧକେ ଯିବା ଆରୁ ମାଛ ପଡ଼୍ବା। ମାଛ ଚାଷ କଲାବେଲେ ବନ୍ଧରୁ ଯେନ୍ କାଦ କୁଦା ବାହାରସି ହେଟା ମାନେ ଗାଈର ଖାଏର ଯେନ୍ ସବୁଜ ଘାସ ବଢ଼ବାନେ ସାହାଯ୍ୟ କର୍ସି। ଏନ୍ତାକିନା ସମନ୍ୱିତ ଚାଷ୍ କଲେ ଆମେ ବଛର୍କେ ଗୁରସ୍ ସଙ୍ଗେ

0: ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।
1: ଘରଟା 1970ରେ ତିଆରି ହେଇଥିଲା ରାଇଟ୍, ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଏକ ପ୍ରକାର ସେ ପିଏମ ଜୟ ଅବ ଗରିବୋ କି ଜୟ ବନ ଗଈ ହେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ମନ୍ କି ବାତ୍, ପ୍ରଧାନମନ୍ତ୍ରୀ ଆକାଶବାଣୀ ପର।
5: ମେରି ମନ୍ କି ବାତ୍ କେ ସମ୍ବନ୍ଧ ମେ ଅଗର ଆପ कुछ कहना चाहते हैं तो आप मन की बात आकाशवाणी संसद मार्ग नई दिल्ली अगर चिट्ठी भी भेज देंगे और कुछ सुझाव देंगे वो जरूर मुझ तक पहुंच जाएगा और मैं जरूर उसको गंभीरता से लूंगा।
4: यदि आप माननीय प्रधानमंत्री को मन की बात के लिए कोई सुझाव देना चाहते हैं तो पता नोट करें।

0: ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମ, କିନ୍ତୁ ତା ପୂର୍ବରୁ କିଛି ବିଜ୍ଞାପନ।
1: କମ୍ ସୁଧରେ ଲୋନ୍ ଦରକାର, ତାବି ଆପ୍ରେ ବାହା
2: ଅଜଣା ଆପ୍ଠାରୁ ଦୂରେଇ ରୁହନ୍ତୁ।
3: ଆର୍‌ବିଆଇ କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନଟ୍ ସିମେଣ୍ଟ ଉପରେ।
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନଟ୍ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନଟ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
7: ଏହି କାହାଣୀ ହେଉଛି ଏକ ନର୍ସ ଆଉ ତାର ଅନ୍ତରାତ୍ମାର।
8: ଆସିଗଲା ସାଲେରୀ?
9: ହଁ।
8: ଏବେ ନୂଆ ଝୁମୁକା?
9: ନା, ପ୍ରଥମେ ସଞ୍ଚୟ,
8: ପ୍ରଥମେ ଝୁମୁକା।
7: ଶୁଣ, ପ୍ରତି ମାସରେ କିଛି ବଞ୍ଚାଅ, କିଛି ନିବେଶ କର, ଆଉ କିଛି ଏମର୍ଜେନ୍ସି ପାଇଁ ବି ବଞ୍ଚେଇକି ରଖ,
9: ଯାଦ୍ୱାରା ରହିବ ଟେନସନ ଫ୍ରି।
8: କିନ୍ତୁ ଝୁମୁକାର କଣ?
9: ଯାଉଛୁ ନା, ପଡ଼ିଦେବି ଇଞ୍ଜେକ୍ସନ।
2: ଆର୍‌ବିଆଇ କହେ
7: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
4: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନଟ୍ ସିମେଣ୍ଟ ଉପରେ।
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନଟ୍ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନଟ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଆଜିର ଆମର ଏଇ ସୁନ୍ଦର ସୂଚନାରେ ଭରା ଶକ୍ତିରୂପା କାର୍ଯ୍ୟକ୍ରମକୁ ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ। ଆପଣଙ୍କ ସହିତ ମୁଁ ପଙ୍କଜିନୀ ଗୁରୁ, ନମସ୍କାର।

ଏମିତି ଭାବି ବସିଲେ ଅନେକ କଥା ମନକୁ ଆସେ। କେତେକ ଅତୀତର କେତେକ ବର୍ତ୍ତମାନର କଥା। ଅତୀତ ତ ବିତିଗଲା, ତାହା ଭାବିକି କିଛି ଲାଭ ନାହିଁ କହନ୍ତି କେତେକ ଲୋକ। କିନ୍ତୁ କିଛି କିଛି ଏମିତି ଘଟଣା ଘଟିଯାଇଛି ଆମ ସହିତ ଯାହାକି

କେତେ ଶିକ୍ଷା ଦେଇଛି, ସଚେତନ କରିଛି, ଆଉ ସୂଚାଇ ଦେଉଛି ଯେ ଅତୀତ ତାର ପରିବେଶ ପରିସ୍ଥିତି କିଛିଟା ଏମିତି ନୁହେଁ ଯେ ବେଶୀ ଭଲ ଥିଲା, କିନ୍ତୁ ଖରାପ ମଧ୍ୟ ନଥିଲା। ସେତେବେଳେ ଯୁଗ ଏତେ ବିକଶିତ ନଥିଲା, ଆପଣମାନେ ତ ଜାଣିଛନ୍ତି। ଆମ ଆବଶ୍ୟକତା ମଧ୍ୟ ବେଶୀ ନଥିଲା। ସମସ୍ତଙ୍କ ସହିତ ସମ୍ପର୍କର ପରିଭାଷା କେତେ ନିଆରା ଥିଲା। ସମସ୍ତଙ୍କ ପାଖରେ ଏତେ ଅତ୍ୟାଧୁନିକ ମନୋରଞ୍ଜନର ମାଧ୍ୟମ ନଥିଲା। ତଥାପି କାହିଁକି ଅତୀତ ଶାନ୍ତି ପ୍ରଦାୟକ ଥିଲା। ବର୍ତ୍ତମାନ ଭଳି ଏତେ ଆକର୍ଷଣୀୟ ମନଲୋଭା ଖାଦ୍ୟ ନଥିଲା, କିନ୍ତୁ ଆମେ ସୁସ୍ଥ ରହୁଥିଲୁ। ଯେତିକି ଯାହା ବି ମିଳୁଥିଲା ଆମେ ସେଥିରେ ସନ୍ତୁଷ୍ଟ ଥିଲୁ, ମନ ଖୁସି ହେଇଯାଉଥିଲା। ଆମର ପରିବେଶ ପ୍ରକୃତି ଯଦି ଭାବିବେ, ଅନେକ ପକ୍ଷୀ ଜୀବଜନ୍ତୁଙ୍କ ସହିତ ଭାବାବେଗ ମଧ୍ୟ ଯୋଡ଼ି ହେଇକି ଥିଲା। କିନ୍ତୁ ବର୍ତ୍ତମାନ ଆପଣ ଯଦି ଦେଖିବେ, ଅନେକ ଜୀବଜନ୍ତୁ ପଶୁପକ୍ଷୀ କୀଟ ପତଙ୍ଗ ଦେଖିବାକୁ ମିଳୁନାହାନ୍ତି, ସେମାନଙ୍କୁ ପାଇବା ବିରଳ। ଅନେକ କୀଟ ପତଙ୍ଗ ତ କାଁ ଭାଁ କେଉଁଠି ଦେଖାଯାଉଛନ୍ତି। କିଛି ତ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବିଲୁପ୍ତିର ପାଦଦେଶରେ। ଭାବିବାକୁ ଗଲେ କେତେ କଥା ଅଛି, ଭାରି ଦୁଃଖ ଲାଗେ। ଭାବିଲେ ମନଟା ଅବସାଦରେ ଭରିଯାଏ। ଆଉ ମନଟା ଅବସାଦରେ ଭରା କାହିଁକି ନା, ଆମେ ସବୁ ଜାଣିକି ମଧ୍ୟ ଅନେକ ସମୟ ବିତାଉଛୁ ଫୋନରେ। ଭଉଣୀମାନେ, ଜୀବନଟା ଆଗ ଭଳି ସରସ ସୁନ୍ଦର ଲାଗୁନାହିଁ। ପ୍ରକୃତିର ପ୍ରତ୍ୟେକଟି ଉପାଦାନର ଅନୁଭବ ଅନୁଭୂତି ଯେତିକି ଶାନ୍ତି ପ୍ରଦାୟକ, ବର୍ତ୍ତମାନର ସବୁକିଛି ସୁବିଧା ସୁଯୋଗ ଯୋଗାଉଥିବା, ସବୁ ମନୋରଞ୍ଜନର ମାଧ୍ୟମ ସାଜିଥିବା ଏହି ଫୋନଟି ପ୍ରକୃତରେ ଆମ ମନକୁ ଶାନ୍ତି ଦଉଛି କି, ଦେଇପାରିବ କି, ଆପଣ ଚିନ୍ତା କରନ୍ତୁ। ଆପଣ ଯଦି ତୁଳନା କରିବେ, ବର୍ତ୍ତମାନ ଯୁଗରେ ସ୍ୱପ୍ନରେ ସୁଦ୍ଧା କେବେ ଭାବିନଥିବା ଭଳି ଘଟଣା ସବୁ ଘଟୁଛି। ଆତ୍ମହତ୍ୟା, ଦୁରାଚାର, ବ୍ୟଭିଚାର ଆପଣ ଦେଖୁଥିବେ ଆମ ସମାଜରେ ନାହିଁ ନଥିବା ଘଟଣା ଘଟୁଛି, ଯଦ୍ୱାରା କି ଆଜି ଆମେ ପ୍ରକୃତ ଶାନ୍ତି ପାଇଁ ବ୍ୟାକୁଳ। ଗୋଟିଏ ଶାନ୍ତିପୂର୍ଣ୍ଣ ଜୀବନ ପାଇବା ପାଇଁ କେତେ ମାଧ୍ୟମ ଖୋଜୁଛୁ, କଣ କରିବା କଣ କରିବା ହଉଛୁ। ଏମିତି ଏମିତିରେ ମିଳିଯାଉଛି କିଛି କିଛି, ମାନେ ଗୋଟିଏ ଛୋଟ ଜିନିଷ ମଧ୍ୟ ଶାନ୍ତି ଦଉଛି ଯଦି ମନଟା ଚାହିଁବ। ଆସନ୍ତା ଶୁଣିବା ଏଇଠି ଗୋଟିଏ ଭଜନ।

0: ବର୍ତ୍ତମାନ ଯୁଗରେ ତ ଭୋଗ ବିଳାସ ବ୍ୟସନ ଆଡମ୍ବର ସବୁକିଛି ହୋଇଯାଇଛି ଆମ ପାଇଁ, ଆଉ ବେଶି କରିକି ଟଙ୍କା ପଇସା ମାନେ ଅର୍ଥ ଯାହା ପଛରେ ଆମେ ପାଗଳ। ପ୍ରକୃତ ଶାନ୍ତି ପାଇବା କେମିତି କହିଲେ, ଆମେ ପ୍ରକୃତ ଶାନ୍ତି କେମିତି ପାଇବା ସେ ବିଷୟରେ ଜମାରୁ ଚିନ୍ତା କରୁନୁ। ଏମିତି କିଛି କିଛି ଲୋକ ଅଛନ୍ତି ଯେଉଁମାନେ କି ପ୍ରକୃତ ଶାନ୍ତି ପାଇବା ପାଇଁ ଚେଷ୍ଟା କରୁଛନ୍ତି, ତଥାପି ଯେମିତି ହେଲେ ବି ତ ଆମକୁ ଜୀବନ ଜୀଇଁବାକୁ ପଡିବ। ପ୍ରକୃତି ପରିବେଶ ପରିସ୍ଥିତି ଠିକ ନାହିଁ କହି ହାର ମାନି ଦୁଃଖ ଅବସାଦରେ ଜୀବନ ନ କାଟି ଗୋଟିଏ ସକାରାତ୍ମକ ବାଟ ଖୋଜି ଆମେ ବାହାର କରିବା ଆଉ ଆଗକୁ ଆଗେଇବା ଆନନ୍ଦର ସହିତ। ଜୀବନରେ ତ ଅନେକ କିଛି ଘଟିବ ତାହା ଜାଣିକି ଦୁଃଖ କରିବାର ନାହିଁ, ଯେମିତି ଚାଲିଛି ଚାଲୁ। ଭଉଣୀମାନେ, ଯେମିତି ଦୃଷ୍ଟି ସେମିତି ସୃଷ୍ଟି, ଏହାକୁ ମନରେ ରଖି ସବୁ କିଛିକୁ ଗ୍ରହଣ କରି ଯାହା ବି ଯେମିତି ବି ପରିସ୍ଥିତି ହଉ ଜୀବନରେ ଆଗେଇବା। ସମୟ କେମିତି କାଟିବା, କେମିତି ଖୁସିରେ ରହିବା, ବାଟ ବାହାର କରିବା ନିଜେ। ଆଉ ଗୋଟିଏ କଥା ହଉଛି, ଏମିତି ତ ଅନେକଙ୍କର ଭିନ୍ନ ଭିନ୍ନ ବିଷୟକୁ ନେଇକି ତାଙ୍କର ଭିନ୍ନ ଭିନ୍ନ ମତ ଥାଏ, ତ ନିଜ କାମକୁ ନେଇକି ଜଣେ ଭଉଣୀଙ୍କ ମତ ଆସନ୍ତୁ ଜାଣିବା କଥାବାର୍ତ୍ତା କରିକି। ମ୍ୟାଡମ ନମସ୍କାର, ସ୍ୱାଗତ ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ।
1: ନମସ୍କାର ସମସ୍ତଙ୍କୁ, ମୋର ଧନ୍ୟବାଦ ଆପଣ ମୋତେ ଆପଣଙ୍କ କାର୍ଯ୍ୟକ୍ରମକୁ ଡାକିଥିବାରୁ।
0: ଆପଣଙ୍କ ପରିଚୟ ଦିଅନ୍ତୁ।
1: ମୁଁ କ୍ରିଷ୍ଣା ମହାପାତ୍ର, ଆଉ ମୁଁ ଜଣେ ଶିକ୍ଷୟତ୍ରୀ।
0: ଆପଣ ଜଣେ ଶିକ୍ଷୟତ୍ରୀ ପୁଣି ସଚେତନ ମହିଳା, ତ ବର୍ତ୍ତମାନ ପରିସ୍ଥିତିରେ କେଉଁ କେଉଁ ବିଷୟ ପ୍ରତି ନିଜେ ସଚେତନ ରହୁଛନ୍ତି?
1: ବର୍ତ୍ତମାନ ପରିସ୍ଥିତିରେ ଆମର ସଚେତନ ରହିବା କଥା ଶିକ୍ଷା ଉପରେ, ମୁଁ ଶିକ୍ଷୟତ୍ରୀ ବୋଲି କହୁନି, କିନ୍ତୁ ଶିକ୍ଷିତ ରହିଲେ ଆମେ ଯେଉଁ ଆମର ଯାହା ବି ଆମ ସହିତ ଅନ୍ୟାୟ ହେଉଛି, ବିଶେଷ କରି ମହିଳାମାନେ ଶିକ୍ଷିତ ରହିଲେ ଆମର ଯେଉଁ ଆମ ପ୍ରତି ଅନ୍ୟାୟ ହେଉଛି ଆମେ ଜାଣିପାରିବା, ଆମେ ଯାଇକରି ଠିକ୍ ଲୋକଙ୍କ ପାଖରେ ତାର କମ୍ପ୍ଲେନ୍ କରିପାରିବା ବା ଗୁହାରୀ କରିପାରିବା, ଯାହାକି ଆମକୁ ଭବିଷ୍ୟତରେ ସାହାଯ୍ୟ କରିବ। ଆଉ ଦ୍ୱିତୀୟ କଥା ହେଉଛି ମା, ମା ବି ଜଣେ ମହିଳା, ସେ ଯଦି ଶିକ୍ଷିତା ହେବ ତାହେଲେ ପ୍ରଥମ ଗୁରୁ ହେଉଛି ମା, ତ ତା ଛୁଆ ବି ଶିକ୍ଷିତ ହୋଇକି ବାହାରିବ। କେତେ ଜାଗାରେ ମୁଁ ଦେଖିଛି, ମୋ ନଜରରେ ଆସିଛି କି ମା ମାନେ କିଛି ବି ଜାଣିପାରନ୍ତିନି ବିଦ୍ୟାଳୟରୁ ଯାହା ବି ଦିଆହୁଏ, ତ ପିଲାମାନେ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି ସେ ସମୟରେ। ପ୍ରକୃତରେ ଶିକ୍ଷା

0: ଏ ସମାଜର ମାନଦଣ୍ଡ ହବା ଦରକାର ଆଜିକାଲି ଯୁଗରେ ମୋ ମତରେ।
1: ନିଶ୍ଚିତ ରୂପେ ଆଉ ଏହା ଗୋଟିଏ ସତ କଥା ଏବଂ ଆମର ଅନେକ ଭଉଣୀ ଏଥିପ୍ରତି ଗୁରୁତ୍ୱ ଦେବା କଥା ମଧ୍ୟ ଯେ ଆମେ ଯେତେ ସ୍ୱାଧୀନ ମନେ କଲେ ମଧ୍ୟ ସମ୍ପୂର୍ଣ୍ଣ ରୂପେ ସ୍ୱାଧୀନ ନୁହଁ। ମନରେ ନାନା ପ୍ରକାର ଭୟ ନିଶ୍ଚୟ ରହୁଛି, ତ ଏହି ପରିସ୍ଥିତିରେ ଆମେ କ'ଣ କ'ଣ କରିବା ଆବଶ୍ୟକ?
0: ହଁ, ଆମେ ଭାବୁଛୁ ନିଜକୁ ଯେ ଆମେ ସ୍ୱାଧୀନ, କିନ୍ତୁ ପ୍ରକୃତରେ ଆମେ ସମ୍ପୂର୍ଣ୍ଣ ରୂପେ ସ୍ୱାଧୀନ ନୁହଁ। କାହିଁକି? ଆମର ହେଉଛି ମାନସିକତା, ଆମର ପୂର୍ବ କାଳରୁ ଚଳି ଆସିଛି କି ପୁରୁଷ ପ୍ରାଧାନ୍ୟ ସମାଜ। ଆଉ କେତେଟା ଜାଗାରେ ମହିଳା ଗଲେଣି ଆଗକୁ, କିନ୍ତୁ ଏବେ ବି ଜଣେ ଯଦି କର୍ମଜୀବୀ ମହିଳା ଆଉ ଦି ଜଣ ଯଦି କର୍ମଜୀବୀ ପୁରୁଷ, କିନ୍ତୁ ମହିଳାଙ୍କୁ ଅଧିକ କାମ କରିବାକୁ ପଡ଼ିଥାଏ। ତ କେତେଟା ଜାଗାରେ ମହିଳାମାନେ ଭାବନ୍ତି କି ଏଇଟା ହେଉଛି ମୋ ନିୟତି, ଆଉ ମୋ ସ୍ୱାମୀ ଯଦି ମୋତେ ଗାଳି କରୁଛନ୍ତି ସେ ପୁରୁଷ ପୁଅ ମୋତେ ଗାଳି କରୁ। ଆରେ, ସମ୍ମାନ ଯଦି ଅଛ ତାଙ୍କର ଯେତିକି ଅଧିକା ତମର ବି ସେତିକି ଅଧିକା। ଯେଉଁ ଦୁର୍ବଳ ମାନସିକତା ଅଛି ତାକୁ ଆମେ ହଟେଇବା ଦରକାର। ସେଇଟା ହେଉଛି ଆମ ସମାଜ ଏବେ ଗୋଟେ ନାରୀ ଜାତି ପାଇଁ, ସବୁ ନାରୀ ଯଦି ଆଗକୁ ଚାଲିକରି ସେଇ ମାନସିକତାକୁ ହଟେଇ ଦିଅନ୍ତେ ତାହେଲେ ଆମ ସମାଜ ଆହୁରି ଅଗ୍ରଗତି କରନ୍ତା, ଆହୁରି ସୁସ୍ଥ ସୁନ୍ଦର ହେଇପାରନ୍ତା।
1: ଆଉ ବର୍ତ୍ତମାନ ଆପଣ ଲକ୍ଷ୍ୟ କରୁଥିବେ ଯେ ଅନେକ ପ୍ରକାର ଅଘଟଣ ଘଟୁଛି ଆମ ସମାଜରେ, ସମାଜ ପୁରା କଳୁଷିତ ହେଇଗଲାଣି, ତ ଏଥିପାଇଁ ଆଧୁନିକତାକୁ କେତେ ମାତ୍ରାରେ ଆପଣ ଦୋଷ ଦେବେ? ଆଧୁନିକତା କିଛି ମାତ୍ରାରେ ଦାୟୀ କି?
0: କିଛି ମାତ୍ରାରେ ନୁହେଁ, ମୋ ମତରେ ତ ଯଦି 100 ଭାଗରୁ ଭାଗ କରାହୁଏ 80 ଭାଗ ଆଧୁନିକତା ହିଁ ଦାୟୀ। କାହିଁକି? ଆମର ଯେଉଁ ସଂସ୍କାର, ଗୋଟେ ସଂସ୍କାର ଥିଲା, ସେଇ ସଂସ୍କାରକୁ ଆମେ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଆମର ସଂସ୍କୃତି ଆଉ ସଂସ୍କାରକୁ ଛାଡ଼ି ଚାଲିଛୁ। ପୋଷାକ ପରିଚ୍ଛଦ ବି ଆମର ବହୁତ ବଦଳି ଗଲାଣି, ଯେଉଁଟାକି ଆମକୁ ଅପୋଜିଟ୍ ଜେଣ୍ଡର ପ୍ରତି ଆଟ୍ରାକ୍ଟ କରୁଛି। ସେଥିପାଇଁ ଆମର ବହୁତ ବଢ଼ୁଛି ଦୁନିଆରେ, ସବୁଦିନ ସମାଜପତ୍ର ପେପରରେ ନ୍ୟୁଜ୍ ଚ୍ୟାନେଲ୍ ଖୋଲନ୍ତୁ ସେହିସବୁ ଜିନିଷ ଆସୁଛି। ଆଉ ଗୋଟେ ଜିନିଷ ହେଉଛି, ମୁଁ ଭାବୁଛି ମୋ ଭାବନା ଅନୁସାରେ, ଯେହେତୁ ଆମର ପୁରୁଷ ପ୍ରାଧାନ୍ୟ ସମାଜ, ପୁରୁଷମାନେ ବୋଧେ ସହ୍ୟ କରିପାରୁନାହାନ୍ତି ଯେ ନାରୀ ଆଗକୁ ବଢ଼ୁ, ନାରୀ ଉନ୍ନତି କରୁ, ନାରୀ ଯଶ କମାଉ, ସେଇଟା ବି ଗୋଟେ କାରଣ ହେଇପାରେ ମୋ ମତରେ। ଯେମିତି ଲୀଳାବତୀ ଗଣିତଜ୍ଞ ଥିଲେ, ଏତେ ବଢ଼ କରିଥିଲେ କିନ୍ତୁ ତାଙ୍କର ଜିଭ କାଟି ଦିଆଯାଇଥିଲା। ସେ କହିଥିଲେ କି ମୋର ଯାହା ମୁଁ କହିବି ସମାଜ ପାଇଁ ସେଇଟା ଦରକାର, ଲେଖିଦିଅ ଆଉ ଜିଭ କାଟିଦିଅ। କାଳିଦାସ ଜିଭ କାଟିଦେଇଥିଲେ ତାଙ୍କ ବାପାଙ୍କ ଆଜ୍ଞାରେ। ତ ସବୁବେଳେ ନାରୀ ନିର୍ଯାତିତା ହୁଏ, ତ ସେଇ ଯେଉଁ ମାନସିକତା ଅଛି ପୁରୁଷ ପ୍ରାଧାନ୍ୟ ସମାଜରେ ସେଇଟା ଦାୟୀ ବେଶୀ ପରିମାଣରେ ମୋ ମତରେ।
1: ଲାଗୁଛି ଯେ ମାନେ କିଛି ପୁରୁଷ ଅଛନ୍ତି ଯେଉଁମାନେ କି ମହିଳାଙ୍କର ଯେଉଁ ଉନ୍ନତିକୁ ମାନେ ହୃଦୟରେ
0: ଗ୍ରହଣ କରିପାରନ୍ତି
1: କରିପାରନ୍ତିନି,
0: ଆଉ ସେମାନେ ନିଜକୁ ଛୋଟ ଭାବନ୍ତି ଏଟ୍ ଦେଟ୍ ଟାଇମ୍। କିନ୍ତୁ ଛୋଟ ନୁହନ୍ତି ସେମାନେ, ତମେ ଯଦି କରିପାରୁଛ, ଭଗବାନ ତ ସୃଷ୍ଟି କରିଛନ୍ତି ନା, ଯଦି ସ୍ତ୍ରୀ ମୁଣ୍ଡରେ ବି ସେତିକି ବୁଦ୍ଧି ଅଛି ସେ ବି କରିପାରିବ, ସେଇଟା ତମେ ଆଡମିଟ୍ କରିବାର ଅଛି, ତ ସେଇଟା ହେଉଛି ଅସୁବିଧା।
1: ଆଜ୍ଞା, ଆଉ ସମସ୍ତେ ତ ନୁହନ୍ତି ଏମିତି, କେତେକଙ୍କର ମତ ଯେ ସମାଜରେ ମହିଳାଙ୍କ ପ୍ରତି ହେଉଥିବା ଅନ୍ୟାୟ ପାଇଁ ମହିଳାମାନେ ହିଁ କେତେକାଂଶରେ ଦାୟୀ।
0: ହଁ ମ୍ୟାଡ଼ାମ,
1: ନିରପେକ୍ଷ ଭାବରେ ଆପଣ
0: ନିଶ୍ଚିତ ଭାବରେ, ଆମର ଯେଉଁ ମୁଁ କହିଲି ମାନସିକତା, ଆମର ଯେଉଁ ପୁରୁଷ ପ୍ରଧାନ ସମାଜରେ ଆମେ ମାନି ନେଇଛୁ ନା, କେତେ ପୁରୁଷ କରିବ, ପୁରୁଷମାନେ ହିଁ କରିବେ, ସ୍ତ୍ରୀ ରୋଷେଇ କରିବ। ସ୍ତ୍ରୀ ବି ଯଦି 10ଟାରୁ 4ଟା ଚାକିରି କରିବାକୁ ଯାଉଛି, ପୁରୁଷ ବି ଯଦି ଯାଉଛ, କିନ୍ତୁ ସ୍ତ୍ରୀ ହିଁ ରୋଷେଇ କରିବ, ସ୍ତ୍ରୀ ହିଁ ଛୁଆଙ୍କୁ ସମ୍ଭାଳିବ। ଏଇ ଯେଉଁ ଜିନିଷ ଯାକ ଅଛି ମାନସିକତା, ଏଟାକୁ ଯେଉଁମାନେ ଆପଣେଇ ନିଅନ୍ତି ସଂକୀର୍ଣ୍ଣ ମାନସିକତାକୁ, ସମାଜ ସମାନ ଭାବରେ କାମ କରିବ, ସମାନ ଭାବରେ ରହିବ, ତ ସେଇଥିପାଇଁ ସେମାନେ ନିର୍ଯାତିତ ହୁଅନ୍ତି। ସେମାନେ ବାହାରିବା ଦରକାର, ସ୍ୱର ଉଠାଇବା ଦରକାର। କାହିଁକି? ଆଜି କାହିଁ ନାରୀ କଲ୍ୟାଣ ପାଇଁ ବହୁତ ଜିନିଷ ହେଇଗଲାଣି, ଯେମିତିକି ଆମର ମହିଳା କମିଶନର ଅଛନ୍ତି ପ୍ରତି ଜାଗାରେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ, ତ ଆପଣ ଉଠାନ୍ତୁ, ସ୍ୱର ଉଠାନ୍ତୁ, ଦବିକି କାହିଁ ରହୁଛନ୍ତି?
1: ଆଉ ଆପଣ ଜଣେ ଶିକ୍ଷୟିତ୍ରୀ, ପିଲାଙ୍କୁ ଉଚିତ ମାର୍ଗ ଦେଖାନ୍ତି, ସଂସ୍କାରିତ କରନ୍ତି, ତ ବିଶୃଙ୍ଖଳାରେ ଲିପ୍ତ ପିଲାଙ୍କୁ କିଭଳି ଭାବରେ ଆପଣ ଶୃଙ୍ଖଳିତ କରନ୍ତି ବ୍ୟକ୍ତିଗତ ଭାବରେ?
0: ସଂସ୍କାର ଶିଖେଇବା ଆଉ ଶୃଙ୍ଖଳିତ କରିବା ତ ଆମ ଧର୍ମ ମ୍ୟାଡ଼ମ। ଆଉ ବିଶୃଙ୍ଖଳିତ ପିଲା, ଦେଖନ୍ତୁ, ପିଲା ଘରୁ ଆସେ ବାପା ମାଆକୁ ଛାଡ଼ିକିରି, ତ ବିଦ୍ୟାଳୟରେ ଯେତେବେଳେ ପହଞ୍ଚେ ଆମେ ହେଉଛୁ ତା ବାପା ମା। ତ ତିନିଟା ଅଛି, ଲାଳନ ପାଳନ ଆଉ ଶାସନ। ଶାସନ କେତେବେଳେ କରିବ? ଆପଣ ଯେତେବେଳେ ତାକୁ ଭଲରେ ବୁଝେଇବେ। ସବୁ ପିଲା ସମାନ ନୁହନ୍ତି, କେତେ ପିଲା ବୁଝିଯାଆନ୍ତି, କେତେ ପିଲା ବୁଝନ୍ତିନି, କେତେ ପିଲା ବହୁତ ଦୁଷ୍ଟ ଥାନ୍ତି। ଆପଣ ଡାକିକିରି ତାଙ୍କୁ ବୁଝେଇବେ, କହିବେ କି ଏଇଟା ହେଉଛି ତୋ ପାଇଁ ଗୋଟେ ସମୟ ଯେଉଁଠି ତୁ ନିଜର କ୍ୟାରିୟର ଗଢ଼ିବୁ, ଆଗକୁ ବଢ଼ିବୁ, ସେଥିପାଇଁ ବାପା ମାଆ ଏ କରିଛନ୍ତି, ଇଏ କରିଛନ୍ତି, ପର୍ସନାଲି ଡାକିକିରି, ସମସ୍ତଙ୍କ ସାମ୍ନାରେ ନାହିଁ। ତାପରେ ତାକୁ କରିବେ, ତାପରେ ସେ ଯଦି ଶୁଣିଲାନି ଆପଣଙ୍କ କଥା, ସେତେବେଳେ ଆପଣଙ୍କ ଶ୍ରେଣୀଗୃହରେ ତାର ସବୁ ସାଙ୍ଗସାଥୀଙ୍କ ସାମ୍ନାରେ ତାକୁ ଟିକେ ଇନସଲ୍ଟ କଲା ଭଳିଆ, ମାନେ ତାକୁ ଟିକେ ଅପମାନ ହେଲା ଭଳିଆ କଥା କହିବେ, ପିଲା ସୁଧୁରିଯିବେ। ମୋର ବିଶ୍ୱାସ ପିଲା

0: ସୁଧୁରିଛି, ମୁଁ ସେମିତି ସୁଧାରେ ପିଲା।
1: ଆଜ୍ଞା, ଆପଣଙ୍କର ଯେହେତୁ ଅଭିଜ୍ଞତା ଅଛି, ଆମେ ମହିଳାମାନେ ସ୍ୱାଧୀନତା ପାଇଛୁ କିଛି କ୍ଷେତ୍ରରେ, ନିଜର ଗୋଟିଏ ପରିଚୟ ଆସ୍ଥାନ ଜମେଇ ପାରିଛୁ, ତଥାପି କେଉଁ କେଉଁ କାରଣ ଯୋଗୁଁ କେତେକ ମହିଳା ବର୍ତ୍ତମାନ ଯୁଗରେ ମଧ୍ୟ ନିର୍ଯାତନାର ଶିକାର ହେଉଛନ୍ତି?
0: ସେଇ ଶିକ୍ଷାର ଅଭାବ ମ୍ୟାଡ଼ାମ। ଶିକ୍ଷା ଯଦି ଠିକ୍ସେ ସେମାନେ କରନ୍ତେ, ସେମାନେ ଜାଣିପାରନ୍ତେ ଯେ ଆମେ କ'ଣ, ଆମର ଭୁଲ ହେଲା ଯେ ଆମେ ନିର୍ଯାତିତ ହେଉଛୁ। ବହୁତ ଜାଗାରେ ଶିକ୍ଷିତ ମହିଳା ବି ହେଉଛନ୍ତି, ଏମିତି ନୁହଁ ଯେତିକି ଅଶିକ୍ଷିତ ହେଉଛନ୍ତି, କିନ୍ତୁ ଯେଉଁ ଶିକ୍ଷିତ ମହିଳାମାନେ ହେଉଛନ୍ତି ସେମାନେ ତାଙ୍କର ଯେଉଁ ମାନସିକତା ପାଇଁ ହେଉଛନ୍ତି, ସେମାନେ ତାଙ୍କ ସ୍ୱର ଉଠାଉନାହାନ୍ତି କି ଆମେ ବି ସମାନ ଅଧିକାର ପାଇବୁ, ସମାଜରେ ଆମର ବି ସମାନ ଅଧିକାର ଅଛି, ଆମେ କରିବୁ। ତମେ ଯେମିତି ସମାଜ ପାଇଁ କରୁଛୁ ଆମେ କରୁଛୁ। ଆଗ ଯୁଗ ଥିଲା ସ୍ତ୍ରୀ ଲୋକ ରୋଷେଇ କରୁଥିଲେ, ପୁରୁଷ ଲୋକ ବାହାର କାମ କରୁଥିଲେ, କିନ୍ତୁ ଆଜି ତ ସ୍ତ୍ରୀ ବି ବାହାର କାମ କରୁଛି ନା, ତ ପୁରୁଷ ରୋଷେଇ କଲେ କେଉଁଠୁ ଛୋଟ ହୋଇଯିବ, ପୁରୁଷ ଛୁଆକୁ ସମ୍ଭାଳିଲେ କେଉଁଠୁ ଛୋଟ ହୋଇଯିବ। ଏଇ ଯେଉଁ ମାନସିକତା, ଏଇଟା ଯଦି ସମାଜରୁ ଦୂର ହୋଇପାରିବ, ସ୍ତ୍ରୀ ନିର୍ଯାତନା ନିଶ୍ଚିତ ଭାବରେ କମିଯିବ।
1: ଆଜ୍ଞା, ଆଉ ଗୋଟିଏ ବିଷୟ ହେଉଛି ଆମର ସମସ୍ୟା। ସମସ୍ତଙ୍କର ଜୀବନରେ ତ ଏମିତି ଅନେକ ସମସ୍ୟା ଅଛି, କିନ୍ତୁ ମହିଳାଙ୍କର ମାନସିକ ସମସ୍ୟା ବିଷୟରେ କ'ଣ କହିବେ ଆପଣ?
0: ମହିଳାଙ୍କ ମାନସିକ ସମସ୍ୟା ହେଉଛି, ଆଜିକାଲି ସମସ୍ତେ କର୍ମଜୀବୀ, ଦୁନିଆ ବି ଯେତେ ଆଗକୁ ଯାଉଛି, ଫାଇନାନ୍ସିଆଲି ଷ୍ଟ୍ରଙ୍ଗ ହେବା ପାଇଁ ସମସ୍ତେ ଚାହୁଁଛନ୍ତି ବି ଚାକିରିଆ ସ୍ତ୍ରୀ, କିନ୍ତୁ ଚାକିରିଆ ସ୍ତ୍ରୀ ଚାହିଁଲା ପରେ ଯେତେବେଳେ ଆସିଲା ପରେ ଘରୁ ଯେଉଁ ତାକୁ ନା ତୁ ହିଁ କରିବୁ, ତୁ କରିପାରିବୁ, ତୁ ଶିକ୍ଷିତ ହେଲେ ତୁ କ'ଣ କରିବୁ, ମୋର ଏଇଟା କାମ କି, ଏଇ ଯେଉଁ ଜିନିଷଟା ତା ଯେଉଁ ମନରେ ଆସୁଛି, ଆଉ ଯେଉଁ ଆସୁଛି ନା କି ସିଏ ଟିକେ ତୋଠୁ ଭଲ କରୁଛି, ତୋର ଭଉଣୀ ବି ଟିକେ ତୋଠୁ ଭଲ କେୟାର କରୁଛି, ତା ହଜବେଣ୍ଡ ଛୁଆକୁ ଇଏ କରୁଛି, ଏଇ ଯେଉଁ ପାତ୍ର ଅନ୍ତର ଭେଦଭାବ, ଆଉ ତୁ କରିବୁ, ତୁ ହିଁ କରିପାରିବୁ, ଏଇ ଯେଉଁ ଏଇଟା ହିଁ ମାନସିକ ସ୍ୱରରେ ସେମାନେ ନିର୍ଯାତିତ ହୁଅନ୍ତି। ସ୍ୱର ଉତ୍ତୋଳନ କଲେ ବି ଅସୁବିଧା ନା, ସବୁବେଳେ ଘରେ ସେଇ ଚୁପ୍ ରହିଲେ ସେମାନେ ନିଜେ ହିଁ ମାନସିକ କଷ୍ଟଟା ଭୋଗ କରନ୍ତି।
1: ମ୍ୟାଡ଼ାମ, ଏଇଠି ମୋର ଗୋଟେ ବ୍ୟକ୍ତିଗତ ପ୍ରଶ୍ନ ଯେ ବିଦ୍ୟାଳୟର ପିଲାଙ୍କ ମନକୁ ଆପଣ କେମିତି ବୁଝନ୍ତି, ସେମାନଙ୍କର ଯେଉଁ ପାଠ ସମ୍ବନ୍ଧୀୟ ଦୁର୍ବଳତାକୁ କେମିତି ଦୂର କରନ୍ତି?
0: ଦେଖନ୍ତୁ, ଆମେ ଯେତେବେଳେ ଶ୍ରେଣୀଗୃହରେ ପ୍ରବେଶ କରୁ, ଗୋଟେ ଦିନ ଯେଉଁ 45 ମିନିଟ୍ କ୍ଲାସ୍ ନଉ, ସେତେବେଳେ ଆମେ ଭାଗ କରିଦେଉ ଯେ କେଉଁ ପିଲା ବ୍ରିଲିଏଣ୍ଟ, କିଏ ଗୁଡ୍, ଆଉ କିଏ ଭେରି ଗୁଡ୍, କିଏ ଗୁଡ୍, ୱର୍ଷ ତ କୁହା ହେଉନି। ତ ବ୍ରିଲିଏଣ୍ଟ ପିଲା ଆଉ ଗୁଡ୍ ପିଲା ଆଉ ଭିତରେ ଯେଉଁ ଡିଫରେନ୍ସ ରହିଲା, ଯେଉଁ ଆପଣ ବି ଦେଖିଥିବେ ଯେ ଗୋଟେ ପିଲା ଗୋଟେ ପେଜ୍ ଲେଖିଲା ବେଳକୁ ଗୋଟେ ପେଜ୍ ପିଲା ଦୁଇ ଲାଇନ୍ ଲେଖିଥାଏ, ସେ ପିଲା ଆମେ ଜାଣିଦେଉ ସେ ପିଲା ୱିକ୍ ଅଛି, ତ ତାକୁ କୁହା ହୁଏ କି ଡାକିକିରି, ତା ପାଇଁ ଆମେ କିଛି ସମୟ ଏକ୍ସଟ୍ରା ଦେଉ ତାକୁ ଡାକିକିରି, ମାନେ ଯେମିତିକି ଟିଫିନ୍ ବ୍ରେକ୍ ଅଛି, ଟିଫିନ୍ ବ୍ରେକ୍ ବେଲ୍ ବାଜିଗଲା, ତାକୁ ମୁଁ କହେ କି ଦୁଇ ତିନିଟା ପିଲା ଯେଉଁ ଲେଖିପାରନ୍ତିନି, ବ୍ଲାକ୍ବୋର୍ଡ଼ରୁ ତମେ କମ୍ପ୍ଲିଟ୍ କର, ମୁଁ ତମ ସହିତ ବସିଛି, ମୁଁ ବି ଟିଫିନ୍ ଖାଇବିନି, ତମେ ବି ଖାଇବନି, ଯଦି ଲେଟ୍ ହେବ ମୁଁ ପ୍ରିନ୍ସିପାଲ୍ ସାର୍ଙ୍କୁ କହିବି, ଆମେ ମିଶିକି ଖାଇବା। ସେତେବେଳେ ଯେଉଁ ଆମେ ସମୟ ଦେଉ ତାଙ୍କୁ ଆଉ ବୁଝାଉ, ତାପରେ ପିଲା ପ୍ରାୟତଃ ପିଲା ସୁଧୁରିବାଟା ଚେଷ୍ଟା କରନ୍ତି, ନହେଲେ ଯଦି ବି ସେମାନେ କରିପାରନ୍ତିନି ତ ସେମାନଙ୍କୁ ତାଙ୍କର ଲେଖିକିରି କୁହାହୁଏ କି ଏତିକି ତାଙ୍କ ଖାତାରେ ଏଇ ଯେଉଁ ପିଲା ଲେଖିଥାଏ କି ଯାହା ବି ବୁଝିଥାଏ ଏ ତାକୁ ନେଇକି ତୋ ଘରେ କରିକିରି ଆଣିବୁ, ଏଇଟା ହେଲା ଲେଖିବା କଥା। ବୁଝିବାରେ ବି ସେମିତି ଅଛି, ତ ଯେଉଁ ପିଲା ବୁଝିପାରନ୍ତିନି ସେମାନଙ୍କୁ ଆମେ କ୍ଲାସ୍ରେ ଠିଆ କରିକିରି କୋଶ୍ଚିନ୍ ପଚାରୁ, ଯେଉଁ ଟପିକ୍ ଆମେ ବୁଝାଉଥିବୁ ସେ ଟପିକ୍ ଉପରେ କୋଶ୍ଚିନ୍, ଆମେ ତ ଜାଣିଦେଉ ନା କେଉଁ ପିଲା ବୁଝୁଛି କେଉଁ ପିଲା ବୁଝୁନି, ସେଇ ପିଲାକୁ ପଚାରୁ ବାରମ୍ବାର ବାରମ୍ବାର। ଯେତେବେଳେ ପଚରା ହୁଏ ତାକୁ କୋଶ୍ଚିନ୍, ତାକୁ ଖରାପ ଲାଗେ ସାଙ୍ଗମାନଙ୍କ ସାମ୍ନାରେ ସେ ଅଫେଣ୍ଡେଡ଼୍ ହେଉଛି ବୋଲିକିରି, ତ ସେ ବି ପଢ଼ିବାଟା ଷ୍ଟାର୍ଟ କରେ। ଆଉ ପିଲାଙ୍କୁ ମାଡ଼ ଗାଳିଠୁ ମୋ ମତରେ ଯଦି ଟିକେ ବାପ ଧନ ମା କହିକିରି ବୁଝେଇବେ, ସେମାନେ ବହୁତ ଶୀଘ୍ର ବୁଝିଯାଆନ୍ତି। ମୁଁ ତ ମାରେନି, ବାକି କଥା ମୁଁ କହିପାରିବିନି, ମୁଁ ଏମିତି ବୁଝାଏ।
1: ଆଜ୍ଞା, ଆଉ ପିଲାମାନେ ବାପା ମାଆଙ୍କ କଥାଟା ମାନେ ଏତେଟା ଶୁଣନ୍ତିନି, କିନ୍ତୁ ଗୁରୁଜନଙ୍କ କଥା ବେଶୀ ଶୁଣନ୍ତି,
0: ହଁ
1: ଗ୍ରହଣ କରନ୍ତି
0: ନିଶ୍ଚିତ ଭାବରେ। ଦେଖନ୍ତୁ, ମୁଁ ଗୋଟେ ଉଦାହରଣ ଦେଉଛି, ମୁଁ ତ ବଡ଼ କ୍ଲାସ୍ ପଢ଼ାଏ, ଗୋଟେ ନର୍ସରୀ ଟିଚର YEAR ER ଲେଖିଥିଲା, କମ୍ପ୍ଲେନ୍ ଆସିଥିଲା, ଛୁଆ ବିଲକୁଲ ତା ମାଆ କହିଲା ଯେତେ ବି କହିଲା କି ଏଇଟା ଭୁଲ ସ୍ପେଲିଂ ଏଇଟା ଠିକ୍ ସ୍ପେଲିଂ, ସେ ଛୁଆ ମାନିଲାନି, ନାଇଁ ମ୍ୟାଡ଼ାମ୍ କହିଛନ୍ତି ମାନେ ଏଇଟା ଠିକ୍ ସ୍ପେଲିଂ। ପିଲା ମାନନ୍ତି, କାହିଁକି ମାନନ୍ତି, କାହିଁକି ନା ସେମାନେ ଯେତେବେଳେ ଆସନ୍ତି ଆଉ ଜଣଙ୍କ ସାଙ୍ଗରେ, ସେ ଘରେ ମାଆ ମାନେ ଖେଳନ୍ତି ପଢ଼ାନ୍ତି ସବୁ କରନ୍ତି, କିନ୍ତୁ ସ୍କୁଲର ବାତାବରଣରେ ଯେଉଁ ସାଙ୍ଗସାଥିଙ୍କ ସହିତ ଟିଚର ସାଙ୍ଗେ ସେମାନେ ଏକ୍ୱେଣ୍ଟେଡ଼୍ ହେଇଯାଆନ୍ତି ନା, ଖେଳ ବୁଲ କଥାବାର୍ତ୍ତାରେ ସେମାନେ ବୋଧେ ବେଶୀ ମାନନ୍ତି ଗେଲ ଇଏରେ। ତ ମୁଁ ଆପଣଙ୍କୁ ଗୋଟେ ଉଦାହରଣ ଦେଲି, ସେଇଟା ଛୁଆମାନେ ବହୁତ ମାନନ୍ତି, ଶିକ୍ଷକ ଶିକ୍ଷକ ମାନେ ଶିକ୍ଷିକାଙ୍କ କଥା ସେମାନଙ୍କ ପାଇଁ ବେଦରଗାର ହେଇଯାଏ।
1: ଆଜ୍ଞା ମ୍ୟାଡ଼ାମ, ଆପଣ ଆପଣଙ୍କର ମୂଲ୍ୟବାନ ସମୟ ଦେଲେ, ଆଉ ଗୁଡ଼ାଏ ବିଷୟ ଆମର ଯେଉଁ ମାନେ ଶିକ୍ଷକ ଶିକ୍ଷୟତ୍ରୀଙ୍କଠୁ ଆମେ କ'ଣ ଶିଖିବା ଆବଶ୍ୟକ।

0: କ'ଣ ଶିଖିବା କଥା, ପୁଣି ଆମର ଛୁଆମାନେ କେଉଁ କେଉଁ କଥା ଗ୍ରହଣ କରିବା କଥା। ଆଉ ଏଇଠି ବିଶେଷ କରି ନିଶ୍ଚୟ ପିତାମାତା ଜାଣିବା ଆବଶ୍ୟକ ଯେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଛୁଆଙ୍କର ଯେଉଁ ଭବିଷ୍ୟତ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ, ସେସବୁ ସେମାନେ ନିହାତି ଜାଣିବା ଆବଶ୍ୟକ। ଆଉ ଆପଣ ଆପଣଙ୍କର ମୂଲ୍ୟବାନ ସମୟ ଦେଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ ମ୍ୟାଡ଼ାମ, ନମସ୍କାର। ମୋତେ ଡାକିକି ଏଠି ଏତେ ସମୟ ପଚାରିଲେ, ମୁଁ ବି ମନର କଥା କହିପାରିଲି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: କ୍ରିଷ୍ଣ ମହାପାତ୍ର ଭଉଣୀଙ୍କର ନିଜସ୍ୱ ମତ ତ ଜାଣିଲେ କଥାବାର୍ତ୍ତାରୁ, ବର୍ତ୍ତମାନ ଭଉଣୀମାନେ ଆଗକୁ ଆଗେଇବା ଏଇ ସୁନ୍ଦର ଭଜନ ମାଧ୍ୟମରେ।

ବହୁତ କିଛି, କିନ୍ତୁ ଆଜି ତ ସମୟ ଇସାରା କଲାଣି, କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଆପଣମାନେ ଆପଣଙ୍କର ସୁଚିନ୍ତିତ ମତାମତ ଆମର ହ୍ୱାଟ୍ସଆପ୍ ନମ୍ବରରେ ମାନେ 8895994143 ନମ୍ବରରେ ପଠାଇ ଦିଅନ୍ତୁ। ଆଉ ଆଜି ପାଇଁ ବିଦାୟ ଦିଅନ୍ତୁ। ପଙ୍କଜିନୀ ଗୁରୁକୁ ନମସ୍କାର।

ଆକାଶବାଣୀ ଭବାନୀ ପାଟଣା, ସମୟ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ, ଏବଂ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ, ଏବଂ ପରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।

ఆకాశవాణి. సంబద పొడుచంతి శుభేందు కుమార్ పొండా. ముఖ్య సంబద: ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆଜି ଦିନକ ପାଇଁ ମୁଲତବୀ. ପେଟ୍ରୋଲରେ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ଦେଶର ଖାଦ୍ୟ ସୁରକ୍ଷା କ୍ଷେତ୍ରରେ କୌଣସି ପ୍ରଭାବ ପକାଇବ ନାହିଁ, ସ୍ପଷ୍ଟ କଲେ ସରକାର. 31 ଦେଶ ସହ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯାଇ ପାକିସ୍ତାନର ସୀମାପାର ଆତଙ୍କବାଦ କାର୍ଯ୍ୟକଳାପ ସମ୍ପର୍କରେ ସରକାର ଅବଗତ କରାଉଥିବା ଲୋକସଭାରେ ସୂଚନା ଦେଲେ ସରକାର. ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକକୁ ଆସନ୍ତାକାଲି ଦିନିକିଆ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ, ଏବଂ ଆୟୁଷ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ନବସୃଜନ ଲାଗି ବୁଝାମଣାପତ୍ର ସ୍ୱାକ୍ଷରିତ. ନିଟ୍ ଘଟଣାରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ ପଦକ୍ଷେପ ଏବଂ ଅନ୍ୟ କେତେକ ଘଟଣା ନେଇ ହଟ୍ଟଗୋଳ ଜାରି ରହିବାରୁ ସଂସଦର ଉଭୟ ସଦନକୁ ଆଜି ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଛି. ମଧ୍ୟାହ୍ନ 12 ପ୍ରଥମ ମୁଲତବୀ ପରେ ଲୋକସଭାରେ ଅଧ୍ୟକ୍ଷତା କରୁଥିବା ଦିଲୀପ ସାଇକିଆ ଆଲୋଚନା ପାଇଁ ଜନ୍ମ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଧେୟକ 2026 ଗ୍ରହଣ କରିଥିଲେ. ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ହଟ୍ଟଗୋଳ ମଧ୍ୟରେ ବିଧେୟକ ଉପସ୍ଥାପନ କରିଥିଲେ, ତେବେ କୌଣସି ଆଲୋଚନା ନ ହୋଇ ବିଧେୟକଟି ଗୃହର ମଞ୍ଜୁରୀ ଲାଭ କରିଥିଲା. ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ବିରୋଧୀ ସଦସ୍ୟମାନେ ଆଲୋଚନାରେ ଭାଗ ନେଉନଥିବା ଘଟଣାକୁ ନେଇ ସମାଲୋଚନା କରିଥିଲେ. ସେ କହିଥିଲେ ଏହି ବିଧେୟକଟି ଏକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଏବଂ ସରକାର ଆଲୋଚନାରେ ସମସ୍ତଙ୍କ ସହଯୋଗ ଚାହୁଁଥିଲେ. ଏଭଳି ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ଲାଗି ସେ ବାରମ୍ବାର କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକୁ ଆହ୍ୱାନ ଦେଇଥିଲେ. ବିଧେୟକଟି ଗୃହରେ ମଞ୍ଜୁରୀ ଲାଭ କରିବା ପରେ ବିରୋଧୀ ସଦସ୍ୟମାନଙ୍କ କ୍ରମାଗତ ହଟ୍ଟଗୋଳ ଯୋଗୁଁ ଗୃହକୁ ଆଜି ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଥିଲା. ଆସନ୍ତା 3 ସୋମବାର ଦିନ ପୂର୍ବାହ୍ନ 11 ପୁଣି ଲୋକସଭାର ଗୃହ କାର୍ଯ୍ୟ ଆରମ୍ଭ ହେବ. ଜନ୍ମ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଧେୟକ 2026 ଥିବା ବିଧି ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ସଠିକ୍ ସମୟରେ ଜନ୍ମ ଏବଂ ମୃତ୍ୟୁ ସମ୍ବନ୍ଧରେ ରିପୋର୍ଟ କରିବା ଲାଗି ଜନସାଧାରଣଙ୍କୁ ଉତ୍ସାହିତ କରାଯିବାକୁ ବ୍ୟବସ୍ଥା ରହିଛି. ସଂଶୋଧନ ଅନୁଯାୟୀ ଯଦି ଜନ୍ମ କିମ୍ବା ମୃତ୍ୟୁର 1 ପରେ ଓ 2 ପୂର୍ବରୁ ରେଜିଷ୍ଟ୍ରାରଙ୍କ ନିକଟକୁ ପଞ୍ଜୀକରଣ ଲାଗି ଆସେ, ସେ କ୍ଷେତ୍ରରେ ଜିଲ୍ଲା ମାଜିଷ୍ଟ୍ରେଟ୍, ଉପଖଣ୍ଡ ମାଜିଷ୍ଟ୍ରେଟ୍ ଅଥବା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ୱାରା ଅଧିକୃତ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ଅନୁମୋଦନ ଆବଶ୍ୟକ ହେବ. ଯଦି ଏହା 2 ପରେ ପଞ୍ଜୀକରଣ ପାଇଁ ଆସେ, ତେବେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅନୁମୋଦନ ଆବଶ୍ୟକ ହେବ. ପୂର୍ବରୁ ଲୋକସଭାର କାର୍ଯ୍ୟ ପୂର୍ବାହ୍ନ 11 ଆରମ୍ଭ ହେବା ମାତ୍ରେ ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଚେଷ୍ଟା କରିଥିଲେ, କିନ୍ତୁ ବିଭିନ୍ନ ସମସ୍ୟା ନେଇ ବିରୋଧୀ ଦଳଗୁଡ଼ିକ ସ୍ଲୋଗାନ ଦେବା ସହ ହଟ୍ଟଗୋଳ କରିଥିଲେ. ବିରୋଧୀ ଦଳଗୁଡ଼ିକ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଗୃହରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ବେଳେ

0: ପୋଲିସର ପଦକ୍ଷେପ ନେଇ ବିବୃତ୍ତି ଦେବା ଲାଗି ଦାବି କରିଥିଲେ। ବାଚସ୍ପତି ଶ୍ରୀ ବିର୍ଲା ସଦସ୍ୟମାନଙ୍କୁ ପ୍ରଶ୍ନକାଳରେ କୌଣସି ପ୍ରତିବନ୍ଧକ ସୃଷ୍ଟି ନ କରିବା ଲାଗି ଆହ୍ୱାନ ଦେଇଥିଲେ। ସେ କହିଥିଲେ କେତେକ ବିରୋଧୀ ସଦସ୍ୟ ଜାଣିଶୁଣି ପ୍ରଶ୍ନକାଳ ସମୟରେ ବାଧା ସୃଷ୍ଟି କରୁଛନ୍ତି। ଲୋକସଭାର ପ୍ରଶ୍ନକାଳ ସଦସ୍ୟମାନଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ସରକାରଙ୍କ ପକ୍ଷରୁ ପ୍ରଶ୍ନକାଳ ସମୟରେ ବିଭିନ୍ନ ପ୍ରସଙ୍ଗରେ ଉତ୍ତର ଦିଆଯାଇଥାଏ। ସେ କହିଥିଲେ ଗୃହ ମଧ୍ୟକୁ ପ୍ଲାକାର୍ଡ ଏବଂ ବ୍ୟାନର ଆଣିବା ଏକ ସୁସ୍ଥ ସଂସଦୀୟ ପରମ୍ପରା ନୁହେଁ।
1: आपको जनता ने चुनकर भेजा है संसद में चर्चा संवाद के लिए। आप सदन की पवित्रता को समाप्त कर रहे हैं, उसकी गरिमा को समाप्त कर रहे हैं। मैं आपसे पुनः आग्रह करता हूं कि आप अपनी अपनी सीट पर विराजें।
0: ତେବେ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ମଧ୍ୟାହ୍ନ 12 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ସମାନ ଘଟଣା ପାଇଁ ରାଜ୍ୟସଭାକୁ ମଧ୍ୟ ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ଆଜି ପୂର୍ବାହ୍ନ 11 ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀଗଣ ବିଭିନ୍ନ ପ୍ରସଙ୍ଗରେ ଦସ୍ତାବିଜ ଉପସ୍ଥାପନ କରିଥିଲେ। ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ସଂସଦୀୟ ଯୁଗ୍ମ କମିଟି ରିପୋର୍ଟ ରାଜ୍ୟସଭାରେ ଉପସ୍ଥାପିତ ହୋଇଥିଲା। କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ୍ ବିଭାଗୀୟ ସଂସଦୀୟ କମିଟିର 22ତମ ରିପୋର୍ଟ ସମ୍ପର୍କରେ ସୂଚନା ଦେଇ ମିଥ୍ୟା ସମ୍ବାଦର ପ୍ରସାରଣ ବନ୍ଦ କରିବା ଲାଗି କୌଶଳ ସମ୍ପର୍କରେ ଗୃହକୁ ଜଣାଇଥିଲେ। ଗୃହର ଅଧ୍ୟକ୍ଷ ସିପି ରାଧାକୃଷ୍ଣନ୍ ଶୂନ୍ୟକାଳ ଆରମ୍ଭ କରିବା ମାତ୍ରେ ଅନେକ ସଦସ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପସ୍ଥାପନ କରିଥିଲେ। ବିରୋଧୀ ସଦସ୍ୟମାନେ ସ୍ଲୋଗାନ ଦେବା ସହ ସେମାନଙ୍କ ଦାବି ପୂରଣ ଲାଗି ପ୍ରଦର୍ଶନ କରିଥିଲେ। ତେବେ ହଟ୍ଟଗୋଳ ପରିସ୍ଥିତି ଜାରି ରହିବାରୁ ଅଗଷ୍ଟ 3 ସୋମବାର ପୂର୍ବାହ୍ନ 11 ପର୍ଯ୍ୟନ୍ତ ରାଜ୍ୟସଭାକୁ ମୁଲତବୀ ଘୋଷଣା କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପେଟ୍ରୋଲରେ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ଦେଶର ଖାଦ୍ୟ ସୁରକ୍ଷା କ୍ଷେତ୍ରରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଦେଶର ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା ସହ ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭରତା ହ୍ରାସ କରିବା ଏବଂ କୃଷକମାନଙ୍କୁ ଲାଭାନ୍ୱିତ କରିବା ଏହା ଉଦ୍ଦେଶ୍ୟ ବୋଲି କୁହାଯାଇଛି। ଇଥାନଲ ପ୍ରସ୍ତୁତି କ୍ଷେତ୍ରରେ ଭାରତୀୟ ଖାଦ୍ୟ ନିଗମର ଚାଉଳ ବ୍ୟବହାର ହେଉଥିବା ନେଇ ଅଭିଯୋଗର ଉତ୍ତରରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ ଏହି ସ୍ପଷ୍ଟୀକରଣ ଦିଆଯାଇଛି। ସରକାର ଖାଦ୍ୟ ସୁରକ୍ଷାକୁ ସର୍ବାଧିକ ଅଗ୍ରାଧିକାର ଦେଉଥିବା କହିଛନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥାରେ କ୍ରୟ କରାଯାଉଥିବା ପ୍ରତ୍ୟେକ ଶସ୍ୟକୁ ପ୍ରଥମେ ସାଧାରଣ ଆବଣ୍ଟନ ବ୍ୟବସ୍ଥା ପାଇଁ ମହଜୁଦ କରାଯାଉଛି। କେନ୍ଦ୍ର ସରକାର କହିଛନ୍ତି ପାକିସ୍ତାନ ପକ୍ଷରୁ ସୀମାପାର ଆତଙ୍କବାଦ ଘଟଣା ନେଇ ବିଭିନ୍ନ ଉଚ୍ଚସ୍ତରୀୟ ଅଧିକାରୀଙ୍କ ପରିଦର୍ଶନ ସମୟରେ ସମ୍ପୃକ୍ତ ଦେଶଗୁଡ଼ିକୁ ସଚେତନ କରାଯାଉଛି। ଲୋକସଭାରେ ଆଜି ଲିଖିତ ଉତ୍ତରରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ କହିଛନ୍ତି ସରକାର ଆତଙ୍କବାଦର ମୁକାବିଲା ଲାଗି 31 ଦେଶ ସହ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରିଛନ୍ତି। 6 ବହୁପକ୍ଷୀୟ ଗୋଷ୍ଠୀ ମାଧ୍ୟମରେ ସୀମାପାର ଆତଙ୍କବାଦ ଘଟଣା ସମ୍ପର୍କରେ ବାରମ୍ବାର ଅନ୍ୟ ଦେଶଗୁଡ଼ିକୁ ଅବଗତ କରାଯାଉଛି। ମନ୍ତ୍ରୀ କହିଛନ୍ତି କେତେକ ଦେଶ ପାକିସ୍ତାନକୁ ନିଜ ମାଟିରୁ କୌଣସି ପ୍ରକାରର ଆତଙ୍କବାଦୀ କାର୍ଯ୍ୟକଳାପକୁ ଅନୁମତି ନ ଦେବାକୁ କହିଛନ୍ତି। ଶ୍ରୀ ସିଂ ସୂଚନା ଦେଇଛନ୍ତି ଗତବର୍ଷ April 22 ସଂଗଠିତ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଆତଙ୍କବାଦ ବିରୋଧରେ ନିଜର ସୁରକ୍ଷା ଲାଗି ନେଉଥିବା ପଦକ୍ଷେପକୁ ଅନେକ ଦେଶ ସମର୍ଥନ କରିଛନ୍ତି। ବିଭିନ୍ନ ବହୁପକ୍ଷୀୟ ମଞ୍ଚରେ ପହଲଗାମ ଆକ୍ରମଣକୁ ନିନ୍ଦା କରାଯାଇ ଦସ୍ତାବିଜ ଉପସ୍ଥାପନ କରାଯାଇଥିବା ମନ୍ତ୍ରୀ ଗୃହକୁ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦିନିକିଆ ଗସ୍ତରେ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ଯିବେ। ଆନ୍ଧ୍ରପ୍ରଦେଶରେ ପ୍ରଧାନମନ୍ତ୍ରୀ ଭଗପୁରମ୍ଠାରେ ଆଲୁରି ସୀତାରାମ ରାଜୁ ଆନ୍ତର୍ଜାତିକ ବିମାନ ବନ୍ଦରର ଉଦ୍ଘାଟନ କରିବେ। ଏହି ବିମାନ ବନ୍ଦର 5,600 କୋଟି ବ୍ୟୟରେ ସରକାରୀ ଘରୋଇ ଭାଗିଦାରିତାରେ ନିର୍ମାଣ କରାଯାଇଛି। ପରେ ବିଶାଖାପଟ୍ଟନମ୍ଠାରେ ପ୍ରଧାନମନ୍ତ୍ରୀ 460 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ASIP ସେମିକଣ୍ଡକ୍ଟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହା ଆନ୍ଧ୍ରପ୍ରଦେଶର ପ୍ରଥମ ସେମିକଣ୍ଡକ୍ଟର ନିର୍ମାଣ କେନ୍ଦ୍ର ହେବ। ବାର୍ଷିକ ଏହି କେନ୍ଦ୍ରରୁ 96 ମିଲିୟନ୍ ସେମିକଣ୍ଡକ୍ଟର ଚିପ୍ ଉତ୍ପାଦନ କରାଯିବ ବୋଲି ଜଣାପଡ଼ିଛି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ମହୀଶୂରରେ ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ ଯୁବକେନ୍ଦ୍ର ବିବେକ ସ୍ମାରକର ଉଦ୍ଘାଟନ କରିବେ। ସେଠାରେ ଏକ ଜନସଭାକୁ ଶ୍ରୀ ମୋଦି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ବିଶ୍ୱ ଔଷଧ ନିୟାମକ ସମ୍ମିଳନୀ 2026 ବିଶ୍ୱସ୍ତରୀୟ ଔଷଧ ନିର୍ମାଣ ନବସୃଜନ କ୍ଷେତ୍ରରେ ଭାରତର ସ୍ଥିତିକୁ ସୁଦୃଢ଼ କରିବା ସହ ଆନ୍ତର୍ଜାତିକ ସହଯୋଗକୁ ମଧ୍ୟ ଆହୁରି ଦୃଢ଼ କରିବ। ଶ୍ରୀ ଗୋୟଲ କହିଛନ୍ତି ଗତକାଲି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆରମ୍ଭ ହୋଇଥିବା ଦୁଇଦିନିଆ ସମ୍ମିଳନୀ ଔଷଧ ନିୟାମକ ସହଯୋଗ କ୍ଷେତ୍ରରେ ଭାରତ ପାଇଁ ଏକ ବୈଶ୍ୱିକ ମଞ୍ଚ। ଏହି ସମ୍ମିଳନୀରେ ବିଭିନ୍ନ ଦେଶର ଔଷଧ ନିୟାମକ କର୍ତ୍ତୃପକ୍ଷର ବରିଷ୍ଠ ଅଧିକାରୀ ଓ ମୁଖ୍ୟମାନେ ଏକତ୍ର ହୋଇଛନ୍ତି। ମନ୍ତ୍ରୀ କହିଛନ୍ତି ଏହି ସମ୍ମିଳନୀ ଦ୍ୱାରା ଭାରତର ଅନ୍ୟାନ୍ୟ ଦେଶ ସହ ସହଯୋଗ ବୃଦ୍ଧି ପାଇବା ସହିତ ବାଣିଜ୍ୟ ଚୁକ୍ତିନାମା ନେଟୱାର୍କ ବିସ୍ତାର ହୋଇପାରିବ। ଏହା ବ୍ୟତୀତ ବିଶ୍ୱର ବିଭିନ୍ନ ଅଞ୍ଚଳରେ ଉନ୍ନତମାନର ଔଷଧ ସହଜରେ ଉପଲବ୍ଧ ହେବ ବୋଲି ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି। ଦେଶରେ ଆୟୁଷ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ପରିଚାଳିତ ନବସୃଜନ ଲାଗି ଆୟୁଷ ମନ୍ତ୍ରଣାଳୟ ଏବଂ ଇଣ୍ଡିଆ ଏଆଇ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଆୟୁଷ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ବୁଝାମଣା ଫଳରେ ପାରମ୍ପରିକ ଚିକିତ୍ସା ବ୍ୟବସ୍ଥାକୁ ସୁଦୃଢ଼

0: एक मिनट,
1: सुन ना, रखू
0: टिके टिके रह, टिके रह एक मिनट।
1: नहीं पर कथा चल, रखना तो काम कर।
0: हाँ ठीक अच्छे, है ना, ओके ओके।
2: ପାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଲୋକସଭାରେ ଜନ୍ମ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଧେୟକ 2026 ପାରିତ। ନୂଆଦିଲ୍ଲୀରେ ସ୍ୱରାଷ୍ଟ୍ରମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ସାକ୍ଷାତ କରି ରାଜ୍ୟର ଆଇନ ଶୃଙ୍ଖଳା ଓ ରେଳ ଭିତ୍ତିଭୂମି ସମ୍ପର୍କରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ବନ୍ୟା ସ୍ଥିତି ନେଇ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ଏବଂ ପର୍ଯ୍ୟଟକଙ୍କ ପାଇଁ ଆସନ୍ତାକାଲିଠାରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ବିଭିନ୍ନ ପ୍ରସଙ୍ଗକୁ ନେଇ ସଂସଦରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ପରିସ୍ଥିତିରେ କୌଣସି ସୁଧାର ନ ଆସିବାରୁ ଉଭୟ ସଦନକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ମଧ୍ୟାହ୍ନ 12:00 ପ୍ରଥମ ମୁଲତବୀ ପରେ ଲୋକସଭାରେ ଅଧ୍ୟକ୍ଷତା କରୁଥିବା ଦିଲ୍ଲୀପ ସାଇକିଆ ଆଲୋଚନା ପାଇଁ ଜନ୍ମ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଧେୟକ 2026କୁ ଗ୍ରହଣ କରିଥିଲେ। ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ହଟ୍ଟଗୋଳ ମଧ୍ୟରେ ବିଧେୟକ ଉପସ୍ଥାପନ କରିଥିଲେ, ତେବେ କୌଣସି ଆଲୋଚନା ନ ହୋଇ ବିଧେୟକଟି ଗୃହର ମଞ୍ଜୁରୀ ଲାଭ କରିଥିଲା। ଏହି ବିଧେୟକରେ ଜନ୍ମମୃତ୍ୟୁ ପଞ୍ଜୀକରଣ ବିଧି ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ସଠିକ୍ ସମୟରେ ଜନସାଧାରଣଙ୍କୁ ଜନ୍ମ ଏବଂ ମୃତ୍ୟୁ ସମ୍ବନ୍ଧୀୟ ରିପୋର୍ଟ ପ୍ରଦାନ କରିବାକୁ ଏଥିରେ ବ୍ୟବସ୍ଥା ରହିଛି। ସଂଶୋଧନ

0: ଅନୁଯାୟୀ ଯଦି ଜନ୍ମ କିମ୍ବା ମୃତ୍ୟୁର ଏକ ବର୍ଷ ପରେ ଓ ଦୁଇ ବର୍ଷ ପୂର୍ବରୁ ରେଜିଷ୍ଟ୍ରାରଙ୍କ ନିକଟକୁ ପଞ୍ଜୀକରଣ ଲାଗି ଆସେ ସେ କ୍ଷେତ୍ରରେ ଜିଲ୍ଲା ମାଜିଷ୍ଟ୍ରେଟ୍, ଉପଖଣ୍ଡ ମାଜିଷ୍ଟ୍ରେଟ୍ ଅଥବା ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ଦ୍ୱାରା ଅଧିକୃତ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ଙ୍କ ଅନୁମୋଦନ ଆବଶ୍ୟକ ହେବ। ଯଦି ଏହା ଦୁଇ ବର୍ଷ ପରେ ପଞ୍ଜୀକରଣ ପାଇଁ ଆସେ ତେବେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ଙ୍କ ଅନୁମୋଦନ ଆବଶ୍ୟକ ହେବ। ରାଜ୍ୟସଭାରେ ଆଜି ବିଭିନ୍ନ ପ୍ରସଙ୍ଗରେ ଦସ୍ତାବିଜ୍ ଉପସ୍ଥାପନ କରାଯାଇଥିଲା। ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ସଂସଦୀୟ ଯୁଗ୍ମ କମିଟି ରିପୋର୍ଟ ରାଜ୍ୟସଭାରେ ଉପସ୍ଥାପିତ ହୋଇଥିଲା। କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ୍ ବିଭାଗୀୟ ସଂସଦୀୟ କମିଟିର 22ତମ ରିପୋର୍ଟ ସମ୍ପର୍କରେ ସୂଚନା ଦେଇ ମିଥ୍ୟା ସମ୍ବାଦର ପ୍ରସାରଣ ବନ୍ଦ କରିବା ଲାଗି ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଗୃହକୁ ଅବଗତ କରାଇଥିଲେ। ନୂଆଦିଲ୍ଲୀଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କେନ୍ଦ୍ର ରେଳ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ରାଜ୍ୟରେ ରେଳ ଭିତ୍ତିଭୂମିର ବିକାଶ, ନୂତନ ରେଳ ଲାଇନ୍ ପ୍ରକଳ୍ପର କାର୍ଯ୍ୟକାରିତା ଓ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ ନେଇ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏହି ସମ୍ପର୍କରେ ପୋଷ୍ଟ କରି ଶ୍ରୀ ମାଝୀ କହିଛନ୍ତି, ଆଞ୍ଚଳିକ ତଥା ଶିଳ୍ପାଞ୍ଚଳ ସଂଯୋଗୀକରଣକୁ ଅଧିକ କ୍ରିୟାଶୀଳ କରି ଆର୍ଥିକ ପ୍ରଗତିକୁ ତ୍ୱରାନ୍ୱିତ କରିବା ସରକାରଙ୍କ ମୂଳ ଲକ୍ଷ୍ୟ। କେନ୍ଦ୍ର ସରକାରଙ୍କ ସହଯୋଗରେ ଏକ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ସରକାର ଆଗେଇ ଚାଲିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବନ୍ୟା ଭଳି ସଙ୍କଟ ସମୟରେ ପ୍ରତିଟି ନାଗରିକଙ୍କ ନିକଟରେ ସହାୟତା ପହଞ୍ଚାଇବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପ୍ରଭାବିତଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମାଝୀ କହିଛନ୍ତି, ଲୋକଙ୍କ ଜୀବନ ଓ ସୁରକ୍ଷାକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ଜଳବନ୍ଦୀ ଅଞ୍ଚଳରୁ ଲୋକଙ୍କୁ ତୁରନ୍ତ ଉଦ୍ଧାର କରାଯିବା ସହ ଆଶ୍ରୟସ୍ଥଳୀଗୁଡ଼ିକରେ ରନ୍ଧା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଓ ସ୍ୱାସ୍ଥ୍ୟସେବା କେନ୍ଦ୍ର ମାଧ୍ୟମରେ ଜରୁରୀ ଚିକିତ୍ସା ସୁବିଧା ସୁନିଶ୍ଚିତ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୁରୀ ଜିଲ୍ଲାରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି। ସର୍ବୋଚ୍ଚ ଯନ୍ତ୍ରୀ ଓ ଜଳସେଚନ ବିଭାଗ ସଚିବଙ୍କ ସହ ଆଲୋଚନା କରାଯାଇଛି। ଭୟଭୀତ ନହେବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାବିତ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ବନ୍ୟା ସ୍ଥିତି ନେଇ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପୂଜାରୀ କହିଛନ୍ତି, ବନ୍ୟା ଯୋଗୁଁ 15ଟି ଜିଲ୍ଲାର 57ଟି ବ୍ଲକର 446 ପଞ୍ଚାୟତ, 1362 ଗ୍ରାମ ଓ 11ଟି ପୌରାଞ୍ଚଳ ପ୍ରଭାବିତ ହୋଇଛି। ମୋଟ 791,846 ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି। ଜଳବନ୍ଦୀ ଅବସ୍ଥାରେ 268,943 ଜଣ ରହିଥିବାବେଳେ 21,380 ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ଓ 700 ଘର ଭାଙ୍ଗିଥିବା ଜଣାପଡ଼ିଛି। 647 ଆଶ୍ରୟସ୍ଥଳୀରେ ପ୍ରଭାବିତ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ମହାନଦୀକୁ ଛାଡ଼ିଦେଲେ ବାକି ସମସ୍ତ ନଦୀରେ ବିପଦ ସଂକେତ ତଳେ ଜଳ ପ୍ରବାହିତ ହେଉଛି। ବନ୍ୟା ଜଳ କମିବା ପର୍ଯ୍ୟନ୍ତ ପ୍ରଭାବିତ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯିବ। କ୍ଷୟକ୍ଷତି ରିପୋର୍ଟ ଆସିବା ପରେ ତ୍ୱରିତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି।
1: ବୟସ୍କ ମହିଳା ଏ ସମସ୍ତଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହେଇଛି। ଡାକ୍ତରୀ ଟିମ୍ ମଧ୍ୟ ରିଲିଫ ସେଣ୍ଟର ମାନଙ୍କୁ ମଧ୍ୟ ଅଛନ୍ତି। ଯେଉଁମାନେ ବନ୍ୟା ସମୟରେ ଅସୁସ୍ଥ ହୋଇଛନ୍ତି ତାଙ୍କର ଚିକିତ୍ସା କଥା ମଧ୍ୟ ସେମାନେ ବୁଝୁଛନ୍ତି। ପଶୁ ସମ୍ପଦ ପାଇଁ ମଧ୍ୟ 20 ଜାଗାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାହେଇଛି ଏବଂ ଚାଉଳ, ଚୁଡ଼ା, ଗୁଡ଼ ଠାରୁ ଆରମ୍ଭ କରି ରୋଷେଇ ଖାଦ୍ୟ ମଧ୍ୟ ଲୋକଙ୍କୁ ପରିବେଷଣ ହେଉଛି।
0: ବୈଠକରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ, ଏସ୍ଆର୍ସି ପାଣିପାଗ ବିଜ୍ଞାନ ଓ ଜଳସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଶୁଣନ୍ତୁ ବନ୍ୟା ସମ୍ପର୍କିତ ଏକ ସ୍ୱତନ୍ତ୍ର ରିପୋର୍ଟ।
2: ଭଦ୍ରକ ଜିଲ୍ଲାରେ ବନ୍ୟା ଯୋଗୁଁ ଧାମନଗର, ଭଣ୍ଡାରୀ ପୋଖରୀ, ବନ୍ତ, ତିହିଡ଼ି, ଚାନ୍ଦବାଲି, ବାସୁଦେବପୁର ସମେତ 7 ବ୍ଲକର 110 ପଞ୍ଚାୟତ, 423 ଗ୍ରାମର 470,000 ଲୋକ ପ୍ରଭାବିତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାଥମିକ ଆକଳନରୁ ଜଣାପଡ଼ିଛି। 1,58,228 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରଭାବିତ ଅଞ୍ଚଳରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି। ଯାଜପୁର ଜିଲ୍ଲାର ବୈତରଣୀ, କାଣୀ, ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ଦଶରଥପୁର, ଯାଜପୁର, ବରୀ, ରସୁଲପୁର, କୋରେଇ, ଧର୍ମଶାଳା, ବଡ଼ଚଣା ଓ ବିଞ୍ଝାରପୁର ବ୍ଲକର ଜନସାଧାରଣ ପ୍ରଭାବିତ ହୋଇଛନ୍ତି। ଜିଲ୍ଲାପାଳ ଅମ୍ବର କୁମାର କର ବନ୍ୟାଞ୍ଚଳ ଗସ୍ତ କରି ରିଲିଫ ଓ ଉଦ୍ଧାର

0: ଜର ତଦାରଖ କରିଛନ୍ତି। ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାର 8ଟି ବ୍ଲକର 97ଟି ଗ୍ରାମ ପଞ୍ଚାୟତର 1,37,010 ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ବୈତରଣୀ ନଦୀର ଜଳସ୍ତର ଆଖୁଆପଦାଠାରେ ବିପଦ ସଂକେତ ତଳେ ପ୍ରବାହିତ ହେଉଛି। କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା, ପଟ୍ଟାମୁଣ୍ଡାଇ, ଆଳି, ଗରଦପୁର, ରାଜନଗର, କେନ୍ଦ୍ରାପଡ଼ା ଓ ମାର୍ଶାଘାଇ ସମେତ 7ଟି ବ୍ଲକ ବନ୍ୟାରେ ପ୍ରଭାବିତ ହୋଇଛି। ବନ୍ୟା ଯୋଗୁଁ ନୂଆପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ଧୋଇ ହୋଇଯାଇଛି। ଖଡ଼ିଆଳ ଡୁଆଝର ରାସ୍ତା ମରାମତି କାର୍ଯ୍ୟ ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି। ଜିଲ୍ଲାର ନୂଆପଡ଼ା, କୁମୁନା, ବୋଡେନ୍ ଓ ଖଡ଼ିଆଳ ସମେତ 4ଟି ବ୍ଲକର 9ଟି ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇଛି। 385 ଜଣଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇ 6ଟି ବନ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି। ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ଜଳପ୍ରବାହ ବୃଦ୍ଧି ପାଇଥିବାରୁ ଜଗତସିଂହପୁର ଜିଲ୍ଲାର କେତେକ ଶିକ୍ଷାନୁଷ୍ଠାନ ଓ ଯାଜପୁରର ସମସ୍ତ ଶିକ୍ଷାନୁଷ୍ଠାନକୁ ଆଜି ଓ ଆସନ୍ତାକାଲି ପାଇଁ ବନ୍ଦ ଘୋଷଣା କରାଯାଇଛି। ଅପରପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ 18ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ସର୍ବାଧିକ 84.8 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାର ଜଳସ୍ତର ମଧ୍ୟାହ୍ନ 12ଟା ସୁଦ୍ଧା 624.60 ଫୁଟ ରହିଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣିଆ।
1: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତାକାଲି ପର୍ଯ୍ୟଟକଙ୍କ ପାଇଁ ଖୋଲିବା ନେଇ ରାଜନଗର ବନଖଣ୍ଡ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ପର୍ଯ୍ୟଟକଙ୍କ ପାଇଁ ପରିବେଶ ଅନୁକୂଳ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦିଆଯିବା ସହ ବିଭିନ୍ନ ପ୍ରକାରର ବ୍ୟବସ୍ଥା କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ପୁରୀ ପେଣ୍ଠକଟାସ୍ଥିତ ଆଇଟିଆଇ କଲେଜ ନିକଟରେ ସୁଭଦ୍ରା ଶକ୍ତି କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ଏହି କେନ୍ଦ୍ର ମହିଳାମାନଙ୍କୁ ଆତ୍ମନିର୍ଭର ଉଦ୍ୟୋଗୀ ଭାବେ ଗଢ଼ିତୋଳିବା ସହ ସେମାନଙ୍କ ଉତ୍ପାଦକୁ ବଜାର ସହ ଯୋଡ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ ଜୟନଗର ଖୁଣ୍ଟା ଗ୍ରାମର ସଫଳ ମତ୍ସ୍ୟଚାଷୀ ସୁରେଶ ଚନ୍ଦ୍ର ରାଉତଙ୍କୁ ରାଷ୍ଟ୍ରପତି ଭବନର 8ମ ପାର୍ଟି ପାଇଁ ନିମନ୍ତ୍ରଣ ମିଳିଛି। ଶ୍ରୀ ରାଉତ ସ୍ୱତନ୍ତ୍ର ପ୍ରଜାତିର ଚିଙ୍ଗୁଡ଼ି ଚାଷ କରି ସଫଳତା ହାସଲ କରିବା ସହ ସ୍ଥାନୀୟ ଅଞ୍ଚଳରେ ରୋଜଗାରର ସୁଯୋଗ ସୃଷ୍ଟି କରିଛନ୍ତି। ଚିଙ୍ଗୁଡ଼ି ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ବୀମା ବ୍ୟବସ୍ଥା କରିଥିବାରୁ ଏହି କ୍ଷେତ୍ରରେ କାର୍ଯ୍ୟରତ ଚାଷୀମାନେ ଅସମୟରେ କ୍ଷତି ସହିବାରୁ ବର୍ତ୍ତି ପାରୁଛନ୍ତି। ଏଥିପାଇଁ ଶ୍ରୀ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇବା ସହ ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ପାଇଥିବାରୁ ଖୁସି ବ୍ୟକ୍ତ କରି ପ୍ରତିକ୍ରିୟାରେ କହିଛନ୍ତି,
2: ମୁଁ ଏତେ ଖୁସି ଅଛି ଯେ ଆମ ପରିବାର ବି ସମସ୍ତେ ଖୁସି ଅଛନ୍ତି। ଏଇଟା ଯେବେଠାରୁ ମୁଁ ଜାଣିଲି ଯେ ମୁଁ 15 ଅଗଷ୍ଟରେ ରାଷ୍ଟ୍ରପତି ଭବନରେ ପହଞ୍ଚିବି, ମୁଁ 2016 ଆକ୍ୱାକଲଚର ସହିତ ସଂଶ୍ଲିଷ୍ଟ, ଏହାର ପ୍ରଡକ୍ସନ ବହୁତ ଭଲ ଏବଂ ମାର୍କେଟ ପ୍ରାଇସ୍ ବହୁତ ଭଲ। ଏହାଦ୍ୱାରା ଉପକୂଳବର୍ତ୍ତୀ ଯେତେକ ମତ୍ସ୍ୟଜୀବୀ ଅଛନ୍ତି, ଇଏ ଚାଷ ଯେଉଁମାନେ କରୁଛନ୍ତି, ବହୁତ ଲାଭବାନ ହୁଅନ୍ତି।
1: ନବରଙ୍ଗପୁର ପଞ୍ଚାୟତ ସାଧନ କେନ୍ଦ୍ରଠାରେ ପ୍ରଧାନ ଶିକ୍ଷକ ବିଦ୍ୟାଳୟ ଅଧ୍ୟକ୍ଷ ଓ ଏନ୍ଏମ୍ଏମ୍ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଲୋକସଭାରେ ଜନ୍ମମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଧେୟକ 2026 ପାରିତ। ନୂଆଦିଲ୍ଲୀରେ ସ୍ୱରାଷ୍ଟ୍ରମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ସାକ୍ଷାତ କରି ରାଜ୍ୟର ଆଇନ ଶୃଙ୍ଖଳା ଓ ରେଳ ଭିତ୍ତିଭୂମି ସମ୍ପର୍କରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ବନ୍ୟା ସ୍ଥିତି ନେଇ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ଏବଂ ପର୍ଯ୍ୟଟକଙ୍କ ପାଇଁ ଆସନ୍ତାକାଲିଠାରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ।

0: ଘର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀ ପାଟଣା। ଏଥର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ବାପି ଲାହିରୀ ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା କରିଛନ୍ତି ରଜତ ଆରୋରା, ସଙ୍ଗୀତ ବିଶାଳ ଶେଖର, କଥାଚିତ୍ର ଦ ଡଟି ପିକ୍ଚର।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଏଥର ଶୁଣନ୍ତୁ ଅଲ୍ ଇଜ୍ ୱେଲ୍ କଥାଚିତ୍ରରୁ ଏହି ଗୀତଟି। ଗୀତ ରଚନା କରିଛନ୍ତି ସବିର ଅହମ୍ମଦ, ସଙ୍ଗୀତ ହିମେଶ ରେଶମିଆ, କଣ୍ଠଦାନ କରିଛନ୍ତି ଅରିଜିତ ସିଂ।

0: Meteorological Department has issued a red color warning for very heavy to extremely heavy rainfall over Gujarat and Madhya Maharashtra today. The weather agency has predicted heavy to very heavy rainfall conditions over parts of Arunachal Pradesh, East Rajasthan, Karnataka, Kerala, Mahe, Punjab and West Madhya Pradesh for the day. And with that, we end this news bulletin.
1: ଆକାଶବାଣୀ ଭବାନୀପାଟଣା ସମୟ ଅପରାହ୍ନ 3:10 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ ଅପରାହ୍ନ 5:00 ଯୁବବାଣୀ 5:30 ଆଜି ଏଥିରେ ଶୁଣିବେ ସମ୍ଭାବନା। ଆଦିବାସୀ ଗୀତ କ୍ରମରେ ମାଦୋଳି ଗୀତ ଶୁଣିବେ ସନ୍ଧ୍ୟା 6:30। ଜିଲ୍ଲା ହାଲଚାଲ କ୍ରମରେ ଯାଜପୁର ଜିଲ୍ଲା ସମ୍ପର୍କରେ ଶୁଣିପାରିବେ 7:25 ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ 7:30। ସଂସଦ ସମୀକ୍ଷା ରେଲି କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 8:00। 8:15 ଶୁଣିବେ ଆଞ୍ଚଳିକ ଗୀତ କ୍ରମରେ ସମ୍ବଲପୁରୀ ଗୀତ। ଶିଳ୍ପୀମାନେ ହେଲେ ଋଷିକେଶ ମେହେର ଏବଂ ମିନତୀ ପାଣିଗ୍ରାହୀ। ସ୍ପୋର୍ଟସ୍ କେନ୍ 8:30। ସ୍ପଟଲାଇଟ୍ 9:16। କରେଣ୍ଟ ଆଫେୟାର୍ସ 9:30। ଏବଂ ସଂସଦରେ ପ୍ରଶ୍ନକାଳର ରେକର୍ଡିଂ ରାତି 10:00। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀରୁ। ଏ ଥିଲା ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଅପରାହ୍ନ 5:00। ସେତେବେଳେ ଯାଏ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀ ପାଟଣା ସମବର୍ତ୍ତମାନ ଅପରାହ୍ନ 5ଟା ଶ୍ରୋତାବନ୍ଧୁଙ୍କ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ଚ୍ଚ, ଏଫ୍ଏମ୍ରେ 100.3 ମେଗା ହର୍ଚ୍ଚ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଅଧିବେଶନର ଆରମ୍ଭରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: और अब इसी के साथ हमारा आज का उमंग कार्यक्रम यहीं पर समाप्त होता है। तो अब अपने मित्र अजीत और उमंग की तकनीकी टीम के साथ
1: जगबंधु
0: कुसुमलता
1: और फैजान के साथ विमलेश को अगले सप्ताह तक के लिए आज्ञा दीजिए।
0: नमस्कार, नमस्कार।
2: उमंग, उमंग, उमंग, उमंग, उमंग।
3: ଶେଷ ହେଲା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡ଼ିୟମ୍ ୱେଭ୍ରେ 248 MHz ତଥା 1206 kHz, FM-ରେ 100.3 MHz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ହଶ୍ରୋତା ବନ୍ଧୁ, ଏ ସୃଷ୍ଟି ସତରେ କେତେ ସୁନ୍ଦର, କେତେ ମଧୁର, କେତେ ଆକର୍ଷଣୀୟ, ପୁଣି କେତେ ଲୋଭନୀୟ। କାରଣ ଏ ସୃଷ୍ଟିର ସବୁ ଅଂଶରେ ସ୍ୱୟଂ ଈଶ୍ୱର ହିଁ ତ ବିରାଜମାନ। କେବଳ ଦେଖି ଜାଣିବା କଥା, କେବଳ ଅନୁଭବ କରିପାରିବା କଥା। ତେଣୁ ଈଶ୍ୱର ମଣିଷକୁ ବୁଦ୍ଧି ଦେଇଛନ୍ତି, ଜ୍ଞାନ ଦେଇଛନ୍ତି। ବୁଦ୍ଧି ଏବଂ ଜ୍ଞାନ ଫଳରେ ମଣିଷ ଏ ସୃଷ୍ଟିକୁ ସେମିତି ସୁନ୍ଦର ରଖିବାର ଦାୟିତ୍ୱ ନେବା ଉଚିତ। ତେଣୁ ଆସନ୍ତୁ ନା ସବୁବେଳେ ଶାନ୍ତ ରହିବାକୁ ଚେଷ୍ଟା କରିବା, ଅନ୍ୟକୁ ଈର୍ଷା କରିବା ନାହିଁ, ଅଭାବ ଅସୁବିଧା ଦାରିଦ୍ର୍ୟ ଦେଖିଲେ ସାଧ୍ୟ ମୋତେ ସାହାଯ୍ୟ କରିବା, ସେଆଡ଼ୁ ମୁହଁ ଫେରାଇବା ନାହିଁ। ହଁ, ମଦ ନିଶାଠାରୁ ଦୂରରେ ରହିବା, ଏହା ଆପଣଙ୍କ ଶରୀର ଏବଂ ସଂସାର ଉଭୟର କ୍ଷତି ସାଧନ କରୁଛି। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ଯୁବବାଣୀର ସମ୍ଭାବନା କାର୍ଯ୍ୟକ୍ରମର ପରିସରକୁ ଯିବା ଏହି ବିଜ୍ଞାପନ ପରେ।
4: କମ୍ ସମୟରେ ଅଧିକ ଫାଇଦା ମାତ୍ର ଗୋଟିଏ କ୍ଲିକ୍ରେ, ବଢିଆ
5: ପସିଲା। ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
7: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
8: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
9: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ।

0: 64 ବର୍ଷର ଦୃଢ ମୂଳଦୁଆ ଚେଟିନାର ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ହେଇଗଲା ବନ୍ଦୋବସ୍ତ।
2: କାହାର? କୁଡ଼ିର ଫିସ୍ର ଦେଖା। 20,000 ଲୋନ୍ ତୁରନ୍ତ ଜଣା ଅଛି କିଏ ଦଉଛି, ସୁଧ କେତେ ଅଛି? ଲୋନ୍ ନିୟନ୍ତ୍ରିତ ସଂସ୍ଥା ଗୁଡ଼ିକରୁ ହିଁ ନେ, ଆଉ ଲୋନ୍ ସେତିକି ଯେତିକି ଦରକାର, ତା ବି ଯାଞ୍ଚ କରିକି।
1: ହେଇଗଲା ବନ୍ଦୋବସ୍ତ। ଦରମା ଆଡଭାନ୍ସରେ ପଠେଇଛି।
3: RBI କହେ
4: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।

ନମସ୍କାର ଶ୍ରୋତା ବନ୍ଧୁ, ଶୁଭ ସନ୍ଧ୍ୟା। ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଆମ ସମସ୍ତଙ୍କ ପ୍ରିୟ କାର୍ଯ୍ୟକ୍ରମ ସମ୍ଭାବନାରେ। ମୁଁ ଆପଣଙ୍କ ଜୀବସାଥୀ ଲିପ୍ସା। ତେବେ ବନ୍ଧୁଗଣ, ବାହାରେ ଆକାଶରେ ମେଘର ଘଡ଼ଘଡ଼ି ସାଙ୍ଗକୁ ଝିପି ଝିପି ବର୍ଷା, ଆଉ ଚାରିଆଡ଼େ ଏକ ଥଣ୍ଡା ପବନର ମାହୋଲ। ଚାକ ହାତରେ ନେଇ କାହାରି ନଜର ଝରକା ବାହାରକୁ, ତ ଆଉ କାହାର ନଜର କ୍ୟାରିୟର ଓ ଭବିଷ୍ୟତର ଉଜ୍ଜଳ ପଥ ଉପରେ। ବର୍ଷା ସବୁବେଳେ ଆଣିଦିଏ ଏକ ନୂଆ ଆରମ୍ଭର ବାର୍ତ୍ତା, ଏକ ସବୁଜିମା ଭରା ପ୍ରାଣ। ଆଉ ସେଇ ପ୍ରାଣ ଚଞ୍ଚଳତା ଭିତରେ ରହିଛି ଜୀବନ ଗଢ଼ିବାର ଅନେକ ବାଟ, ଅନେକ ନୂଆ ସୁଯୋଗ। ଆଜିର ଏହି ବର୍ଷା ଭିଜା ଶୀତଳ ସନ୍ଧ୍ୟାରେ ଆମେ ଆଲୋଚନା କରିବା ଏପରି ଏକ ବିଷୟ ଉପରେ, ଯାହା ପ୍ରତ୍ୟେକ ଯୁବକ ଯୁବତୀଙ୍କ ହୃଦୟ ସ୍ପନ୍ଦନ, ନିଯୁକ୍ତି ଏବଂ କର୍ମ ସଂସ୍ଥାନର ନୂତନ ସମ୍ଭାବନା। ହଁ ବନ୍ଧୁଗଣ, ବର୍ଷାର ପ୍ରତ୍ୟେକ ବିନ୍ଦୁ ଯେପରି ଧରିତ୍ରୀକୁ ନୂଆ ଜୀବନ ଦିଏ, ସେହିପରି ଆମ ଜୀବନର ପ୍ରତ୍ୟେକ ନୂଆ ସୁଯୋଗ ଆଣିଥାଏ ଏକ ନୂଆ ଆଶା ଆଉ ନୂଆ ଆରମ୍ଭ। ସଫଳତା କେବେ ବି ହଠାତ୍ ମିଳେ ନାହିଁ, ନିରନ୍ତର ପ୍ରୟାସ, ଠିକ୍ ସୂଚନା ଏବଂ ଦୃଢ଼ ଇଚ୍ଛାଶକ୍ତି ହିଁ ସ୍ୱପ୍ନକୁ ବାସ୍ତବତାରେ ପରିଣତ କରେ। ସେହି ସ୍ୱପ୍ନ ପଥକୁ ଆହୁରି ସହଜ କରିବା ପାଇଁ ପ୍ରତି ଶୁକ୍ରବାର ଆମେ ନେଇ ଆସିଥାଉ ସମ୍ଭାବନା, ଯେଉଁଠାରେ ରହିଥାଏ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଚାକିରି ସମ୍ବନ୍ଧୀୟ ବିଜ୍ଞପ୍ତି, ବେସରକାରୀ କ୍ଷେତ୍ରରେ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ, ଯୋଗ୍ୟତା ପରୀକ୍ଷା ସମ୍ବନ୍ଧୀୟ ଜରୁରୀ ସୂଚନା ଏବଂ କ୍ୟାରିୟର ଗଢିବା ପାଇଁ କିଛି ଉପଯୋଗୀ ପରାମର୍ଶ। ତେବେ ଆଉ ବିଳମ୍ବ କାହିଁକି, ଆସନ୍ତୁ ବନ୍ଧୁଗଣ ଆରମ୍ଭ କରିବା ଆମ ପ୍ରିୟ କାର୍ଯ୍ୟକ୍ରମ ସମ୍ଭାବନାକୁ।

ତେବେ ବନ୍ଧୁଗଣ, କାର୍ଯ୍ୟକ୍ରମର ଏହି ପର୍ଯ୍ୟାୟରେ ଆସନ୍ତୁ ଜାଣିନେବା ନିଯୁକ୍ତି ଭିତ୍ତିକ କିଛି ସୂଚନା। ତେବେ ପ୍ରଥମ ନିଯୁକ୍ତି ସୂଚନାଟି ଦ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ବା ଓପିଏସ୍ସିରୁ ଅଛି। ଏଠାରେ 22ଟି ଆସିଷ୍ଟାଣ୍ଟ ହର୍ଟିକଲଚର ଅଫିସର ଗ୍ରୁପ ବି ର ପଦବୀ ସବୁ ରହିଛି। ଏହାର ଆବେଦନ ପ୍ରକ୍ରିୟା ଚଳିତ ବର୍ଷ ଜୁଲାଇ ମାସ 28 ତାରିଖରୁ ଆରମ୍ଭ ହୋଇଛି, ଯାହାକୁ ଆବେଦନ କରିବାର ଶେଷ ତାରିଖ ଚଳିତ ବର୍ଷ ଅଗଷ୍ଟ ମାସ 28 ତାରିଖ ପର୍ଯ୍ୟନ୍ତ ରହିଛି। ଏହାକୁ ଆପଣ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଏହାର ଚୟନ ପ୍ରକ୍ରିୟା ପ୍ରଥମେ ଲିଖିତ ପରୀକ୍ଷା, ତାପରେ ପର୍ସନାଲିଟି ଟେଷ୍ଟ ଓ ଇଣ୍ଟରଭ୍ୟୁ ସହିତ ରହିଛି। ଏଠାରେ ବୟସ ସୀମା 21 ବର୍ଷ ବୟସରୁ 42 ବର୍ଷ ବୟସ ମଧ୍ୟରେ ରହିଛି। ଏଠାରେ ମଧ୍ୟ ରହିଥିବା ନିୟମ ଅନୁଯାୟୀ ଏଜ୍ ରିଲାକ୍ସେସନ ଦେଖିବାକୁ ମିଳିବ। ଏଠାରେ UR ଏବଂ SCBC ପ୍ରାର୍ଥୀମାନଙ୍କ ପାଇଁ 700 ଟଙ୍କା ଆବେଦନ ଫି ରହିଥିବା ବେଳେ SCST PWD ପ୍ରାର୍ଥୀମାନଙ୍କ ପାଇଁ କୌଣସି ଆବେଦନ ଫି ରହିନାହିଁ। ଏହି ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା BSc ହର୍ଟିକଲଚର ବା BSc ଏଗ୍ରିକଲଚରର ଆବଶ୍ୟକତା ରହିଛି। ଆପଣ ଏହାର ଆବେଦନ କରିପାରିବେ ଏବଂ ଏହି ସୂଚନାର ସମ୍ପୂର୍ଣ୍ଣ ବିଜ୍ଞପ୍ତି ପାଇପାରିବେ ଏହାର ଅଫିସିଆଲ ୱେବସାଇଟ୍ opsc.gov.in କୁ ଯାଇ। ଦ୍ୱିତୀୟ ନିଯୁକ୍ତି ସୂଚନାଟି କଳାହାଣ୍ଡି ଡିଷ୍ଟ୍ରିକ୍ଟ କୋର୍ଟରୁ ରହିଛି। ଏଠାରେ 17 ଜୁନିୟର କ୍ଲର୍କ, ଜୁନିୟର ଟାଇପିଷ୍ଟ, କପିଷ୍ଟ, ଷ୍ଟେନୋଗ୍ରାଫର ଗ୍ରୁପ 3 ଓ ସାଲାରିଡ୍ ଅମିନ୍ର ପଦବୀ ସବୁ ରହିଛି। ଏହା ପାଇଁ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ରହିଥିବା ବେଳେ ଏହାର ଆବେଦନ ପ୍ରକ୍ରିୟା ଚଳିତ ବର୍ଷ ଜୁଲାଇ ମାସ 14 ତାରିଖରୁ ଚାଲି ରହିଛି, ଯାହାକୁ ଆବେଦନ କରିବାର ଶେଷ ତାରିଖ ଚଳିତ ବର୍ଷ ଅଗଷ୍ଟ ମାସ 13 ତାରିଖ ପର୍ଯ୍ୟନ୍ତ ରହିଛି। ଏହା ପାଇଁ ବୟସ ସୀମା 18 ବର୍ଷ ବୟସରୁ 42 ବର୍ଷ ବୟସ ମଧ୍ୟରେ ରହିଛି। ଜୁନିୟର କ୍ଲର୍କ, ଜୁନିୟର ଟାଇପିଷ୍ଟ, କପିଷ୍ଟ ଓ ଷ୍ଟେନୋଗ୍ରାଫର ଗ୍ରୁପ 3 ପାଇଁ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଓ ଡିପ୍ଲୋମା ଇନ୍ କମ୍ପ୍ୟୁଟର ଆପ୍ଲିକେସନର ଆବଶ୍ୟକତା ରହିଛି ଏବଂ ସାଲାରିଡ୍ ଅମିନ୍ ପାଇଁ ଶିକ୍ଷାଗତ ଯୋଗ୍ୟତା ଦଶମ ପାସ୍ର ଆବଶ୍ୟକତା ରହିଛି। ତେବେ ଏଠାରେ ଜୁନିୟର କ୍ଲର୍କ, ଜୁନିୟର ଟାଇପିଷ୍ଟ, କପିଷ୍ଟ ପାଇଁ ବେତନ 19,900

ଟଙ୍କାରୁ 63,200 ଟଙ୍କା ପର୍ଯ୍ୟନ୍ତ ଲେବଲ 4 ଅନୁସାରେ ରହିଥିବା ବେଳେ ଷ୍ଟେନୋଗ୍ରାଫର ଗ୍ରୁପ 3 ପାଇଁ 25,500 ଟଙ୍କାରୁ 81,100 ଟଙ୍କା ପର୍ଯ୍ୟନ୍ତ ଲେବଲ 7 ଅନୁସାରେ ବେତନ ରହିଛି ଏବଂ ସାଲାରିଡ୍ ଅମିନ ପାଇଁ ବେତନ 21,700 ଟଙ୍କାରୁ 69,100 ଟଙ୍କା ପର୍ଯ୍ୟନ୍ତ ଲେବଲ 5 ହିସାବରେ ବେତନ ରହିଛି। ତେବେ ଏହାକୁ ଆପଣ ଅଫଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ସୂଚନାରେ ଦିଆଯାଇଥିବା ଅନୁଯାୟୀ ଆପଣ ଏହାକୁ ସ୍ପିଡ୍ ପୋଷ୍ଟ କରି ଆବେଦନ କରିପାରିବେ। ଏହି ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ଆପଣ kalahandi.dcourts.gov.in କୁ ଯାଇ ଏହାର ସମ୍ପୂର୍ଣ୍ଣ ବିଜ୍ଞପ୍ତି ସୂଚନା ପାଇପାରିବେ। ତେବେ ଆଜିର ତୃତୀୟ ବିଜ୍ଞପ୍ତି ସୂଚନାଟି ଦ ଓଡ଼ିଶା ସବ୍ ଓର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ ରହିଛି। ଏଠାରେ 5,998 ଗ୍ରୁପ୍ ସି ନର୍ସିଂ ଅଫିସରର ପଦବୀ ସବୁ ରହିଛି। ଏହାର ଆବେଦନ ପ୍ରକ୍ରିୟା ଚଳିତ ବର୍ଷ ଜୁନ୍ ମାସ 13 ତାରିଖରୁ ଚାଲି ରହିଛି, ଯାହାକୁ ଆବେଦନ କରିବାର ଶେଷ ତାରିଖ ଚଳିତ ବର୍ଷ ଅଗଷ୍ଟ ମାସ 5 ତାରିଖ ପର୍ଯ୍ୟନ୍ତ ରହିବ। ଏଠାରେ 29,200 ଟଙ୍କାରୁ 92,300 ଟଙ୍କା ପେ ମେଟ୍ରିକ୍ସ ଲେବଲ 8 ଅନୁସାରେ ବେତନ ରହିବ। ଏଠାରେ ବୟସ ସୀମା 21 ବର୍ଷ ବୟସରୁ 42 ବର୍ଷ ବୟସ ପର୍ଯ୍ୟନ୍ତ ରହିଛି। ଏଠାରେ ମଧ୍ୟ ରହିଥିବା ନିୟମ ଅନୁଯାୟୀ ଏଜ୍ ରିଲାକ୍ସେସନ ଦେଖିବାକୁ ମିଳିବ। ଏହା ପାଇଁ ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ ସହିତ ଡିପ୍ଲୋମା ଇନ୍ GNM ବା BSc ନର୍ସିଂର ଆବଶ୍ୟକତା ରହିଛି। ଏହାକୁ ଆପଣ ଆବେଦନ କରିପାରିବେ ଏବଂ ଏହି ବିଷୟରେ ଅଧିକ ଜାଣିପାରିବେ ଏହାର ଅଫିସିଆଲ ୱେବସାଇଟ୍ www.oosse.gov.in କୁ ଯାଇ। ତେବେ ଆଜିର ଚତୁର୍ଥ ଏବଂ ଶେଷ ବିଜ୍ଞପ୍ତି ସୂଚନାଟି ଷ୍ଟେଟ୍ ସିଲେକ୍ସନ ବୋର୍ଡ ଓଡ଼ିଶାରୁ ଅଛି। ଏଠାରେ 14 ଜୁନିୟର ଆସିଷ୍ଟାଣ୍ଟର ପଦବୀ ରହିଛି। ଏହାର ଆବେଦନ ପ୍ରକ୍ରିୟା ଚଳିତ ବର୍ଷ ଜୁଲାଇ ମାସ 1 ତାରିଖରୁ ଆରମ୍ଭ ହୋଇଛି, ଯାହାକୁ ଆବେଦନ କରିବାର ଶେଷ ତାରିଖ ଚଳିତ ବର୍ଷ ଅଗଷ୍ଟ ମାସ 18 ତାରିଖ ପର୍ଯ୍ୟନ୍ତ ରହିଛି। ତେବେ ଏହା ପାଇଁ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହିତ ବେସିକ୍ କମ୍ପ୍ୟୁଟର ସ୍କିଲ୍ର ଆବଶ୍ୟକତା ରହିଛି। ଏଠାରେ ବୟସ ସୀମା 21 ବର୍ଷ ବୟସରୁ 42 ବର୍ଷ ବୟସ ପର୍ଯ୍ୟନ୍ତ ରହିଛି। ଏହାର ଆବେଦନ ପ୍ରକ୍ରିୟା ଆପଣ ଅନଲାଇନ୍ ମାଧ୍ୟମରେ କରିପାରିବେ। ଏଠାରେ ଲେଭେଲ 4 ସେଲ୍ 1 ପେ ମେଟ୍ରିକ୍ସ ଅଣ୍ଡର ORSP ରୁଲ୍ ଅନୁଯାୟୀ ବେତନ ରହିବ। ଏଠାରେ ଜେନେରାଲ ଓବିସି PWBD ପ୍ରାର୍ଥୀମାନଙ୍କ ପାଇଁ 500 ଟଙ୍କା ଆବେଦନ ଫି ରହିଥିବା ବେଳେ SC ST ପ୍ରାର୍ଥୀମାନଙ୍କ ପାଇଁ 200 ଟଙ୍କା ଆବେଦନ ଫି ରହିଛି। ତେବେ ଏହାର ଚୟନ ପ୍ରକ୍ରିୟା ରିଟର୍ନ ଟେଷ୍ଟ ପରେ କମ୍ପ୍ୟୁଟର ସ୍କିଲ୍ ଟେଷ୍ଟ ଏବଂ ଶେଷରେ ଡକ୍ୟୁମେଣ୍ଟ ଭେରିଫିକେସନ ଦେଇ ହେବ। ଆପଣ ଏହାର ସମ୍ପୂର୍ଣ୍ଣ ବିଜ୍ଞପ୍ତି ସୂଚନା ପାଇପାରିବେ ଏବଂ ଏହାକୁ ଆବେଦନ କରିପାରିବେ ଏହାର ଅଫିସିଆଲ ୱେବସାଇଟ୍ SSBOdisha.ac.in କୁ ଯାଇ। ତେବେ ବନ୍ଧୁଗଣ, ଏତିକି ଥିଲା ଆଜି ଦିନରେ ରହିଥିବା କିଛି ନିଯୁକ୍ତି ଭିତ୍ତିକ ବିଜ୍ଞପ୍ତି ସୂଚନା। ତେବେ କାର୍ଯ୍ୟକ୍ରମର ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା ପୂର୍ବରୁ ଆସନ୍ତୁ ନେଇଯିବା ଏକ ମଧୁମେହ ସଙ୍ଗୀତ ବିରତି।

ମଧୁମେହ ବିରତି ପରେ ପୁଣି ଥରେ ସମସ୍ତଙ୍କୁ ସ୍ୱାଗତ କରୁଛି। ତେବେ ବନ୍ଧୁଗଣ, ଆଜି ହେଉଛି ଭାରତର ଅମର ବୀର ସନ୍ତାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଉଦ୍ଧମ ସିଂଙ୍କ ଶହୀଦ ଦିବସ। 1940 ଜୁଲାଇ 31 ତାରିଖରେ ଲଣ୍ଡନର ପେଣ୍ଟନଭିଲ୍ କାରାଗାରରେ ତାଙ୍କୁ ଫାଶୀ ଦିଆଯାଇଥିଲା, କିନ୍ତୁ ତାଙ୍କର ବଳିଦାନ ଭାରତର ସ୍ୱାଧୀନତା ଇତିହାସରେ ସାହସ, ଆତ୍ମସମ୍ମାନ ଓ ଦେଶପ୍ରେମର ଏକ ଅମର ଅଧ୍ୟାୟ ହୋଇ ରହିଯାଇଛି। 1919 ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଉଦ୍ଧମ ସିଂଙ୍କ ହୃଦୟକୁ ଗଭୀର ଭାବରେ ଆଘାତ କରିଥିଲା। ସେ ନିରୀହ ଲୋକଙ୍କ ରକ୍ତସ୍ନାତ ଘଟଣାର ନ୍ୟାୟ ପାଇଁ ବର୍ଷ ବର୍ଷ ଧରି ଧୈର୍ଯ୍ୟର ସହ ଅପେକ୍ଷା କରିଥିଲେ। ଶେଷରେ 1940 ଲଣ୍ଡନର ପଞ୍ଜାବର ପୂର୍ବତନ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମାଇକେଲ ଫାରାଡେଙ୍କୁ ଗୁଲି କରି ସେହି ନରସଂହାରର ପ୍ରତିଶୋଧ ନେଇଥିଲେ। ଏହାପରେ ତାଙ୍କୁ ଗିରଫ କରାଯାଇ ଫାଶୀ ଦଣ୍ଡ ଦିଆଯାଇଥିଲା। ଉଦ୍ଧମ ସିଂ କେବଳ ଜଣେ ବିପ୍ଳବ ନୁହନ୍ତି, ସେ ଥିଲେ ଅଦମ୍ୟ ସାହସ, ଅଟୁଟ ଦେଶପ୍ରେମ ଓ ନ୍ୟାୟ ପ୍ରତି ଅବିଚଳ ବିଶ୍ୱାସର ପ୍ରତୀକ। ତାଙ୍କ ଜୀବନ ଆମକୁ ଶିଖାଏ ଯେ ଦେଶ ପାଇଁ କରାଯାଇଥିବା ତ୍ୟାଗ କେବେ ବି ବ୍ୟର୍ଥ ଯାଏ ନାହିଁ, ଏବଂ ସତ୍ୟ ଓ ନ୍ୟାୟ ପାଇଁ ଦୃଢ଼ତାର ସହ ଠିଆ ହେବା ହିଁ ପ୍ରକୃତ ଦେଶପ୍ରେମ। ଆସନ୍ତୁ ଏହି ଶହୀଦ ଦିବସରେ ଆମେ ଶହୀଦ ଉଦ୍ଧମ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ଆଦର୍ଶରୁ ପ୍ରେରଣା ନେବା। ଦେଶ ପ୍ରତି ଆମର କର୍ତ୍ତବ୍ୟ ସତ୍ୟନିଷ୍ଠା, ଐକ୍ୟ ଓ ମାନବିକତାକୁ ସର୍ବଦା ଆଗରେ ରଖି ଏକ ସଶକ୍ତ, ସମୃଦ୍ଧ ଓ ସୁନ୍ଦର ଭାରତ ଗଢିବା ପାଇଁ ସଂକଳ୍ପବଦ୍ଧ ହେବା। ଏହା ହିଁ ହେବ ଅମର ବୀରଙ୍କ ପ୍ରତି ଆମର ପ୍ରକୃତ ଶ୍ରଦ୍ଧାଞ୍ଜଳି।

ପାଣ୍ଡି ପିନ୍ 7660001। ତେବେ ବନ୍ଧୁଗଣ, ଆପଣମାନେ ଚିଠି ଲେଖି ନ ପାରିଲେ ମଧ୍ୟ ନିଜର ମତାମତ ଗୁଡିକ ଆମର ହ୍ୱାଟ୍ସଆପ୍ ନମ୍ବର ଜରିଆରେ ଆମ ପାଖକୁ ମେସେଜ କରି ପଠାଇ ପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ପୁଣି ଥରେ କହୁଛି 8895994143। ତେବେ ପୁଣି ଭେଟ ହେବା ଆଉ ଏକ ସୁନେଲି ସନ୍ଧ୍ୟାରେ ଆଉ ଏକ ମଧୁମୟ କାର୍ଯ୍ୟକ୍ରମ ସହିତ। ଆପଣଙ୍କ ଚିଠି ଅପେକ୍ଷାରେ ରହିଲି, ଆଜି ପାଇଁ ବିଦାୟ ଦିଅନ୍ତୁ। ଆଜିର ଉପସ୍ଥାପନାରେ ମୁଁ ଥିଲି ଆପଣଙ୍କ ପ୍ରିୟ ରେଡିଓ ସାଥୀ ଲିପ୍ସା ନାୟକ। ରହିଲି, ନମସ୍କାର।

ତେବେ ପ୍ରିୟ ବନ୍ଧୁଗଣ, ଆଜି ପାଇଁ ତ ସମୟ ସରିଯାଇଛି। ହେଲେ ବିଦାୟ ନେବା ପୂର୍ବରୁ ଆପଣମାନଙ୍କୁ ମୋର ଅନୁରୋଧ ରହିବ ଯେ ଆପଣମାନଙ୍କୁ ଆମର କାର୍ଯ୍ୟକ୍ରମ ଗୁଡିକ କେମିତି ଲାଗୁଛି ଚିଠି ଲେଖି ନିଜର ସୁନ୍ଦର ସୁଚିନ୍ତିତ ମତାମତ ଗୁଡିକ ନିଶ୍ଚିତ ଭାବରେ ଆମ ପାଖକୁ ପଠାଇବେ। ଚିଠି ଲେଖିବା ପାଇଁ ଆମର ଠିକଣା ହେଲା ସାପ୍ତାହିକୀ କାର୍ଯ୍ୟକ୍ରମ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: କରିବୁ କେତୋଟି ସମ୍ବଲପୁର ଅଞ୍ଚଳର ଗୀତ। ଶିଳ୍ପୀମାନେ ହେଲେ ଋଷିକେଶ ମେହେରୁ, ମିନତୀ ପାଣିଗ୍ରାହୀ। ସ୍ପୋର୍ଟସ୍ କାର୍ ରାତି 8:30, ସ୍ପଟଲାଇଟ୍ ରାତି 9:16, କରେଣ୍ଟ ଆଫେୟାର୍ସ ରାତି 9:30 ଏବଂ ସଂସଦରେ ପ୍ରଶ୍ନକାଳର ରେକର୍ଡ଼ିଂ ରାତି 10:00। କାର୍ଯ୍ୟକ୍ରମ ସବୁ ରିଲି କରି ଶୁଣିବୁ ଆକାଶବାଣୀ ଦିଲ୍ଲୀରୁ। ଏ ଥିଲା ଚଳିତ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଆସନ୍ତାକାଲିର କାର୍ଯ୍ୟକ୍ରମରେ ଆସନ୍ତାକାଲି ଶନିବାର ସକାଳ 6:10 ପ୍ରଚାର କରିବୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର ଶିଳ୍ପୀମାନେ ହେଲେ ନନ୍ଦିତା ବୋଷ, ଦିବାକର ମହାନ୍ତି, ନମିତା ଅଗ୍ରୱାଲ, ନୀଳମାଧବ ଦାସ ଓ ସୁମିତା କରାବଡ଼ୁ। କାର୍ଯ୍ୟକ୍ରମ ଚେତନା ଚିନ୍ତନ ଶୁଣିବେ ସକାଳ 6:30। ଅତିବଢ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ ଭାଗବତ ଶୁଣିବେ ସକାଳ 6:35। ସକାଳ 7:25 ସୂଚନା ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ ପରିକ୍ରମା ପ୍ରସ୍ତୁତି ଓ ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ। ଚାଷର କଥା ଶୁଣିବେ ସକାଳ 7:40। ସକାଳ 7:45 ଭକ୍ତି ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। ଶିଳ୍ପୀ ହେଲେ ଦୁଃଖୀଶ୍ୟାମ ତ୍ରିପାଠୀ। ସକାଳ 8:30 ସଙ୍ଗୀତ ଲହରୀ, ଶିଳ୍ପୀ ରାତ୍ରି ଘୋଷ। 8:45 ପ୍ରଚାର କରିବୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ସକାଳ 9:00 କେତୋଟି ହିନ୍ଦୀ କଥାଚିତ୍ରର ଗୀତ, ସକାଳ 9:30 ଓଡ଼ିଆ କଥାଚିତ୍ରର ଗୀତ। ପ୍ରଚାର କରିବୁ ଆମର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ସକାଳ 10:10। ଦିନ 12:00 ପ୍ରଚାର କରିବୁ ଲୋକଗୀତ କ୍ରମରେ ଘୁମରା ଗୀତ ପରିବେଷଣ କରିବେ ମାର୍କଣ୍ଡ ନାୟକ ସାଥୀ। ଦିନ 12:30 ସୁଗମ ସଙ୍ଗୀତ, ଶିଳ୍ପୀମାନେ ହେଲେ ଶ୍ୱେତାଲିନା ପଣ୍ଡା, ଶଶାଙ୍କ ଶେଖର ମହାପାତ୍ର, ଶୋଭାବତୀ ବାରିକ, ଅଧିରତା କୁମାର ଚକ୍ରବର୍ତ୍ତୀ ଏବଂ ନନ୍ଦିତା ବୋଷ। ଚାଷର କଥା ଦିନ 1:10। ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଶକ୍ତି ରୂପ ପ୍ରଚାର କରିବୁ ଦିନ 1:20। ପ୍ରଚାର କରିବୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଦିନ 2:45 ଏବଂ ଅପରାହ୍ନ 5:30 ଯୁବବାଣୀ ଏଥିରେ ଶୁଣିବେ ସାପ୍ତାହିକୀ। ସନ୍ଧ୍ୟା 6:30 ଲୋକଗୀତ କ୍ରମରେ ପ୍ରଚାର କରିବୁ ଖଞ୍ଜଣି ଭଜନ ପରିବେଷଣ କରିବେ କୁମରମଣି ବାବା ଓ ସାଥୀ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ ଏବଂ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ରାତି 7:30। କାର୍ଯ୍ୟକ୍ରମ ଦ୍ୱାରା ଲେଖିକରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00 ଇସ୍ ସପ୍ତାହ ସଂସଦ ମେ ରିଲିକରି ଶୁଣିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 8:15 ହିନ୍ଦୀ ଭକ୍ତି ଗୀତ, ଶିଳ୍ପୀ ଭୀମସେନ ଯୋଶୀ, ଛାୟା ଖାଙ୍ଗୁଲି ଓ ମାଣିକ ବର୍ମା। ସ୍ପୋର୍ଟସ୍ କାନ୍ ରାତି 8:30, ସ୍ପଟଲାଇଟ୍ ରାତି 9:15, ସାହିତ୍ୟ ଭାରତୀ 9:30 ଏବଂ ରାତି 10:00 ସଂସଦରେ ପ୍ରଶ୍ନକାଳର ରେକର୍ଡ଼ିଂ। କାର୍ଯ୍ୟକ୍ରମ ସବୁ ରିଲିକରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀରୁ। ଏ ଥିଲା ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

ଆଦିବାସୀ ଗୀତଗ୍ରାମରେ ପ୍ରଚାର କଲୁ ମାଦଳି ଗୀତ ପରିବେଷଣ କଲେ ଅନ୍ତମା ଝିଅ ସାଥୀ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛିକ୍ଷଣ ମଧ୍ୟରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଓ ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: ହେପାଟାଇଟିସ୍ ହେଉଛି ଯକୃତ ବା ଲିଭରକୁ ଆକ୍ରାନ୍ତ କରୁଥିବା ଏକ ଭୂତାଣୁ ଜନିତ ରୋଗ। ହେପାଟାଇଟିସ୍ ଏ ଓ ଇ ଜଳ ଦ୍ୱାରା ଏବଂ ହେପାଟାଇଟିସ୍ ବି ସି ଓ ଡି ରକ୍ତ ଦ୍ୱାରା ସଂକ୍ରମିତ ହୋଇଥାଏ। ଖାଇବା ପୂର୍ବରୁ ଓ ଶୌଚ ପରେ ହାତକୁ ସାବୁନରେ ଭଲ ଭାବେ ଧୋଇଲେ ହେପାଟାଇଟିସ୍ ଏ ଓ ଇର ପ୍ରତିରୋଧ କରିହେବ। ଏଥିସହ କେବଳ ବିଶୋଧିତ ବା ସିଝା ପାଣି ପିଅନ୍ତୁ। ହେପାଟାଇଟିସ୍ ବି ସି ଓ ଡି କବଳରୁ ରକ୍ଷା ପାଇଁ ବିଶୋଧିତ ବ୍ଲେଡ୍, ଛୁଞ୍ଚି ଓ ସିରିଞ୍ଜ ବ୍ୟବହାର କରନ୍ତୁ। କେବଳ ସ୍ୱୀକୃତିପ୍ରାପ୍ତ ରକ୍ତ ଭଣ୍ଡାରରୁ ରକ୍ତ ଗ୍ରହଣ କରନ୍ତୁ। ଅସୁରକ୍ଷିତ ଯୌନ ସମ୍ପର୍କରୁ ଦୂରେଇ ରୁହନ୍ତୁ। ହେପାଟାଇଟିସ୍ ସନ୍ଦେହ ହେଲେ ଅପେକ୍ଷା କିମ୍ବା ଅବହେଳା କରନ୍ତୁ ନାହିଁ। ଏହାର ପରୀକ୍ଷା ଓ ଚିକିତ୍ସା ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିନା ମୂଲ୍ୟରେ ଉପଲବ୍ଧ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, କେନ୍ଦ୍ର କ୍ୟାବିନେଟ୍ରେ ପିଏମ୍ କିସାନ ସମ୍ମାନନିଧି ଯୋଜନାକୁ ଆଉ 5 ବର୍ଷ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି। ଖେଲୋ ଇଣ୍ଡିଆ ଯୋଜନାକୁ ସୁଦୃଢ଼ କରିବା ଲାଗି 36,000 କୋଟି ଟଙ୍କା ମଞ୍ଜୁର। ଆକାଶମାର୍ଗରୁ ଆସନ୍ତାକାଲି ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ। ବନ୍ୟା ଦ୍ୱାରା ରାଜ୍ୟର 15 ଜିଲ୍ଲାର 7 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସହ ନକ୍ସଲମୁକ୍ତ ଓଡ଼ିଶା, ଦ୍ରୁତ ଶିଳ୍ପାୟନ ଓ ସମବାୟର ବିକାଶ ସମ୍ପର୍କରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ଏବଂ ଭୁବନେଶ୍ୱରରେ ଆସନ୍ତା 5 ତାରିଖରୁ ଆରମ୍ଭ ହେବ ବ୍ରିକ୍ସ ଭାରତ ଅଧ୍ୟକ୍ଷତାରେ ଶିକ୍ଷାଗୋଷ୍ଠୀ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନାକୁ 2026-27ରୁ 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଜାରି ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି 5 ବର୍ଷ ଅବଧି ମଧ୍ୟରେ ଯୋଜନା କାର୍ଯ୍ୟକାରୀ କରିବା ଲାଗି ସମୁଦାୟ 3,15,000 କୋଟି ଟଙ୍କା ଅନୁମୋଦନ କରାଯାଇଛି। କୃଷକମାନଙ୍କ ସମୃଦ୍ଧି ଦେଶର ସମୃଦ୍ଧିର ମୂଳଦୁଆ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।

0: दी।
1: पीएम किसान योजना आप सब जानते हैं कि देश की एक फ्लैगशिप प्रोग्राम है और इस प्रोग्राम में देश के किसानों को जो क्रॉप साइकिल है क्रॉप साइकिल के हिसाब से बेनिफिट दिया जाता है। साल में 3 बार 2000 रुपए का सपोर्ट इनकम सपोर्ट दिया जाता है और ये सारा का सारा डायरेक्ट बेनिफिट ट्रांसफर बैंक अकाउंट में जाता है।
0: ଏହି ଯୋଜନା ମାଧ୍ୟମରେ ଚାଷୀମାନଙ୍କୁ ଏପର୍ଯ୍ୟନ୍ତ 4,47,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଇଛି। କ୍ୟାବିନେଟ୍ରେ ଜାତୀୟ ଉପକୂଳ ଅନୁସନ୍ଧାନ ଯୋଜନା ସମୁଦ୍ର ମନ୍ଥନକୁ 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ମଞ୍ଜୁରୀ ମିଳିଛି। ଏଥିପାଇଁ 84,084 କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ଗଭୀର ସମୁଦ୍ର ମଧ୍ୟରେ ମହଜୁଦ ତୈଳ ଓ ଗ୍ୟାସ୍ର ସନ୍ଧାନ କରାଯିବ। କ୍ୟାବିନେଟ୍ରେ ଖେଲୋ ଇଣ୍ଡିଆ ଯୋଜନାକୁ ସୁଦୃଢ଼ କରିବା ପାଇଁ 36,441 କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି।
1: खेलो इंडिया स्कीम के तहत एक बहुत सिस्टमेटिक तरीके से स्टूडेंट्स को खासकर यूथ को तैयार किया जाएगा स्पोर्ट्स के कॉम्पिटिशन्स के लिए चैंपियनशिप। 29,000 करोड़ रुपीस की स्कीम है 5 ईयर्स के लिए। अब तक जितना सपोर्ट मिलता है उससे 10 गुना ज्यादा एथलीट्स को सपोर्ट इस प्रोग्राम के तहत मिलेगा।
0: ବୈଠକରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ସୌରଘର ଯୋଜନାକୁ ମଧ୍ୟ ଅନୁମୋଦନ ମିଳିଛି। ଏଥିପାଇଁ 5,070 କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ମାଧ୍ୟମରେ ଅତିକମ୍ରେ 10,000 MWH ଷ୍ଟୋରେଜ୍ କ୍ଷମତା ବିଶିଷ୍ଟ ଷ୍ଟୋରେଜ୍ ସିଷ୍ଟମ୍ ସହ 5,000 MW ଭାସମାନ ସୌର ଟିଭି ଯୋଜନା ବିକଶିତ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀରେ ଆଜି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି, ବିଭିନ୍ନ ବିକାଶମୂଳକ ପଦକ୍ଷେପ ଓ ଆଭ୍ୟନ୍ତରୀଣ ସୁରକ୍ଷା ସମ୍ପର୍କରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସହ ଶ୍ରୀ ମାଝୀ ଆଲୋଚନା କରିଛନ୍ତି। ନକ୍ସଲ ଦମନରେ ସଫଳତା ରାଜ୍ୟର ସାମାଜିକ ଏବଂ ଅର୍ଥନୈତିକ ବିକାଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନକ୍ସଲମୁକ୍ତ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ଗ୍ରାମୋଦୟ ଯୋଜନା ମାଧ୍ୟମରେ ସମସ୍ତ ସରକାରୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଶ୍ରୀ ଶାହା ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଆଲୋଚନା ସମୟରେ ଆଶ୍ୱାସନା ଦେଇଛନ୍ତି। ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କେନ୍ଦ୍ର ରେଳ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ରାଜ୍ୟରେ ରେଳ ଭିତ୍ତିଭୂମିର ବିକାଶ, ନୂତନ ରେଳ ଲାଇନ୍ ପ୍ରକଳ୍ପର କାର୍ଯ୍ୟକାରିତା ଓ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ ନେଇ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ମୁଖ୍ୟମନ୍ତ୍ରୀ ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ କେନ୍ଦୁଝର ଅଞ୍ଚଳର ସ୍ଥିତି ସମୀକ୍ଷା କରିବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଉପସ୍ଥିତ ରହିବେ। ଶ୍ରୀ ପୂଜାରୀ କହିଛନ୍ତି ରାଜ୍ୟରେ ବନ୍ୟା ଯୋଗୁଁ 15 ଜିଲ୍ଲାର 57 ବ୍ଲକର 446 ପଞ୍ଚାୟତ, 1,362 ଗ୍ରାମ ଏବଂ 11 ପୌରାଞ୍ଚଳ ପ୍ରଭାବିତ ହୋଇଛି। ଭୁବନେଶ୍ୱରରେ ବନ୍ୟା ସ୍ଥିତି ସମ୍ପର୍କରେ ସମୀକ୍ଷା କରି ଶ୍ରୀ ପୂଜାରୀ କହିଛନ୍ତି ମୋଟ 7,91,846 ଜଣ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ଜଳବନ୍ଦୀ ଅବସ୍ଥାରେ 2,68,943 ଜଣ ରହିଥିବା ବେଳେ 21,380 ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ଓ 700 ଘର ଭାଙ୍ଗିଥିବା ଜଣାପଡ଼ିଛି। 647 ଆଶ୍ରୟସ୍ଥଳୀରେ ପ୍ରଭାବିତ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ମହାନଦୀକୁ ଛାଡ଼ିଦେଲେ ବାକି ସମସ୍ତ ନଦୀରେ ବିପଦ ସଂକେତ ତଳେ ଜଳ ପ୍ରବାହିତ ହେଉଛି। ବନ୍ୟାଜଳ କମିବା ପର୍ଯ୍ୟନ୍ତ ପ୍ରଭାବିତ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯିବ। କ୍ଷୟକ୍ଷତି ରିପୋର୍ଟ ଆସିବା ପରେ ତ୍ୱରିତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି।
2: ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦେଇଛୁ ଯେ ଯେତେବେଳେ ପର୍ଯ୍ୟନ୍ତ ପାଣି ଘେରରେ ଥିବା ଗାଁ ସବୁ ସମ୍ପୂର୍ଣ୍ଣ ଜଳମୁକ୍ତ ନ ହେବ ସେତେଦିନ ପର୍ଯ୍ୟନ୍ତ ଆମେ ରିଲିଫ ସେଣ୍ଟର ମାନେ ଚଳେଇବୁ। ତେଣୁ ଲୋକଙ୍କୁ ଆମକୁ ପରାମର୍ଶ ଦଉଛୁ ଆମେ ପାଣି ଭିତରେ ରହନ୍ତୁ ନାହିଁ, ଜଳବନ୍ଦୀ ଭିତରେ ରହନ୍ତୁ ନାହିଁ।
0: କଟକ ଜିଲ୍ଲାରେ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉଦ୍ଧାର, ସ୍ଥାନାନ୍ତରଣ ଏବଂ ରିଲିଫ କାର୍ଯ୍ୟ ଜାରି ରହିଛି। ଜିଲ୍ଲାର 2 ବ୍ଲକର 12 ଗ୍ରାମ ବନ୍ୟା ପ୍ରଭାବିତ ହୋଇଛି। ଏପର୍ଯ୍ୟନ୍ତ 851 ଜଣଙ୍କୁ ସୁରକ୍ଷିତ ସ୍ଥାନ ଓ ଆଶ୍ରୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର 8 ବ୍ଲକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଜିଲ୍ଲାର ମୋଟ 57 ଗ୍ରାମପଞ୍ଚାୟତ ଅଧୀନ 135 ଗ୍ରାମର 57,000 ଉର୍ଦ୍ଧ୍ୱ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଆସନ୍ତାକାଲିଠାରୁ ବର୍ଷାର ପରିମାଣ ଆହୁରି ହ୍ରାସ ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 18 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର 625.15 ଫୁଟ ରହିଛି। ଜଳଭଣ୍ଡାରର 22 ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭୁବନେଶ୍ୱରରେ ବ୍ରିକ୍ସ ଭାରତ ଅଧ୍ୟକ୍ଷତାର ଶିକ୍ଷାକ୍ଷେତ୍ର ବୈଠକମାଳା ଆସନ୍ତା 5-7 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ବୈଠକର ସୁପରିଚାଳନା ଓ ସଫଳ ଆୟୋଜନ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମରେ 11ଟି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର 8 ଜଣ ଶିକ୍ଷାମନ୍ତ୍ରୀଙ୍କ ସହ 40 ଜଣ ବରିଷ୍ଠ ପଦାଧିକାରୀଙ୍କ ସମେତ 200ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବେ। ଅଗଷ୍ଟ 5 ତାରିଖରେ ବ୍ରିକ୍ସ ଶିକ୍ଷା ବରିଷ୍ଠ ଅଧିକାରୀଙ୍କ ତୃତୀୟ ବୈଠକ ଅନୁଷ୍ଠିତ ହେବ। 6 ତାରିଖରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ସମୂହର ଶିକ୍ଷାମନ୍ତ୍ରୀ ଓ ବରିଷ୍ଠ ପଦାଧିକାରୀମାନେ ଆଲୋଚନା କରିବେ। ସେହିପରି 7 ତାରିଖରେ ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ 13ତମ ବୈଠକ ଅନୁଷ୍ଠିତ ହେବ। ଜନକୈନ୍ଦ୍ରିକ ଏବଂ ମାନବ କଲ୍ୟାଣକୁ ପ୍ରାଥମିକତା ଆଧାର କରି ବିଶ୍ୱସ୍ତରୀୟ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ନବସୃଜନ, ପାରସ୍ପରିକ ସହଯୋଗ ଓ ସ୍ଥାୟୀ ବିକାଶକୁ ସୁଦୃଢ଼ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ରହିଛି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ପ୍ରସ୍ତୁତି ସମ୍ପର୍କରେ ଆଜି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସମୀକ୍ଷା କରିଛନ୍ତି। ବୈଠକରେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହ ଉପଯୁକ୍ତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଶ୍ରୀ ଖୁରାନିଆ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ ରାଷ୍ଟ୍ରପତି ଆସନ୍ତା 3ରୁ 5 ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ। 4 ତାରିଖ ପୂର୍ବାହ୍ନରେ ରାଷ୍ଟ୍ରପତି ଭୁବନେଶ୍ୱର ରେଳ ଷ୍ଟେସନଠାରେ ବ୍ରହ୍ମପୁର ଅଭିମୁଖେ ଟ୍ରେନ୍ ଯୋଗେ ଯାତ୍ରା କରିବେ। ଚିଲିକା ଅଞ୍ଚଳର ବ୍ୟାପକ ପର୍ଯ୍ୟଟନର ବିକାଶ ସମ୍ପର୍କରେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଭୁବନେଶ୍ୱର

0: ସହ ଉପଯୁକ୍ତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଶ୍ରୀ ଖୁରାନିଆ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ ରାଷ୍ଟ୍ରପତି ଆସନ୍ତା 3-5 ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ। 4 ତାରିଖ ପୂର୍ବାହ୍ନରେ ରାଷ୍ଟ୍ରପତି ଭୁବନେଶ୍ୱର ରେଳ ଷ୍ଟେସନଠାରେ ବ୍ରହ୍ମପୁର ଅଭିମୁଖେ ଟ୍ରେନ୍ ଯୋଗେ ଯାତ୍ରା କରିବେ। ଚିଲିକା ଅଞ୍ଚଳର ବ୍ୟାପକ ପର୍ଯ୍ୟଟନର ବିକାଶ ସମ୍ପର୍କରେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଭୁବନେଶ୍ୱରଠାରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଚିଲିକାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ଗଢ଼ି ତୋଳିବା ଦିଗରେ ଆବଶ୍ୟକ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଛି। ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନସ୍ଥ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନଠାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଶିକ୍ଷାର୍ଥୀମାନଙ୍କୁ କର୍ମକ୍ଷେତ୍ରରେ ଆଇନ ଶୃଙ୍ଖଳା, ସଠିକ୍ ହିସାବ ଏବଂ ପରିଚାଳନା ତଥା ପେନ୍ସନ୍ ସେବା ସଂକ୍ରାନ୍ତରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏନ୍ ତିରୁମାଳା ନାୟକ ମାଲକାନଗିରି ଜିଲ୍ଲାକୁ 2-ଦିନିଆ ଗସ୍ତରେ ଯାଇଛନ୍ତି। ଗସ୍ତର ପ୍ରଥମ ଦିନରେ ଆଜି ଜିଲ୍ଲାର ଶିକ୍ଷା ଓ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଛନ୍ତି। ଆସନ୍ତାକାଲି ବିଭିନ୍ନ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହ ଏକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ପେଟ୍ରୋଲରେ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ଦେଶର ଖାଦ୍ୟ ସୁରକ୍ଷା କ୍ଷେତ୍ରରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଇଥାନଲ ପ୍ରସ୍ତୁତି କ୍ଷେତ୍ରରେ ଭାରତୀୟ ଖାଦ୍ୟ ନିଗମର ଚାଉଳ ବ୍ୟବହାର ହେଉଥିବା ନେଇ ଅଭିଯୋଗର ଉତ୍ତରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ ଏହି ସ୍ପଷ୍ଟୀକରଣ ଦିଆଯାଇଛି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ମ୍ୟାଲେରିଆ ଓ ଡେଙ୍ଗୁ 2026 ଉପରେ ଜିଲ୍ଲା ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଯୋଗଦେଇ ମ୍ୟାଲେରିଆ ଓ ଡେଙ୍ଗୁ ଚିହ୍ନଟ ଏବଂ ନିରାକରଣ ସତର୍କତା ଓ ସଚେତନତା ଉପରେ ଆଲୋଚନା କରିଥିଲେ। ଅନ୍ୟପକ୍ଷରେ ଜାତୀୟ କୃମିନାଶକ ଦିବସ ପାଳନ ନିମନ୍ତେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 10 ତାରିଖରେ ଏହି ଦିବସ ପାଳନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତାକାଲି ପର୍ଯ୍ୟଟକଙ୍କ ପାଇଁ ଖୋଲିବା ନେଇ ରାଜନଗର ବନଖଣ୍ଡ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ପର୍ଯ୍ୟଟକଙ୍କ ପାଇଁ ପରିବେଶ ଅନୁକୂଳ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦିଆଯିବା ସହ ବିଭିନ୍ନ ପ୍ରକାରର ବ୍ୟବସ୍ଥା କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। କେନ୍ଦ୍ର କ୍ୟାବିନେଟ୍ରେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାକୁ ଆଉ 5 ବର୍ଷ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି। ଖେଲୋ ଇଣ୍ଡିଆ ଯୋଜନାକୁ ସୁଦୃଢ଼ କରିବା ଲାଗି 36,000 କୋଟି ଟଙ୍କା ମଞ୍ଜୁର। ଆକାଶମାର୍ଗରୁ ଆସନ୍ତାକାଲି ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ। ବନ୍ୟା ଦ୍ୱାରା ରାଜ୍ୟର 15 ଜିଲ୍ଲାର 7 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସହ ନକ୍ସଲମୁକ୍ତ ଓଡ଼ିଶା, ଦ୍ରୁତ ଶିଳ୍ପାୟନ ଓ ସମବାୟର ବିକାଶ ସମ୍ପର୍କରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ଏବଂ ଭୁବନେଶ୍ୱରରେ ଆସନ୍ତା 5 ତାରିଖରୁ ଆରମ୍ଭ ହେବ ବ୍ରିକ୍ସ ଭାରତ ଅଧ୍ୟକ୍ଷତାରେ ଶିକ୍ଷାଗୋଷ୍ଠୀ ବୈଠକ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ଜାତୀୟ ଗୀତର ସମ୍ମାନ ସୁରକ୍ଷା ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ନୀନା ସାହୁ। ଜାତୀୟ ସମ୍ମାନ ଅପମାନ ନିବାରଣ ସଂଶୋଧନ ବିଧେୟକ 2026 ସଂସଦର ଅନୁମୋଦନ ଲାଭ କରିଛି। ଲୋକସଭାରେ ଗତକାଲି ଏହା ପାରିତ ହୋଇଥିବା ବେଳେ ରାଜ୍ୟସଭା ଗତ ବୁଧବାର ଦିନ ଏହାକୁ ଅନୁମୋଦନ ପ୍ରଦାନ କରିଥିଲା। ଏ ସଂକ୍ରାନ୍ତ 1971 ଆଇନକୁ ସଂଶୋଧନ କରିବା ନେଇ ଏଥିରେ କେତେକ ପ୍ରସ୍ତାବ ରହିଛି। ଜାତୀୟ ସଙ୍ଗୀତ ଜନଗଣ ମନ ପରି ଜାତୀୟ ଗୀତ ବନ୍ଦେ ମାତରମ୍କୁ ସମାନ ସାମ୍ବିଧାନିକ ସୁରକ୍ଷା ପ୍ରଦାନ ଲକ୍ଷ୍ୟରେ ଏହି ବିଧେୟକ ମାଧ୍ୟମରେ ସଂଶୋଧନ କରାଯିବା ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। 1971 ଆଇନର ଧାରା 3 ଏଥିପାଇଁ ସଂଶୋଧନ ସଂକ୍ରାନ୍ତ ପ୍ରସ୍ତାବ ରହିଛି। ଏହି ଧାରା ଅନୁଯାୟୀ ଜାତୀୟ ସଙ୍ଗୀତ ଭଳି ଜାତୀୟ ଗୀତକୁ ମଧ୍ୟ ସମାନ ସୁରକ୍ଷା ମିଳିବ। ଏହାର ଗାୟନ ବେଳେ ଜାଣିଶୁଣି ରୋକିବା କିମ୍ବା ଏ ସଂକ୍ରାନ୍ତ ସମାବେଶରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଏଣିକି ଏକ ଅପରାଧ ଭାବେ ଗ୍ରହଣ କରାଯିବ। ବାଧା ସୃଷ୍ଟି କରୁଥିବା ବ୍ୟକ୍ତି କିମ୍ବା ଗୋଷ୍ଠୀଙ୍କ ବିରୁଦ୍ଧରେ ଫୌଜଦାରୀ ଅପରାଧ ଭଳି ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ସଂଶୋଧନ ପ୍ରସ୍ତାବର କାରଣ ଅନୁଶୀଳନ କଲେ 1950 ଜାନୁଆରୀ 24 ତାରିଖରେ ଅନୁଷ୍ଠିତ ସାମ୍ବିଧାନିକ ସଭା ବୈଠକରେ ହୋଇଥିବା ଆଲୋଚନା ସ୍ମରଣ ହୋଇଥାଏ। ଏହି ବୈଠକରେ ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଭାରତର ସ୍ୱାଧୀନତା ସଂଗ୍ରାମରେ ବନ୍ଦେ ମାତରମ୍ର ଐତିହାସିକ ଭୂମିକା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଏହାକୁ ଜନଗଣ मन संगीत सहित समान भाव में सम्मानित करा उचित तेबे एही जातीय गीत को समान सुरक्षा प्रदान करिबा नै कोनोसी निर्दिष्ट आईनगत व्यवस्था नथिला। एही संशोधन विधेयक माध्यम रे 1971 आईन धारा 3 अनुजाई समान मान्यता प्रदान रो

0: ବ୍ୟବସ୍ଥା ରହିଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବା ସହ ଗେଜେଟ୍ ବିଜ୍ଞପ୍ତି ପରଠାରୁ କାର୍ଯ୍ୟକାରୀ ହେବ। ଜାତୀୟ ଗୀତ ବନ୍ଦେ ମାତରମ୍ର ଏବେ 150 ବର୍ଷ ପୂର୍ତ୍ତି ପାଳନ କରାଯାଉଛି। ଗତବର୍ଷ ନଭେମ୍ବର ମାସ 7 ତାରିଖରୁ ବର୍ଷେ ବ୍ୟାପୀ ଏହି ପୂର୍ତ୍ତି ପାଳନର ଆରମ୍ଭ ହୋଇଥିଲା। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମ୍ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବର୍ଷେ ବ୍ୟାପୀ ଅଭିଯାନର ଶୁଭାରମ୍ଭ କରିଥିଲେ। ଆସନ୍ତା ନଭେମ୍ବର ମାସ 6 ତାରିଖରେ ଏହି ଅଭିଯାନ ଶେଷ ହେବାକୁ ଯାଉଛି। ଅଭିଯାନର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ କହିଥିଲେ, ବନ୍ଦେ ମାତରମ୍ ଏକ ମନ୍ତ୍ର, ଏକ ଶକ୍ତି, ଏକ ସ୍ୱପ୍ନ ଏବଂ ଏକ ସଂକଳ୍ପ। ଦେଶ ମାତୃକା ପ୍ରତି ଏହା ହେଉଛି ଭକ୍ତି ଓ ଆରାଧନାର ଭାବାବେଗ। ଏହି ଗୀତଟି ଆମକୁ ଆମର ଇତିହାସ ସ୍ମରଣ କରାଇବା ସହ ଆତ୍ମବିଶ୍ୱାସ ଭରି ଦେଇଥାଏ। ଦେଶର ସ୍ୱାଧୀନତା ଆନ୍ଦୋଳନ ସମୟରେ ସମନ୍ୱୟର ତରଙ୍ଗ ଏବଂ ସଂଗ୍ରାମୀଙ୍କ ହୃଦୟକୁ ଏହି ଗୀତଟି ଅପୁରନ୍ତ ଶକ୍ତି ପ୍ରଦାନ କରିଥିଲା। ବନ୍ଦେ ମାତରମ୍ର ଅର୍ଥ ହେଉଛି, ମାତା ମୁଁ ତୁମକୁ ପ୍ରଣାମ କରେ। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ରଚିତ ଏହି ଗୀତଟି 1875 ମସିହା ନଭେମ୍ବର ମାସ 7 ତାରିଖରେ ସାହିତ୍ୟ ପତ୍ରିକା ବଙ୍ଗ ଦର୍ଶନରେ ପ୍ରକାଶିତ ହୋଇଥିଲା। ପରେ 1882 ମସିହାରେ ପ୍ରକାଶିତ ଆନନ୍ଦ ମଠ ଉପନ୍ୟାସରେ ଏହାକୁ ଅନ୍ତର୍ଭୁକ୍ତ କରାଯାଇଥିଲା। 1896 ମସିହାରେ କଲିକତାର ଭାରତୀୟ ଜାତୀୟ କଂଗ୍ରେସ ଅଧିବେଶନରେ କବି ଗୁରୁ ରବୀନ୍ଦ୍ରନାଥ ଟାଗୋର ଏହାକୁ ପ୍ରଥମେ ଗାନ କରିଥିଲେ। ସ୍ୱାଧୀନତା ସଂଗ୍ରାମ ସମୟରେ ଏହି ଗୀତଟି ପ୍ରତିରୋଧର ଏକ ଶକ୍ତିଶାଳୀ ପ୍ରତୀକ ପାଲଟିଥିଲା। 1905 ମସିହା ଅଗଷ୍ଟ 7 ତାରିଖରେ ସ୍ୱଦେଶୀ ଆନ୍ଦୋଳନ ସମୟରେ ଏହାକୁ ପ୍ରଥମେ ଏକ ରାଜନୈତିକ ସ୍ଲୋଗାନ ଭାବରେ ବ୍ୟବହାର କରାଯାଇଥିଲା। ଜାତୀୟ ସମ୍ମାନ ଅପମାନ ନିବାରଣ ଆଇନ ପ୍ରଥମେ 1971 ଡିସେମ୍ବର 23 ତାରିଖରେ ପ୍ରଣୀତ ହୋଇଥିଲା। ଦେଶବ୍ୟାପୀ ଏହି ଆଇନକୁ କାର୍ଯ୍ୟକାରୀ କରାଯାଇଛି। ଭାରତୀୟ ଜାତୀୟ ପତାକା, ସମ୍ବିଧାନ ଏବଂ ଜାତୀୟ ସଙ୍ଗୀତ ଜନଗଣ ମନର ସାମ୍ବିଧାନିକ ସମ୍ମାନକୁ ଏହା ସୁରକ୍ଷା ପ୍ରଦାନ କରୁଛି। ଏହି ଆଇନର ଧାରା 2 ଅନୁଯାୟୀ କୌଣସି ବ୍ୟକ୍ତି କିମ୍ବା ଗୋଷ୍ଠୀ ଏହି ଜାତୀୟ ସମ୍ମାନଗୁଡ଼ିକର ଅପମାନ କଲେ ସେମାନଙ୍କୁ 3 ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ କିମ୍ବା ଜରିମାନା ଅଥବା ଉଭୟରେ ଦଣ୍ଡିତ କରାଯିବାର ପ୍ରାବଧାନ ରହିଛି। ତେବେ ଅପମାନଜନକ ପଦକ୍ଷେପର ପୁନରାବୃତ୍ତି କ୍ଷେତ୍ରରେ ଅତି କମ୍ରେ 1 ବର୍ଷର ସଶ୍ରମ କାରାଦଣ୍ଡ ବ୍ୟବସ୍ଥା ରହିଛି। ଏହି ଆଇନର ଧାରା 3 ଜାତୀୟ ସଙ୍ଗୀତ ସହ ଏହି ଜାତୀୟ ଗୀତକୁ ସ୍ଥାନିତ କରିବା ନେଇ ସଂଶୋଧିତ ପ୍ରସ୍ତାବ ରହିଛି। ଅଖଣ୍ଡ ଭାରତର ସ୍ୱପ୍ନ ଦେଖିଥିବା ବଙ୍କିମ ଚନ୍ଦ୍ର ଦେଶ ମାତୃକାକୁ ବନ୍ଦନା କରିବା ସହିତ ଭାରତକୁ ମାତା ଭାବେ ବର୍ଣ୍ଣନା କରିଛନ୍ତି। ତେଣୁ ଆସନ୍ତୁ ଏହି ଭାବନା ସହିତ ଜାତୀୟ ଗୀତ ବନ୍ଦେ ମାତରମ୍ର ସମ୍ମାନ ରକ୍ଷା କରିବା ଏବଂ ଦେଶର ନାଗରିକ ଭାବେ ଆମର ସ୍ୱାଭିମାନ, ଦେଶପ୍ରୀତି ଓ ସମନ୍ୱୟ ଭାବକୁ ଏକତ୍ରିତ ହୋଇ ପାଳନ କରିବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଜାତୀୟ ଗୀତର ସମ୍ମାନ ସୁରକ୍ଷା, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ନିନା ସାହୁ।
2: ଆକାଶବାଣୀ ସମ୍ବଲପୁର ଶୁଣିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ଏହି ବିରତି ପରେ

0: ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ପ୍ରଭାବିତମାନଙ୍କର ସୁରକ୍ଷା ଉପରେ ଜୋର ଦେଇକରି ଶ୍ରୀ ମାଝୀ କହିଛନ୍, ଲୋକର ଜୀବନ ଆଉ ସୁରକ୍ଷାକେ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍। ଜଲବନ୍ଦୀ ଅଞ୍ଚଳରୁ ଲୋକମାନଙ୍କୁ ତୁର୍ତ୍ତି ଉଦ୍ଧାର କରାଯିବାର ସହିତ ଆଶ୍ରୟସ୍ଥଳୀମାନଙ୍କେ ରନ୍ଧା ଖାଇବାର, ସଫା ପିଇବାର ପାଇଁ ଆଉ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଜରିଏ ଜରୁରୀ ଚିକିତ୍ସା ସୁବିଧା ପହଞ୍ଚା ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଇବାକାଲି ସକାଳ ବେଳା ଆକାଶମାର୍ଗରୁ ବୟଡ଼ ପ୍ରଭାବିତ ଜିଲ୍ଲାମାନଙ୍କର ପରିଦର୍ଶନ କରିବେ। ରାଇଜେ ବନ୍ୟା ସ୍ଥିତିକେ ନେଇକରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନର ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକ ଉତ୍ତରୁ ଗଣମାଧ୍ୟମକେ ସୂଚନା ଦେଇକରି ଶ୍ରୀ ପୂଜାରୀ କହିଛନ୍, ବୟଡ଼ ଲାଗି 15 ଜିଲ୍ଲାର 57 ବ୍ଲକ, 446 ପଞ୍ଚାୟତ, 1362 ଗାଁ ଆଉ 11 ପୌରାଞ୍ଚଳ ପ୍ରଭାବିତ ହୋଇଛି। ମୋଟ 791,846 ଲୋକ ଇଥି ପ୍ରଭାବିତ ହୋଇଛନ୍। ଜଲବନ୍ଦୀ ଅବସ୍ଥାତି 268,943 ଜନ ରହିଥିବାର ବେଳେ 21,380 ଏକର ଚାଷ ଜମି କ୍ଷତିଗ୍ରସ୍ତ ଆଉ 700 ଘର ଭାଙ୍ଗିଥିବାର ଜଣାପଡ଼ିଛି। 647 ଆଶ୍ରୟସ୍ଥଳୀନ ପ୍ରଭାବିତ ଲୋକକୁ ସ୍ଥାନାନ୍ତରିତ କରାଯାଇଛି। ମହାନଦୀକି ଛାଡ଼ିଦେଲେ ବାକି ସବୁ ନଦୀର ବିପଦ ସଙ୍କେତ ତଳେ ପାଇନ ଯାଉଛି। ବୟଡ଼ ପାଇନ କମ୍ବାର ତକ ପ୍ରଭାବିତ ଲୋକକୁ ଶୁଖଲା ଆଉ ରନ୍ଧା ଖାଇବାର ଦରବ ଦିଆଯିବା, କ୍ଷୟକ୍ଷତି ରିପୋର୍ଟ ଆସିବା ଋତୁରୁ ତୁର୍ତ୍ତି କ୍ଷତି ଭରଣା ଦିଆଯିବା ବୋଲି ଶ୍ରୀ ପୂଜା
1: ବିଭାଗୀୟ ଅଧିକାରୀମାନେ ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଏବଂ ଫାୟାର ସର୍ଭିସେସ୍ର ସହଯୋଗରେ ଲୋକଙ୍କ ପାଖକୁ ଶୁଖିଲା ଖାଦ୍ୟ ମଧ୍ୟ ପହଞ୍ଚାଉଛନ୍ତି। ବୟସ୍କ ମହିଳା ଏ ସମସ୍ତଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଡାକ୍ତରୀ ଟିମ୍ ମଧ୍ୟ ରିଲିଫ୍ ସେଣ୍ଟର୍ମାନଙ୍କୁ ମଧ୍ୟ ଅଛନ୍ତି, ଯେଉଁମାନେ ବନ୍ୟା ସମୟରେ ଅସୁସ୍ଥ ହୋଇଛନ୍ତି ତାଙ୍କର ଚିକିତ୍ସା କଥା ମଧ୍ୟ ସେମାନେ ବୁଝୁଛନ୍ତି। ପଶୁ ସମ୍ପଦ ପାଇଁ ମଧ୍ୟ 20 ଜାଗାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାହୋଇଛି ଏବଂ ଚାଉଳ, ଚୁଡ଼ା, ଗୁଡ଼ଠାରୁ ଆରମ୍ଭ କରି ରୋଷେଇ ଖାଦ୍ୟ
0: ବୟଡ଼ ଲାଗି ନୂଆପଡ଼ା ଜିଲ୍ଲାର ଭିନ୍ ଭିନ୍ ଜାଗାନ ରାସ୍ତା ଧୋଇ ହୋଇଯାଇଛେ। ଖଡ଼ିଆଲ ଡୁଆଝୋର ରାସ୍ତା ମରାମତି କାମ ପ୍ରଶାସନ ତରଫ ମୁଲ କରାଯାଇଛି। ଜିଲ୍ଲାର ନୂଆପଡ଼ା, କୋମନା, ବୋଡ଼େନ, ଖଡ଼ିଆଲ ସହିତ 4 ବ୍ଲକର 9 ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇଛି। 385 ଜଣଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇକରି 6 ବନ୍ୟା ଆଶ୍ରୟସ୍ଥଳୀନ ରଖାଯାଇଛି। ବନ୍ୟା ସ୍ଥିତି ଆଉ ବୟଡ଼ ପାଣିର ମୁକାବିଲା ଲାଗି ଜଳସମ୍ପଦ ବିଭାଗ ତରଫ 6 ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଭିନ୍ ଭିନ୍ ଜାଗାନ 24 ଓଡ୍ରାଫ୍, 6 ଏନ୍ଡିଆର୍ଏଫ୍, 46 ଅଗ୍ନିଶମ ବାହିନୀ ଦଲ ଉଦ୍ଧାର କାମଥି ଲାଗିଛନ୍। ସିଆଡ଼େ ଆଇବା 24 ଭିତରେ ଘଡ଼ଘଡ଼ି ସାଙ୍ଗେ ଜବର ବର୍ଷା ହେବା ବୋଲି ପଶ୍ଚିମ ଓଡ଼ିଶାର ବୌଦ୍ଧ ସହିତ 18 ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ଆଇବା 3 ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ଜବର ବର୍ଷା ହେବାର ସମ୍ଭାବନା ରହିଛି। ସିଆଡ଼େ ହୀରାକୁଦ ଜଲଭଣ୍ଡାର ଜଳସ୍ତର ଆଜି ସଞ୍ଜର 6 ତକ 625.15 ଫୁଟ ରହିଥିଲା। ଆଜି ଦ୍ୱିପହର ତକ 14 ଗେଟ୍ ଦେଇକରି ବୟଡ଼ ପାଣି ଛଡ଼ା ଯାଉଥିବାର ବେଳେ ବେଲବୁଡ଼ାକେ ଆଉ 8 ଗେଟ୍ ଖୋଲାଯାଇକରି ଇହାଦେ 22 ଗେଟ୍ ଦେଇକରି ପାଣି ଛଡ଼ାଯାଉଛି। ବ୍ରିକ୍ସ ଭାରତ ଅଧ୍ୟକ୍ଷତାର ଶିକ୍ଷା କ୍ଷେତ୍ର ବୈଠକ ମାଲା ଆଇବା 5-7 ତାରିଖ ତକ ଭୁବନେଶ୍ୱର ନ ହେବା, ଇତାକେ ନେଇକରି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସଭା ଭବନର ଆଜି ଗୋଟେ ବୈଠକ ହୋଇଯାଇଛି। ବୈଠକଟି କାର୍ଯ୍ୟକ୍ରମର ସୁପରିଚାଳନା ଓ ସଫଳ ଆୟୋଜନକେ ନେଇକରି ଆଲୋଚନା କରାଯାଇଛି। ଇ ଶିକ୍ଷା କ୍ଷେତ୍ର ବୈଠକ ମାଲାଥି 11 ବ୍ରିକ୍ସ ସଦସ୍ୟ, ଦେଶର 8 ଶିକ୍ଷା ମନ୍ତ୍ରୀଙ୍କ ସହିତ 40 ବରିଷ୍ଠ ପଦାଧିକାରୀ, ଭାରତ ସରକାରଙ୍କର ପଦାଧିକାରୀ ଆର୍ ଅଲଗା ଅତିଥିମାନଙ୍କୁ ମିଶାଇକରି ମୋଟ 200 ଏତକା ପ୍ରତିନିଧି ଭାଗ ନେବେ। ବ୍ରିକ୍ସ ଭାରତ ଅଧ୍ୟକ୍ଷତାର ଥିମ୍ ରହିଛେ ଜନକୈନ୍ଦ୍ରିକ ଆଉ ମାନବ କଲ୍ୟାଣ ପ୍ରାଥମିକତା ଦୃଷ୍ଟିଭଙ୍ଗୀକେ ଆଧାର କରିକରି ବିଶ୍ୱସ୍ତରୀୟ ଆହ୍ୱାନମାନଙ୍କର ମୁକାବିଲା ଲାଗି ସହନଶୀଳତା, ପାରସ୍ପରିକ ସହଯୋଗ ଆଉ ସ୍ଥାୟୀ ବିକାଶକେ ବରକସ କରବାର। ଇନ ଜନେଇ ଦିଆଯାଇପାରେ ଯେ 2006 ଇ ବ୍ରିକ୍ସ ସମ୍ମିଳନୀ ଭିନ୍ ଭିନ୍ ରାଷ୍ଟ୍ରମାନଙ୍କେ ହେଉଥିବାର ବେଳେ ଇ ବଛର ଭାରତନ ଇ ସମ୍ମିଳନୀ ହେଉଛି। ଦେବଗଡ଼ ଜିଲ୍ଲାପାଳଙ୍କର ବିକାଶ ଭବନ ସମ୍ମିଳନୀ କକ୍ଷନ ମ୍ୟାଲେରିଆ ଆଉ ଡେଙ୍ଗୁକେ ନେଇକରି ଜିଲ୍ଲା ଟାସ୍କଫୋର୍ସ ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାପାଳ ଜିଲ୍ଲାର ମ୍ୟାଲେରିଆ ଆଉ ଡେଙ୍ଗୁ ରୋଗ ଚିହ୍ନଟ ଆଉ ନିରାକରଣ କରବାର, ରୋଗ ଲାଗି ସତର୍କତା ଓ ସଚେତନତା ଉପରେ ଜୋର ଦେଇଥିଲେ। ଇତାର ସହିତ ଜାତୀୟ କୃମିନାଶକ ଦିବସ ପାଳନ ଲାଗି ଜିଲ୍ଲାସ୍ତରୀୟ କମିଟି ବୈଠକ ଭିଲ ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାଟି ହୋଇଯାଇଛି। ଛୁଆମାନଙ୍କର ରକ୍ତହୀନତା କରାଉଥିବାର କୃମି ସମସ୍ୟାକେ ମୂଲୁ ନାଶ କରବା ଲକ୍ଷ୍ୟଟି ଆଇବା 10 ନୁ ଇ ଦିବସ ପାଳନ କରାଯିବା। ସେସେ ମୁଖ୍ୟ ଖବର। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାକେ ଆଉ 5 ବଢ଼ାବା ଲାଗି କେନ୍ଦ୍ର କ୍ୟାବିନେଟ୍ର ନିଷ୍ପତ୍ତି। ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି, ଶିଳ୍ପାୟନର ବିକାଶ ବାବଦେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସାଙ୍ଗେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ବୟଡ଼ ଲାଗି 15 ଜିଲ୍ଲାର 7 ଅଧିକା ଲୋକ ହେଲେ ପ୍ରଭାବିତ। ହୀରାକୁଦ ଜଲଭଣ୍ଡାରନୁ 22 ଗେଟ୍ ଦେଇକରି ଛଡ଼ାଯାଉଛି ବୟଡ଼ ପାଣି।

0: सपोर्ट दिया जाता है, इसमें पिछले पांच वर्षों में क्यूमुलेटिव डिस्बर्समेंट अभी करीब करीब 3,10,000 करोड़ रुपए का बेनिफिट किसानों के पास जा चुका है।
1: କ୍ୟାବିନେଟ୍ ରେ ଜାତୀୟ ଉପକୂଳ ଅନୁସନ୍ଧାନ ଯୋଜନା ସମୁଦ୍ର ମନ୍ଥନକୁ 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ମଞ୍ଜୁରୀ ମିଳିଛି। ଏଥିପାଇଁ 84,084 କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ଗଭୀର ସମୁଦ୍ର ମଧ୍ୟରେ ମହଜୁଦ ତୈଳ ଓ ଗ୍ୟାସ୍ର ସନ୍ଧାନ କରାଯିବ। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି, ଏହି ଯୋଜନା ଉପତଟୀୟ ଅନୁସନ୍ଧାନ ମୂଲ୍ୟ ଶୃଙ୍ଖଳରେ ଉଚିତ ମୂଲ୍ୟ ପ୍ରଦାନ କରିବ।
0: समुद्र मंथन भारत में ऑयल एंड गैस के एक्सप्लोरेशन और प्रोडक्शन का प्रोग्राम है। 84,000 करोड़ रुपीस का प्रोग्राम है। इसके दो कंपोनेंट है बड़े, तो पहला कंपोनेंट है ऑफशोर सीज़मिक डेटा एक्विजिशन, 28,000 करोड़ रुपीस का यह प्रोग्राम है। दूसरा कंपोनेंट है एक्सेलरेटेड ऑफशोर एक्सप्लोरेशन स्कीम, ये 43,200 करोड़ रुपीस का प्रोग्राम।
1: କେନ୍ଦ୍ର ମନ୍ତ୍ରିମଣ୍ଡଳରେ 2026-27 2030-31 ଆର୍ଥିକ ବର୍ଷ ନିମନ୍ତେ 36,441 କୋଟି ଟଙ୍କା ବ୍ୟୟରେ ଖେଲୋ ଇଣ୍ଡିଆ ଯୋଜନା ସମ୍ପ୍ରସାରଣ ଏବଂ ଜାତୀୟ କ୍ରୀଡ଼ା ସଂଘଗୁଡ଼ିକୁ ସହାୟତା ବୃଦ୍ଧି ନେଇ ମଞ୍ଜୁରୀ ପ୍ରଦାନ କରାଯାଇଛି। ଯୁବବର୍ଗଙ୍କ ବିକାଶ ପାଇଁ କ୍ରୀଡ଼ାଶକ୍ତିର ଆବଶ୍ୟକତା ଏବଂ ରାଷ୍ଟ୍ରୀୟ ଗଠନ ଦିଗରେ ସରକାରଙ୍କର ପ୍ରତିବଦ୍ଧତା ଦର୍ଶାଇ କ୍ୟାବିନେଟ୍ରେ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେ କହିଛନ୍ତି, ପ୍ରତିଟି ଯୁବ ନିଜର ଦକ୍ଷତା ଏବଂ ପ୍ରତିଭା ପ୍ରତିପାଦିତ କରିବା ଏହି ସହାୟତା ବୃଦ୍ଧି ସହାୟକ ହେବ। ଏହି ଯୋଜନା ତୃଣମୂଳ ସ୍ତରରୁ ଟାର୍ଗେଟ୍ ପୋଡିୟମ୍ ଅଲମ୍ପିକ୍ ଯୋଜନା ସ୍ତର ପର୍ଯ୍ୟନ୍ତ ଅଖିଳ ଭାରତୀୟ ପ୍ରଶିକ୍ଷଣ ସୁବିଧା ନିର୍ମାଣ ଦିଗରେ ସାହାଯ୍ୟ କରିବ।
0: कम्प्लीट एक कॉम्प्रिहेंसिव व्यू लिया जाएगा, स्टेडियम हो, इंफ्रास्ट्रक्चर हो, ट्रेनिंग का प्रोग्राम हो, न्यूट्रिशन प्रोग्राम हो, मेंटोरशिप हो, उन सब के ऊपर एक बहुत केयरफुली क्राफ्टेड प्रोग्राम बनाया गया है। 29,000 करोड़ रुपीस की ये स्कीम है 5 ईयर्स के लिए, और ये सीधा वीविन करेगी ओलंपिक, पैरा ओलंपिक और आगे कॉमनवेल्थ गेम्स को होस्ट करने वाले हैं 2030 में भारत में, उन सब के साथ ये वीविन करेगी।
1: କେନ୍ଦ୍ର କ୍ୟାବିନେଟ୍ରେ ଆଜି ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ସରୋବର ଯୋଜନା ଅନୁମୋଦିତ ହୋଇଛି। ଏହି ଯୋଜନା କାର୍ଯ୍ୟକାରୀ ନିମନ୍ତେ 5,070 କୋଟି ଟଙ୍କା ଅନୁମୋଦନ କରାଯାଇଛି। ନିଟ୍ ଘଟଣାରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ ପଦକ୍ଷେପ ଏବଂ ଅନ୍ୟ କେତେକ ଘଟଣା ନେଇ ହଟ୍ଟଗୋଳ ଜାରି ରହିବାରୁ ସଂସଦର ଉଭୟ ସଦନକୁ ଆଜି ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଛି। ମଧ୍ୟାହ୍ନ 12:00 ପ୍ରଥମ ମୁଲତବୀ ପରେ ଲୋକସଭାରେ ଅଧ୍ୟକ୍ଷତା କରୁଥିବା ଦିଲୀପ ସାଇକିଆ ଆଲୋଚନା ପାଇଁ ଜନ୍ମମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଧେୟକ 2026କୁ ଗ୍ରହଣ କରିଥିଲେ। ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ହଟ୍ଟଗୋଳ ମଧ୍ୟରେ ବିଧେୟକ ଉପସ୍ଥାପନ କରିଥିଲେ, ତେବେ କୌଣସି ଆଲୋଚନା ନ ହୋଇ ବିଧେୟକଟି ଗୃହର ମଞ୍ଜୁରୀ ଲାଭ କରିଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବିରୋଧୀ ସଦସ୍ୟମାନେ ଆଲୋଚନାରେ ଭାଗ ନେଉନଥିବା ଘଟଣାକୁ ନେଇ ସମାଲୋଚନା କରିଥିଲେ। ସେ କହିଥିଲେ, ଏହି ବିଧେୟକଟି ଏକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଏବଂ ସରକାର ଆଲୋଚନାରେ ସମସ୍ତଙ୍କ ସହଯୋଗ ଚାହୁଁଥିଲେ। ଏଭଳି ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ଲାଗି ସେ ବାରମ୍ଭାର କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକୁ ଆହ୍ୱାନ ଦେଇଥିଲେ। ବିଧେୟକଟି ଗୃହରେ ମଞ୍ଜୁରୀ ଲାଭ କରିବା ପରେ ବିରୋଧୀ ସଦସ୍ୟମାନଙ୍କ କ୍ରମାଗତ ହଟ୍ଟଗୋଳ ଯୋଗୁଁ ଗୃହକୁ ଆଜି ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଥିଲା। ଆସନ୍ତା 3 ତାରିଖ ସୋମବାର ଦିନ ପୂର୍ବାହ୍ନ 11:00 ପୁଣି ଥରେ ଲୋକସଭାରେ ଗୃହ କାର୍ଯ୍ୟ ଆରମ୍ଭ ହେବ। ସମାନ ଘଟଣା ପାଇଁ ରାଜ୍ୟସଭାକୁ ମଧ୍ୟ ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ଆଜି ପୂର୍ବାହ୍ନ 11:00 ରାଜ୍ୟସଭାରେ କେନ୍ଦ୍ର ମନ୍ତ୍ରୀଗଣ ବିଭିନ୍ନ ପ୍ରସଙ୍ଗରେ ଦସ୍ତାବିଜ ଉପସ୍ଥାପନ କରିଥିଲେ। ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ସଂସଦୀୟ ଯୁଗ୍ମ କମିଟି ରିପୋର୍ଟ ରାଜ୍ୟସଭାରେ ଉପସ୍ଥାପିତ ହୋଇଥିଲା। କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ୍ ବିଭାଗୀୟ ସଂସଦୀୟ କମିଟିର 22ତମ ରିପୋର୍ଟ ସମ୍ପର୍କରେ ସୂଚନା ଦେଇ ମିଥ୍ୟା ସମ୍ବାଦର ପ୍ରସାରଣ ବନ୍ଦ କରିବା ଲାଗି କୌଶଳ ସମ୍ପର୍କରେ ଗୃହକୁ ଜଣାଇଥିଲେ। ଗୃହରେ ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ଶୂନ୍ୟକାଳ ଆରମ୍ଭ କରିବା ମାତ୍ରେ ଅନେକ ସଦସ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପସ୍ଥାପନ କରିଥିଲେ। ବିରୋଧୀ ସଦସ୍ୟମାନେ ସ୍ଲୋଗାନ ଦେବା ସହ ସେମାନଙ୍କ ଦାବି ପୂରଣ ଲାଗି ବିରୋଧ ପ୍ରଦର୍ଶନ କରିଥିଲେ। କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୃହ କାର୍ଯ୍ୟରେ ପ୍ରତ୍ୟେକଟି କ୍ଷେତ୍ରରେ ବାଧା ସୃଷ୍ଟି କରୁଥିବା ବିରୋଧୀ ସଦସ୍ୟମାନଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ, ବିରୋଧୀ ସଦସ୍ୟମାନେ ଗୃହର ବାରମ୍ଭାର ମର୍ଯ୍ୟାଦା ଭଙ୍ଗ କରୁଛନ୍ତି। ଶ୍ରୀ ଚୌହାନ କହିଥିଲେ, ଦେଶବାସୀ ସେମାନଙ୍କ କାର୍ଯ୍ୟକଳାପକୁ ନିରୀକ୍ଷଣ କରୁଛନ୍ତି ଏବଂ ସେମାନଙ୍କୁ କଦାପି କ୍ଷମା କରିବେ ନାହିଁ। ତେବେ ହଟ୍ଟଗୋଳ ପରିସ୍ଥିତି ଜାରି ରହିବାରୁ ଅଗଷ୍ଟ 3 ତାରିଖ ସୋମବାର ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ରାଜ୍ୟସଭାକୁ ମୁଲତବୀ ଘୋଷଣା କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକକୁ ଦିନିକିଆ ଗସ୍ତରେ ଯିବେ। ଆନ୍ଧ୍ରପ୍ରଦେଶରେ ପ୍ରଧାନମନ୍ତ୍ରୀ ଭୋଗପୁରମ୍ଠାରେ ଆଲୁରି ସୀତାରାମ ରାଜୁ ଆନ୍ତର୍ଜାତିକ ବିମାନ ବନ୍ଦରର ଉଦ୍ଘାଟନ କରିବେ। ଏହି ବିମାନ ବନ୍ଦର 5,600 କୋଟି ଟଙ୍କା ବ୍ୟୟରେ ସରକାରୀ ଘରୋଇ ଭାଗିଦାରିତାରେ ନିର୍ମାଣ କରାଯାଇଛି। ପରେ ବିଶାଖାପଟ୍ଟନମ୍ରେ ପ୍ରଧାନମନ୍ତ୍ରୀ 660 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଏଏସ୍ଆଇପି ସେମିକଣ୍ଡକ୍ଟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହା ଆନ୍ଧ୍ରପ୍ରଦେଶର ପ୍ରଥମ ସେମିକଣ୍ଡକ୍ଟର ନିର୍ମାଣ କେନ୍ଦ୍ର ହେବ। ବାର୍ଷିକ ଏହି କେନ୍ଦ୍ରକୁ 96 ମିଲିୟନ୍ ସେମିକଣ୍ଡକ୍ଟର ଚିପ୍ ଉତ୍ପାଦନ କରାଯିବ ବୋଲି ଜଣାପଡ଼ିଛି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ମହୀଶୂରରେ ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ

0: ଯୁବକେନ୍ଦ୍ର ବିବେକ ସ୍ମାରକକୁ ଉଦ୍ଘାଟନ କରିବେ। ସେଠାରେ ଏକ ଜନସଭାକୁ ଶ୍ରୀ ମୋଦି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ବୃହତ ଜମାରାଶି ପାଇଁ ସୁଧହାର ଉପରେ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରିଛି। ଜାରି ବିଜ୍ଞପ୍ତି ଅନୁଯାୟୀ ବ୍ୟାଙ୍କଗୁଡ଼ିକ ଜମା ଉପରେ ସୁଧହାର ୱେବ୍ସାଇଟ୍ ମାଧ୍ୟମରେ ଆଗୁଆ ଜଣାଇବା ଉଚିତ। ପ୍ରକାଶିତ ହାରରେ ବ୍ୟାଙ୍କଗୁଡ଼ିକୁ ସୁଧ ଦେବାକୁ ପଡ଼ିବ। ପ୍ରତ୍ୟେକ କାର୍ଯ୍ୟ ଦିବସରେ ବ୍ୟାଙ୍କର ୱେବ୍ସାଇଟ୍ରେ ବୃହତ ଜମା ଉପରେ ଦେୟ ସୁଧହାର ପ୍ରକାଶ କରିବା ବାଧ୍ୟତାମୂଳକ କରାଯାଇଛି। ବ୍ୟାଙ୍କଗୁଡ଼ିକ ସେହି ଦିନରେ ଗ୍ରାହକମାନଙ୍କୁ ସମାନ ପରିମାଣ ପାଇଁ କୌଣସି ପକ୍ଷପାତ ବିନା ସମସ୍ତ ଶାଖା ବ୍ୟାଙ୍କଗୁଡ଼ିକରେ ସୁଧହାର ସମାନ ରଖିବାର ଜରୁରୀ ରହିଛି। ଏହି ସଂଶୋଧିତ ନିର୍ଦ୍ଦେଶାବଳୀ ଆସନ୍ତା ଅକ୍ଟୋବର 1ରୁ କାର୍ଯ୍ୟକାରୀ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଭାରତ ଆନ୍ତର୍ଜାତିକ ଶାନ୍ତି ଓ ସୁରକ୍ଷାକୁ ସୁଦୃଢ଼ କରିବା ଲାଗି ଜାତିସଂଘକୁ ନିରନ୍ତର ସମର୍ଥନ ପ୍ରଦାନ କରିଆସିଛି। ଲୋକସଭାରେ ଆଜି ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଡକ୍ଟର ଜୟଶଙ୍କର କହିଛନ୍ତି, ଏହି ସମର୍ଥନ ବିଭିନ୍ନ ଭାବରେ ପ୍ରଦର୍ଶିତ ହୋଇଛି। ବିଶ୍ୱରେ ଶାନ୍ତି ଓ ସୁରକ୍ଷା ପ୍ରଦାନ ଦିଗରେ ଭାରତର ବୃହତ ଅବଦାନ ରହିଛି। ପ୍ରାୟ 3,00,000 ଶାନ୍ତି ରକ୍ଷାକାରୀ 50ରୁ ଉର୍ଦ୍ଧ ଜାତିସଂଘ ମିଶନ କାର୍ଯ୍ୟକ୍ରମରେ ନିଜର ସେବା ପ୍ରଦାନ କରିଛନ୍ତି। ନିକଟରେ 4,200 ଭାରତୀୟ ଶାନ୍ତି ରକ୍ଷାକାରୀ 9 କାର୍ଯ୍ୟକ୍ରମରେ ଭାଗ ନେଇ ଆନ୍ତର୍ଜାତିକ ସୁରକ୍ଷା ଦିଗରେ ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି। ଡକ୍ଟର ଜୟଶଙ୍କର ସନ୍ତାସବାଦ ସମ୍ପର୍କରେ ମତାମତ ପ୍ରଦାନ କରି କହିଛନ୍ତି, ଭାରତ ସର୍ବଦା ଆତଙ୍କବାଦ ଦିଗରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିଆସିଛି ଏବଂ ସର୍ବଦା ଏହାକୁ ପ୍ରତିହତ କରିବା ପାଇଁ ତା'ର ପ୍ରଚେଷ୍ଟା ଜାରି ରଖିଛି। ସେ କହିଛନ୍ତି, 1996 ପରଠାରୁ ଭାରତ ଆନ୍ତର୍ଜାତିକ ଆତଙ୍କବାଦ ସମ୍ପର୍କରେ ବ୍ୟାପକ ସମ୍ମିଳନୀ କରିବା ପାଇଁ ଆହ୍ୱାନ ଦେଇଆସିଛି। ଭାରତୀୟ ମୁଷ୍ଟି ଯୋଦ୍ଧା ପ୍ରୀତି ପୱାର 2026 ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ମହିଳା 54 କିଲୋଗ୍ରାମ ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସେ ଜାମ୍ବିଆର ପ୍ରତିଦ୍ୱନ୍ଦ୍ୱୀକୁ 5-0 ପରାସ୍ତ କରିଛନ୍ତି। ଏହାଫଳରେ ଭାରତ ରୌପ୍ୟ ପଦକ ପାଇବା ପାଇଁ ସୁନିଶ୍ଚିତ ହୋଇଛି। ଆସନ୍ତାକାଲି ଫାଇନାଲରେ ପ୍ରୀତ ପାୱାର କାନାଡ଼ାର ସ୍କ୍ରାଲେଟ୍ ଡେଲଗାଡୋଙ୍କୁ ଭେଟିବେ। ଗ୍ଲାସ୍କୋଠାରେ ଚାଲିଥିବା ଏହି କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ଏପର୍ଯ୍ୟନ୍ତ 17 ପଦକ ହାସଲ କରିଛି। ସେଥିମଧ୍ୟରେ ରହିଛି 3 ସ୍ୱର୍ଣ୍ଣ, 9 ରୌପ୍ୟ ଏବଂ 5 ବ୍ରୋଞ୍ଜ ପଦକ। କେନ୍ଦ୍ର କ୍ୟାବିନେଟ୍ରେ ପିଏମ୍ କିଷାନ ଯୋଜନାକୁ ଆଉ 5 ବୃଦ୍ଧି କରିବାକୁ ନିଷ୍ପତ୍ତି। ସମୁଦ୍ର ମନ୍ଥନ ଯୋଜନା ପାଇଁ ମଞ୍ଜୁର ହେଲା 84,084 କୋଟି ଟଙ୍କା। ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆଜି ଦିନକ ପାଇଁ ମୁଲତବୀ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ। ଏବଂ ଗ୍ଲାସ୍କୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ମହିଳା ମୁଷ୍ଟିଯୋଦ୍ଧା ପ୍ରୀତ ପୱାର 54 କିଲୋଗ୍ରାମ ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଯାଜପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଯାଜପୁର ସମ୍ବାଦଦାତା ପ୍ରିୟରଞ୍ଜନ କର ଓ ଉପସ୍ଥାପନାରେ ମୁଁ ନୀନା ସାହୁ। ଯାଜପୁର ଜିଲ୍ଲାର ଧର୍ମଶାଳା ଷ୍ଟାଡିୟମ ଜାରକାଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ, ସ୍ୱାବଲମ୍ବନ ଏବଂ ସାମାଜିକ ଉନ୍ନତିକୁ ଅଧିକ ଗତିଶୀଳ କରିବା ଥିଲା ଏହି ସମ୍ମିଳନୀ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନିଜ ବକ୍ତବ୍ୟରେ ଉପମୁଖ୍ୟମନ୍ତ୍ରୀ କହିଥିଲେ, ଜିଲ୍ଲାର ମହିଳାମାନଙ୍କୁ ସ୍ୱାବଲମ୍ବୀ ଓ ଆର୍ଥିକ ଭାବେ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ଭିଜନ ସମ୍ମିଳନୀର ଆୟୋଜନ କରାଯାଇଛି। ସୁଭଦ୍ରା ଯୋଜନା ମହିଳାମାନଙ୍କୁ କେବଳ ଆର୍ଥିକ ସହାୟତା ଯୋଗାଇବାରେ ସୀମିତ ନୁହେଁ, ବରଂ ସେମାନଙ୍କୁ ସ୍ୱାବଲମ୍ବୀ ଓ ସଶକ୍ତ କରିବା ଦିଗରେ ଏକ ବୃହତ୍ ପଦକ୍ଷେପ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇଥିଲେ।
3: ଦୀର୍ଘ 22 ପରେ ମହାବିନାୟକଙ୍କ ଦର୍ଶନ କରିବା ପାଇଁ ସୌଭାଗ୍ୟ ଲାଭ ହେଲା। ଧନ୍ୟବାଦ ଦେବି ବିଧାୟକ ବର୍ଚ୍ଚଣାଙ୍କୁ, ଅମର ବାବୁଙ୍କୁ, ଆମ ଜିଲ୍ଲା ସଭାନେତ୍ରୀ ଦେବଜାନୀ ଅପାଙ୍କୁ। ଆମେ ଯାଜପୁର ଯିବା ପାଇଁ ବାଟରେ ମହାବିନାୟକଙ୍କ ଦର୍ଶନ କରିବାର ସୌଭାଗ୍ୟ ସେମାନେ ଆଣିଥିଲେ। ମୁଁ ଭାବୁଛି ପଞ୍ଚଦେବଙ୍କ ପୀଠରେ ଆସିବା ମୋର ଏକ ସୌଭାଗ୍ୟ। ବହୁତ ଆଗରୁ ବିଧାୟକ ଏହି ପୀଠର ଡେଭଲପମେଣ୍ଟ ପାଇଁକି ଗୋଟେ ନକ୍ସା ଆଙ୍କିଛନ୍ତି। ସେ ସମ୍ପୂର୍ଣ୍ଣ ହବ ସେ କାମ ଟୁରିଜିମ ବିଭାଗ ତରଫରୁ ତାକୁ ଆମେ ଦେଖିବୁ। ଏଇ ପୀଠର ସମ୍ପୂର୍ଣ୍ଣ ଡେଭଲପ ହବ। ଅମର ବାବୁ

0: ନେତୃତ୍ୱରେ ହିଁ ଡେଭଲପ୍ ହେବ।
1: ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ବୁଢ଼ା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଦଶରଥପୁର ବ୍ଲକରେ 12 ଗ୍ରାମ ପଞ୍ଚାୟତର 29 ରାଜସ୍ୱ ଗ୍ରାମ ପ୍ରଭାବିତ ହୋଇଥିବା ବେଳେ ଯାଜପୁର ବ୍ଲକରେ 13 ଗ୍ରାମ ପଞ୍ଚାୟତ ଓ 73 ଗ୍ରାମ ପ୍ରଭାବିତ ହୋଇଛି। କୋରେଇ ବ୍ଲକରେ 6 ଗ୍ରାମ ପଞ୍ଚାୟତର 20 ରେଭେନ୍ୟୁ ଗ୍ରାମ ଓ ବରୀ ବ୍ଲକର 10 ଗ୍ରାମ ପ୍ରଭାବିତ ହୋଇଛି। 25,196 ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ 11,565 ଜଣଙ୍କୁ 37 ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। 18 ରିଲିଫ୍ ସେଣ୍ଟରରେ ଲୋକମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ସମୁଦାୟ 7,596 ଗୃହପାଳିତ ପଶୁ ପ୍ରଭାବିତ ହୋଇଥିବା ବେଳେ 11,497 ହେକ୍ଟର ଶସ୍ୟକ୍ଷେତ୍ର ବନ୍ୟାଜଳ ଯୋଗେ ଜଳମଗ୍ନ ହୋଇଥିବା ଜିଲ୍ଲାପାଳ ଅମ୍ବର କୁମାର କର କହିଛନ୍ତି।
2: ଯାଜପୁରରେ ଯେଉଁ ଗୋଟେ ବଡ଼ ଧରଣର ବନ୍ୟାଜଳ ବୈତରଣୀ ସିଷ୍ଟମରେ ପ୍ରବାହିତ ହେଉଛି, ପାଖ ପଦାର ଯୋଉଟା 10 ବେଳେ ସବୁଠୁ ଅଧିକା ଥିଲା 2.45 meter ସେଇ ଆକାରରେ ସେଇ ପାଣିଟା ବର୍ତ୍ତମାନ 2-4 ଭିତରେ ପ୍ରବାହିତ ହେବ। ବର୍ତ୍ତମାନ ଯାଏ କୌଣସି ଏବେ ବ୍ରିଜ୍ ହେଇନି, କିନ୍ତୁ ପ୍ରାୟ ଜାଗାରେ ନଦୀର ଜଳଧାରଣର କ୍ଷମତା କମ୍ ଥିବାରୁ ବହୁତ ଜାଗାରେ ପ୍ରାୟ ଓଭରଟପ୍ କରୁଛି। ବହୁତ ବଡ଼ ଧରଣର ବନ୍ୟା ଜଳ ଆସିଛି, ସେଇ ଗୋଟାକ ଆମ ଚିନ୍ତାର କାରଣ। ଯଦି ଠିକ୍ଠାକ୍ ରହେ ଆମେ ତାକୁ 4-5 ଯଦି କିଛି ନ ହୁଏ ଆମେ ଆଶା କରୁଛୁ ତାକୁ କଣ୍ଟେନ୍ କରି। 4 ପଞ୍ଚାୟତ ଆମର ଆଫେକ୍ଟେଡ୍ ହେଇଛି, ମେନ୍ଲି ଦଶରଥପୁର ହେଇଛି, ପାର୍ଟ ଅଫ୍ ଯାଜପୁର ହେଇଛି, ବିଞ୍ଜାରପୁର ବି ଅନ୍ୟ ପ୍ରକାର ଲୋକଙ୍କୁ ବେଶୀ ଏତେ ଧରଣର ଇଭାକୁଏସନ୍ ନ ହୋଇଥିଲେ ବହୁତ ଧରଣର ତାଙ୍କର ଚାଷ ଜମି ଆଫେକ୍ଟେଡ୍ ହେଇଛି, ୱାଟର୍ ଲଗିଂ ସେଠି ହେଇପାରିବା ଯେଉଁ ଆଉ କୋରେଇ ବି ପୁରା ଆଫେକ୍ଟେଡ୍ ହେଇଛି। ତ ସେଇ ଆକାରରେ ଆମେ ତାକୁ ଯୋଉଠି ଇଭାକୁଏସନ୍ କରୁଛେ ପ୍ରାୟ 20 ଜାଗାରେ କୁକ୍ ମିଟ୍ ଦେଇକିରି ରନ୍ଧା ଖାଦ୍ୟ ଦେଇକି ଲୋକଙ୍କୁ ଇଭାକୁଏସନ୍ କରୁଥିବା ଲୋକମାନଙ୍କୁ ଦେଉଛୁ। ସେଠି ଟେଷ୍ଟିଂ ମେଡିକାଲ କିଟ୍ ବି ରଖିଛୁ, ପାଣି ପିଇବା ପାଇଁ ବ୍ୟବସ୍ଥା କରୁଛୁ। ଲୋକ ଇଭାକୁଏସନ୍ ଯେଉଁମାନେ ହେଇଛନ୍ତି ଆଜି ବି ଲାଞ୍ଚ କରିବା ତାଙ୍କର ଯଦି ମଧ୍ୟାହ୍ନ ଭୋଜନ ସହିତ ଆମେ ରାତିର ଖାଦ୍ୟ ମଧ୍ୟ ତାଙ୍କୁ କହିବୁ ଯେପର୍ଯ୍ୟନ୍ତ ପାଣି ନ କମିଥିବ ତାହାକୁ ଆମକୁ ଯିବାକୁ ଆମେ ମନା କରୁଛୁ। ମତେ ଲାଗୁଛି ଏଇ ପାଣିର ଜଳସ୍ତର ଯେତେବେଳେ ଉଚ୍ଚ ଆକାରରେ ବହୁତ ଅଧିକା ଯାଉଛି ଆମେ ସେଥିପାଇଁ ଆମ ଚିନ୍ତା କାରଣ ସେଇଟା ପାର ହେଲା ପରେ ଆମେ ଟିକେ ଆଶା କରିବା କି ଜଳସ୍ତର କମିବା ଆରମ୍ଭ ହେଲେ ଆମେ ଆଉ ଟିକେ ବେଟର ଟିକେ ତାକୁ କଣ୍ଟ୍ରୋଲ କରିପାରିବୁ।
1: ଯାଜପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମାଇ ଭାରତ ଜିଲ୍ଲା ପରାମର୍ଶଦାତା କମିଟିର ପ୍ରଥମ ବୈଠକ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ଆରମ୍ଭରେ ଜିଲ୍ଲା ଯୁବ ଅଧିକାରୀ କୁମାର ଗୌରବ ମାଇ ଭାରତ ପରିକଳ୍ପନାର ଲକ୍ଷ୍ୟ, ଦୃଷ୍ଟିକୋଣ ଏବଂ ଜିଲ୍ଲା ପରାମର୍ଶଦାତା କମିଟିର ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ବ୍ୟାପକ ଉପସ୍ଥାପନା କରିଥିଲେ। ବାଲ୍ୟ ବିବାହ ଭଳି କୁପ୍ରଥାକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିବା ଏବଂ କିଶୋର କିଶୋରୀମାନଙ୍କର ସୁରକ୍ଷା ଓ ଅଧିକାର ନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ଗତ 22 ମିଶନ ଶକ୍ତି ଭବନର ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ କାର୍ଯ୍ୟ ଯୋଜନା କାର୍ଯ୍ୟାନ୍ୱୟନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି, ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ।
3: କାର୍ଯ୍ୟକ୍ରମ ରିଲେ କରି ଶୁଣିଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀ ପାଟଣା ପ୍ରଚାର କରୁଛୁ ଆମ ପ୍ରିୟ କୃଷକ ଭାଇ ଭଉଣୀମାନଙ୍କର କାର୍ଯ୍ୟକ୍ରମ ଚାଷବାସ। ଚାଷବାସର ପରିସରକୁ ଯିବା ଏ ବିଜ୍ଞାପନ ପରେ।
4: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
7: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 July ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 acres ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

0: ବିଭିନ୍ନ ପ୍ରକାର ଅନ୍ୟାନ୍ୟ ଉପାୟରେ ମଧ୍ୟ ଦିଆଯାଇପାରିବ, ତ ଚେରରେ ଉପଚାର କରି ଦିଆଯାଇପାରିବ, ମାଟିରେ ମଧ୍ୟ ପ୍ରୟୋଗ କରାଯାଇପାରିବ, ଆକୁ ମଞ୍ଜିରେ ମଧ୍ୟ ଉପଚାର କରିକି ଦିଆଯାଇପାରିବ। ତ ଯଦି ଆପଣମାନେ ଚେର ଉପଚାର କରିପାରୁଛନ୍ତି, ଆକୁ ଦୁଇ ଉପାୟରେ କରିପାରୁଛନ୍ତି, ଗୋଟେ ଗୋଟେ ହେଉଛି ପାଉଡର ଭାବରେ, ଆଉ ଗୋଟେ ହେଉଛି ତରଳ ଭାବରେ।
1: ତ ଏବେ ଯେମିତି କହିଲେ ଆଜ୍ଞା, ଏଇ ପାଉଡର ଆକାରରେ ଗୋଟେ ଦିଆହଉଛି ଆଉ ତରଳ ଦିଆଯାଉଛି, ପାଉଡର ଆକାରରେ ଏଇଟା
0: ପାଉଡର ଜୀବାଣୁସାର ମଧ୍ୟ ଆପଣଙ୍କୁ ଏଇ ଯେଉଁ ତିନିଟା କହିଲା, ଆପଣଙ୍କର ନାଇଟ୍ରୋଜେନକୁ ବିଭଜନ କରୁଛି, ଯେଉଁଟାକି ଆମର ଆଜୋଟୋବ୍ୟାକ୍ଟର ହେଲା କି ରାଇଜୋବିୟମ ହେଲା କି ରାଜୋସ୍ପିରିଲମ ହେଲା, ସେଟାକୁ ଆମର ପାଉଡର ଭାବରେ ଆମକୁ ଚେରକୁ ଉପଚାର ବି କରାଯାଇପାରୁଛି। ଯେମିତିକି ଆମେ ଯଦି ଚେର ଉପଚାର କରିବା, ତାହେଲେ ଗୋଟିଏ କେଜି ଜୀବାଣୁ କଲଚରକୁ 10 ଲିଟର ପାଣିରେ ମିଶାଇକି ତାକୁ ଗୋଟେ ଘୋଳ ତିଆରି କରିବାକୁ ପଡ଼ିବ। ଏହା ଗୋଟିଏ ଏକର ପାଇଁ ଆମକୁ ଗଛ ଚାରା ଉପଚାର କରିବା ପାଇଁ ଯଥେଷ୍ଟ ହୋଇଥାଏ। ଆଉ ଏଇ ଘୋଳରେ ଚାରା ଗୁଡ଼ିକୁ ପ୍ରାୟ 5 ମିନିଟ ବୁଡ଼ାଇବାକୁ ପଡ଼ିବ, ତାପରେ ଯଥାଶୀଘ୍ର ଚାରା ଜମିରେ ଲଗେଇଲେ ବହୁତ ଭଲ ଫଳ ପାଇପାରିବ। ତ ଏଇ ପ୍ରଥମ ଉପଚାର ହେଲା ଆମର ଚେର ଉପଚାର। ଆଉ ମାଟିରେ ମଧ୍ୟ ଆମେ ପ୍ରୟୋଗ କରିପାରିବା, ମାଟିରେ ପ୍ରୟୋଗ କରିବା ପାଇଁ ଆମକୁ ହେକ୍ଟର ପ୍ରତି 2 କିଲୋଗ୍ରାମ ଆଜୋଟୋବ୍ୟାକ୍ଟର, 2 କିଲୋଗ୍ରାମ ଆଜୋସ୍ପିଲମ କିମ୍ବା 2 କିଲୋଗ୍ରାମ PSM ଜୀବାଣୁ କଲଚରକୁ ଆମର 1.5 କ୍ୱିଣ୍ଟାଲ ଆମର ଯେଉଁ ସଢ଼ା ଗୋବର ଖତ ଥିବ ବା ଜିଆ ଖତ ଥିବ, ଆଉ ସେଥିରେ ଆପଣଙ୍କର 7.5 କେଜି ଚୂନ ମିଶାଇଦେବା ଉଚିତ। ତାପରେ ସେଥିରେ ପାଣି ସିଞ୍ଚାଇକି ଯେମିତିକି ଆପଣ 30% ରିଲେଟିଭ୍ ହ୍ୟୁମିଡ଼ିଟି ବା ଆପଣ ଆର୍ଦ୍ରତା ବଜାୟ ରଖିବା ଦରକାର। ତାପରେ ତାକୁ ଗୋଟେ ଅଖା ଦ୍ୱାରା ତାକୁ 7 ଦିନ ଆମକୁ ଘୋଡ଼େଇକି ରଖିବାକୁ ପଡ଼ିଥାଏ। ତାପରେ ଅଖାକୁ ବାହାର କରିକି ଏ ଖତକୁ ଭଲ ଭାବରେ ମିଶାଇ ଯଦି ମୂଳରେ ପ୍ରୟୋଗ କରାଯାଏ, ତାହେଲେ ଆମକୁ ଭଲ ଫଳ ମିଳିଥାଏ। ତାକୁ ମଧ୍ୟ ଆପଣଙ୍କର ସି ଟ୍ରିଟମେଣ୍ଟ ବା ଯେଉଁଟାକୁ ମଞ୍ଜି ଉପଚାର ବି ମଧ୍ୟ କରାଯାଇପାରେ। ଏହି ପ୍ରଣାଳୀଟି ବିଶେଷ କରି ଆପଣଙ୍କର ଯେଉଁ ରାଇଜୋବିୟମ ଅଛି ବା PSM ଜୀବାଣୁ କଲଚର ପାଇଁ ଉଦ୍ଦିଷ୍ଟ। ଏଥିପାଇଁ ଆପଣଙ୍କର 10-20 କିଲୋଗ୍ରାମ ମଞ୍ଜି ପାଇଁ 0.5 କେଜି ରାଇଜୋବିୟମ କଲଚର ଆବଶ୍ୟକ ହୋଇଥାଏ। ଏହି 500 ଗ୍ରାମ ରାଇଜୋବିୟମ କଲଚର ପାଉଡରକୁ 1 ଲିଟର ପାଣିରେ ମିଶାଇ ଗୋଟେ ଘୋଳ ତିଆରି କରାଯାଇଥାଏ। ସେଇ ଯେଉଁ ଘୋଳକୁ ମଞ୍ଜିକୁ ଯଦି ଭଲ ଭାବରେ ଘୋଡ଼େଇକି ତାକୁ ଆମେ ପ୍ରୟୋଗ କରାଯାଇପାରିବା, ତାହେଲେ ଫଳ ଆମେ ପାଇପାରିବା।
1: ହଁ, ତ ଆମର ସେ କଥା ଆର୍ଥରେ ଫିର୍ମା ଆଜ୍ଞା, ଆପଣ କହୁଥିଲେ ପାଉଡର ଜୀବାଣୁ ସାର ଗୋଟେ କହିଲେ, ଆରେ ତରଳ ଜୀବାଣୁ ସାର ବୋଲେ ଆଜ୍ଞା ଗୋଟେ କହୁଛନ୍,
0: ତରଳ ଜୀବାଣୁ ସାର ମଧ୍ୟ ଜୀବାଣୁ ସାର ଗୋଟେ ଅନ୍ୟ ପଦ୍ଧତି। ତ ଏଇ ତରଳ ଜୀବାଣୁ ସାର ପ୍ରୟୋଗ ପଦ୍ଧତି ସାଧାରଣତଃ ଆମର ମଞ୍ଜି ଉପଚାର ମଧ୍ୟ କରିହେବ, ଆଉ ଚେର ଉପଚାର ମଧ୍ୟ କରିହେବ। ଆମର ସାଧାରଣତଃ ମଞ୍ଜି ଉପଚାର କରିବା ପାଇଁ ଆମକୁ ଗୋଟେ ମାଟି ହାଣ୍ଡି କିମ୍ବା ଗୋଟେ ପାତ୍ରରେ ମଞ୍ଜିକୁ ନେଇକି ତା ଉପରେ ଜୀବାଣୁ ସାର ଘୋଳକୁ ତିଆରି କରିବାକୁ ପଡ଼ିବ, ଯେଉଁଟାକି ଆପଣଙ୍କର 5-10 ଗୁଣ ପାଣି ସହିତ ମିଶାଇବାକୁ ପଡ଼ିବ। ତାପରେ ସେଇ ଛିଞ୍ଚିକିରି ହାଣ୍ଡିଟାକୁ ଭଲ ଭାବରେ କନାରେ ବାନ୍ଧି ଦିଆଯାଏ। ଏଇ ହାଣ୍ଡିକୁ ତାପରେ 2 ମିନିଟ ଖଣ୍ଡେ ଉପରେ ହଲେଇଲେ ସବୁଯାକ ମଞ୍ଜିରେ ଘୋଳର ଆସ୍ତରଣ ଜମିଥାଏ। ଆଉ ଏହାକୁ ଯଦି ଆମେ ବାହାର କରିକି ଆମେ ଛାଇରେ ଶୁଖେଇବାକୁ ପଡ଼ିବ, ଶୁଖେଇକି ତାପରେ ମଞ୍ଜିକୁ ଜମିରେ ବୁଣାଯାଏ। ଗୋଟିଏ କେଜି ମଞ୍ଜି ପ୍ରତି ଆପଣଙ୍କୁ 5 ମିଲିଲିଟର ତରଳ ରାଇଜୋବିୟମ ଘୋଳରେ ମଞ୍ଜି ଉପଚାର କରିବା ପରେ କିମ୍ବା PSP ଘୋଳରେ ମଞ୍ଜିକୁ ଉପଚାର କଲା ପରେ ଯଦି ଆମେ ଲଗେଇବା, ତାହେଲେ ଆମକୁ ସୁଫଳ ମିଳିଥାଏ। ଆଉ ଗୋଟେ ପଦ୍ଧତି ରହିଛି ଆପଣଙ୍କର ଚେର ଉପଚାର। ଚେର ଉପଚାର ପାଇଁ ମଧ୍ୟ ଆମର ତରଳ ସାର ବା ତରଳ ଜୀବାଣୁ ସାରକୁ ପ୍ରୟୋଗ କରାଯାଇପାରିବ। ଯେମିତି ତାକୁ 250 ml ଆଜୋଟୋବ୍ୟାକ୍ଟର କିମ୍ବା ଆଜୋସ୍ପିରିଲମକୁ 10 ଲିଟର ପାଣିରେ ମିଶି ଗୋଟେ ଘୋଳ ତିଆରି କରିବାକୁ ପଡ଼ିବ। ସେଇ ଘୋଳକୁ 1 ଏକର ଉଦ୍ଦିଷ୍ଟ ପାଇଁ ଯେଉଁ ଯେତିକି ଚାରା ଆମେ ତିଆରି କରୁଛନ୍ତି ତାକୁ 1.5 ଘଣ୍ଟାରେ ବୁଡ଼ିବାକୁ ପଡ଼ିବ। ତାପରେ ଛାଇରେ ରଖିବାକୁ ପଡ଼ିବ, ତାପରେ ଚେର ବୁଡ଼ିଲା ସାରିଲା ପରେ ତାକୁ ଆମେ ମୁଖ୍ୟ ଜମିରେ ରୋପଣ କରିପାରିବା। ସେହିପରି ଏକ ଫସ୍ଫରସ୍ ପାଇଁ ଯେଉଁଟା ଆମର ଅଛି ଗୋଟେ PSM, ତାକୁ ମଧ୍ୟ ଆମେ 250 ml PSMକୁ ନେଇକି ତରଳ ଜୀବାଣୁ ସାର ଆବଶ୍ୟକତା ପୂରଣ କରିପାରିବା।
1: ହଁ, ଏବେ ମୋର ମନେ ଆଉ ଗୋଟେ କଥା ଆସୁଛି ଆଜ୍ଞା, ଯେକୌଣସି କଥା ବୋଲେ ପଇସା ପତ୍ର ଆଡ଼େ ଟିକେ ଆମେ ଘୁଷପେଚ ଟିକେ ହେସୁ, ଆପଣ ଯଦି ଜୀବାଣୁ ସାର କଥା କହୁଛନ୍ ଆଜ୍ଞା,
0: ଏହାର ଖର୍ଚ୍ଚ ବହୁତ କମ୍ ହୋଇଥାଏ। ସାଧାରଣତଃ ଆମ ରାସାୟନିକ ସାର ପ୍ରୟୋଗ ବହୁତ ଦାମୀ ହୋଇଥାଏ, କିନ୍ତୁ ଆପଣ ଯଦି ଜୀବାଣୁ ସାର ଗୁଡ଼ିକ ବହୁତ କମ୍ ଦାମରେ ଆମର ବଜାରରେ ମିଳିଥାଉଛି। ବିଭିନ୍ନ ପ୍ରକାର ଆମର ଗଭର୍ଣ୍ଣମେଣ୍ଟ ସଂସ୍ଥା ମଧ୍ୟ ଅଛି, ପ୍ଲସ୍ ଆମର ପ୍ରାଇଭେଟ ସଂସ୍ଥା ମଧ୍ୟ ଆପଣ ପ୍ରଡକ୍ସନ କରୁଛନ୍ତି, ସେମାନେ ମଧ୍ୟ ଏଇଟା ବହୁତ କମ୍ ଦାମରେ ଆମକୁ ଉପଲବ୍ଧ କରିପାରୁଛନ୍ତି। ସାଧାରଣତଃ ଆମ ରାସାୟନିକ ସାର ଠାରୁ ଏଇଟା ବହୁତ କମ୍ ପରିମାଣ, ଆଉ ଏଇଟା ମଧ୍ୟ ଆମର ମାଟିର ଗୁଣବତ୍ତାକୁ ମଧ୍ୟ ଭଲ ଉନ୍ନତି କରିଥାଏ, ତା ସଙ୍ଗେ ଫସଲର ଗୁଣାତ୍ମକ ମାନ ମଧ୍ୟ ଅଭିବୃଦ୍ଧି କରିଥାଏ।
1: ତ ସେ ଉଷ କଷା ହଉ ଆଜ୍ଞା କି ସାର ଗଲା ହଉ, ତାର ଗୋଟେ ମାତ୍ରା ଗୋଟେ ରହିଛି, ଅଧିକ ହେଇଗଲେ ଗଛ ସେନେ ପୁଡ଼ି ବି ଯିବା ମରି ବି ଯିବା, ତ ଯାହାକି ଆମେ କହୁଛେ ସାବଧାନ ହେଇକରି ଦେବା କଥା ଗୋଟେ ବୋଲସୁ। ତ ଇ ଯେନ୍ ସାରଟା ଆମେ ଯେତେବେଳେ ପ୍ରୟୋଗ କର୍ମା, ତ କାଁ କାଁ ସବୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ବା ଆମକୁ?
0: ଭଲ ପ୍ରଶ୍ନ ପଚାରିଛନ୍ତି ଯେ ଆମର ଜୀବାଣୁ ସାର ପ୍ରୟୋଗରେ କ'ଣ କ'ଣ ସବୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ସାଧାରଣତଃ ଆମକୁ ଏଇଟାକୁ ଧାର୍ଯ୍ୟ ସମୟ ସମୟ ମଧ୍ୟରେ ହିଁ ବ୍ୟବହାର କରିବାକୁ ପଡ଼ିବ। ଆଉ ଦ୍ୱିତୀୟଟା ହେଲା, ଆମକୁ ଥଣ୍ଡା କିମ୍ବା ଶୁଖିଲା ସ୍ଥାନରେ ସିଧାସଳଖ ସୂର୍ଯ୍ୟାଲୋକଠାରୁ ଦୂରରେ ରଖିବାକୁ ପଡ଼ିବ। ଆଉ ଗୋଟେ ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡ଼ିବ ଯେ ଆମର ଯେମିତିକି ରାସାୟନିକ ସାର କିମ୍ବା କୀଟନାଶକ ଔଷଧ ସହିତ ଆକୁ ମିଶାଇ ରଖିବା ଉଚିତ ନୁହଁ,
1: ମିଶାଇକରି
0: ରଖିବାନି। ତୃତୀୟଟା ଆମର ଯେଉଁ ଦାନାଦାର ବିଷ ଗୁଡ଼ିକ ରହିଛି, ଫୋରେଟ୍ ହେଲା କି ଆମର ଯେଉଁ ଥିମେଟ୍ ହେଲା, ସେ ଔଷଧ ବ୍ୟବହାର କଲେ ଜୀବାଣୁ ସାରର ଫସଲ ପ୍ରତି ଅଧିକ କ୍ଷତିକାରକ ଘଟିଥାଏ। ଆଉ ଗୋଟେ ହେଉଛି ଆପଣଙ୍କର ଯେଉଁ ନିର୍ଦ୍ଦିଷ୍ଟ ଫସଲ ପାଇଁ ଯେଉଁଗୁଡ଼ିକ ଆମର ରାଇଜୋବିୟମ କୁହାଲା, ସେହି ଫସଲ ପାଇଁ ଆମ ମନେକର ଆମର ସିମ୍ବ ଜାତୀୟ ଫସଲ, ସେଇଟା ପାଇଁ ଆମର କେବଳ ରାଇଜୋବିୟମକୁ ହିଁ ବ୍ୟବହାର କରିବା ଦରକାର। ତ ଅଣସିମ୍ବ

0: ମଧ୍ୟ ମାନେ ଉପଲବ୍ଧ
1: ଆଜ୍ଞା ଆଜ୍ଞା ହଁ
0: ଆଉ ଆକୁ ମଧ୍ୟ ଆପଣ ଯଦି ଅମଳ ମାଟି ରହିଛି ଆମକୁ ଚୂନ କାଗଜ କଳମ ମଇଳା ଦେଇକି ତାକୁ ଆମେ ନ୍ୟୁଟ୍ରାଲ କରିପାରିବା
1: ଆଜ୍ଞା ଆଜ୍ଞା ହଁ
0: ଯଦି ଆପଣ କ୍ଷାରୀୟ ମାଟି ରହିଛି ତାହେଲେ ଆମେ ତାକୁ ଜିପ୍ସମ ଦେଇକି ଆମେ ତାକୁ ନ୍ୟୁଟ୍ରାଲକୁ ଆଣିପାରିବା ମାଟିରେ ଆପଣ ଯଦି ଜୈବିକ ପଦାର୍ଥ ଯେଉଁଟା ଅର୍ଗାନିକ ମ୍ୟାଟର କହୁଛନ୍ତି ସେଇଟା ଯଦି ଆମର କମ୍ ଥିବ ତାହେଲେ ଆପଣଙ୍କର କମ୍ରେ ଜୀବାଣୁସର ଉପକାର ମିଳିପାରିବ ନାହିଁ ତେଣୁ ଏଇ ଯେଉଁ ଆମର ଜୈବିକ ପଦାର୍ଥ ପରିମାଣଟା ଟିକେ ଅଧିକା ରହିବା ଦରକାର ଆଉ ଶୁଖିଲା କିମ୍ବା ଅଧିକା ଯଦି ପାଣି ଆପଣ ଜମି ରହୁଛି ତାହେଲେ ଜୀବାଣୁସାର କାର୍ଯ୍ୟଦକ୍ଷତା ଆମର ଭଲ ହେଇପାରି ନଥାଏ
1: ଯାହା ହଉ ଆଜ୍ଞା ଆଜି ଆପଣ ଆମର ବୈଠକ ଆସିଲେ ଆପଣ ସମୟ ଦେଲେ ଆରୁ ଇ ପନିପରିବା ଫସଲ ଜୀବାଣୁ ସାର ପ୍ରୟୋଗ ବିଷୟରେ କହିଲେ ସେଥିର କାଜେ ଆମର ବୈଠକ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆର୍ ଜୁହାର ଆଜ୍ଞା
0: ନମସ୍କାର
2: ଶୁଣିଲି ନାନୀ
3: ମୁଇଁ ବି ଶୁଣିଲି ରେ ଭେ ଆଜ୍ଞା ତ ଗୋଟେ ଗୋଟେ ସବୁ ବୁଝେଇ ଦେଲେ ବୁଝି କରି କାମେ ନେ ଲଗାଲେ ତ ହେବା ବୁଝି କରି କାମେ ନେ ଲଗାଲେ ଆମେ ବି ଫାଇଦା ପାଇମୁ
2: ଫାଇଦା ପାଇମୁ ଆମର ଅଟା ନେବି ଦି ପଇସା ରହିବା
3: ମାତ୍ର ଗୋଟେ କଥା ପାସରୁଛୁ ତୁଇ
2: କାଁଟା
3: ଚାଷୀ ଦୋଦା ନାନୀ ମନକର ସାଙ୍ଗେ କଥା ହେବାଟା ଚାଷୀ ଭାଇ ଗୋଟକର ସାଙ୍ଗେ ଆଜି ମୁଇଁ କଥାବାର୍ତ୍ତା ହେସି ତୁଇ ଶୁନ
4: ଚାଷୀ ଦୋଦା ଜୁହାର
1: ଜୁହାର
4: ଆପଣଙ୍କର ପରିଚୟ ଟିକେ ଦିଅନ୍ତୁ ଦୋଦା
1: ମୋର ନାଁ ହଉଛି ପରମେଶ୍ୱର ନାୟକ ଗତାଗୁଡା ଟିପିଗୁଡା ପଞ୍ଚାୟତ ବ୍ଲକ ଧର୍ମଗଡ଼
4: ଦୋଦା ଆପଣ କେଁ କେଁ ପ୍ରକାରର ଚାଷ କରୁଛନ୍
1: କୋବି କରୁଛେ ଫୁଲକୋବି ପତର କୋବି କରୁଛେ ତେନକେ ଭେଦରା କରୁଛେ ବାଇଗଣ କରୁଛେ ସେମି ବି କରୁଛେ କେତେ ବୁନ୍ ତେନକେ ମୂଲା ବି କରୁଛେ ଭାଜି ବି କରୁଛେ ସବୁ ପ୍ରକାର କରୁଛେ ନା ଅଧା ବିକୁଛେ ଅଧା ଧର୍ମଗଡ଼ ନଉଛେ
4: ବର୍ତ୍ତମାନ ଆପଣଙ୍କର ପାଖେ କେନ୍ କେନ୍ ଚାଷ କରା ହେଇଛେ
1: ଏବେ ଅଛେ ଜହ୍ନି ଅଛେ କୁମୁଡ଼ା ଅଛେ କାକେର ଅଛି ଆରେ ବାଇଗଣ ଅଛି
4: ଇ ଯେନ୍ ବାଇଗଣ କରିଛନ୍ ଦାଦା ଏଇଟା ତ ଖୁବ ସୁନ୍ଦର ଦିଶୁଛେ ବଢିଆ ବି ଫଲିଛେ ଏଇଟା କିନ୍ ପ୍ରକାରର ବିହନ
1: ବିହନ ହଉଛି ଏଇଟା ଆମର ହାତ ନିଜର ବିହନ ନା
4: ନିଜେ କେନ୍ତା କରି ବିହନ କରୁଛନ୍
1: ସେଇଟା ଗୋଟେ ଲୋକ ଆଣିଥିଲେ ବିହନ ତାର ନାଁ ହଉଛି ବାହୁ ବୋଲି ବାଇଗଣ ସେଟା ଆମର ଧରମଗଡ଼ ବ୍ଲକରେ ବି ନେଇଛି କେନ ଅଛି ବ୍ଲକରେ ବି ନେଇ ଗୋଟେ ଲୋକ ଆମର ଦାଦା ଗୋଟେ ଆଣିଥିଲା ତାଙ୍କ ଠାରୁ ମୁଁ ପାଇଲି ସେମାନେ କିନ୍ତୁ ମୁଁ ଜାଣେ ସେଟା ତିନି ବରଷରେ କରୁଛି ଯେ କିଲୋ ପୁରୁ ତିରିଶ ଚାଳିଶ ବି ଯେ ଏସବୁ ଦଶ ବି ଗଲା କୋଡିଏ ବି ଯାଉଛେ କୁଇଣ୍ଟାଲ କୁଇଣ୍ଟାଲ ବି ଫୁଲୁଛେ ଶୁକ୍ରବାର କେ ଶୁକ୍ରବାର
4: ଶୁକ୍ରବାର ଦିନ ବିକି ନେସ ଧରମଗଡ଼ ବଜାର
1: ଧରମଗଡ଼ କେ ନେସୁ ଗାଁ ବି ଦେସି ଗଞ୍ଜିଆ ମାନେ ଗାଁ ବି ଅଛନ୍ ଅଧି
4: ଯେ ଆପଣ ଏଥିନେ ପେନ୍ ର କେନ୍ତା ବ୍ୟବସ୍ଥା କରିଛନ୍ ଦାଦା
1: ପେନ୍ ଜୋରେ ଗାଡା ଖୋଲିଛୁ ପାଇପ ଅଛି
4: ମଟର ଯୋଗେ
1: ନାଇଁ ପାଇପ ଡିଜେଲ ପାଇପ
4: ପାଣି ଦଉଛନ୍ ଯେ କେନ୍ତା କରି ଏଇଟା ଚାଷ ଆରମ୍ଭ କରସନ୍ ମୋକେ ଟିକେ ଏଇଟା କହନ୍ ଆମର ବାକି ଚାଷୀ ଭାଇ ଭଉଣୀ ମାନେ ବି ଶୁଣବେ
1: ମାଟି କୋଡି ଦେସୁ ଦୁଇ ତିନି ଦିନ ପଛରେ ଢାବି ଦେସୁ ତାଙ୍କେ ବାବିଶ ଦିନ ଦିଗରି ତାର ଔଷଧ ଗୋଟେ ଅଛି ସେଟା ବିହନ ରେ ବୁଡି କରି ଦୁଇ ତିନି ଦିନ ହେଲେ ଫିଙ୍ଗସୁ ପଲା ପଲା ପିଙ୍ଗି ଗୁର୍ରା କାଢ଼ସୁ ତାର ଗୁର୍ରା କାଢିକି ଜରି ଦେସୁ ଜରି କରି ତିନି ଦିନ ପରେ ହେଲେ ଗୋଟେ ଥର ଔଷଧ ମାରସୁ ଆର ଦଶ ଦିନ ଆଉ ଗୋଟେ ଥର ମାରସୁ ରୋବା ବେଲେ ତମକୁ ସେଟା ଗୋଟେ ଥର ମାରସୁ ପଇଁତିରିଶ ଦିନ ବତିଶ ଦିନ ସେ ପଲା ଆସି
4: ତାପରେ ପଲା କେ କେନ୍ତା କରି ରୋପସନ୍
1: ତାହେଲେ ଗୋଟେ ଗୋଟେ ଧାଡି ଧାଡି କରସୁ ରୋପସୁ ପନ୍ଦର ଦିନ ପରେ ପେନ୍ ଦେସୁ ତାଙ୍କେ ଛୋପି କରି କୋଡ଼ସୁ ଖତ ଦଉଛୁ
4: ତାପରେ ଜନି ବି ଖୁବ ସୁନ୍ଦର ହେଇଛେ ଦାଦା ଜନି କେନ୍ ପ୍ରକାର ବିହନ
1: ମାଲା ଜନି ହଉଛେ ମାଲା ମାଲା ଜନି କରୁଛେ ଏଇଟା ଯେ ଦେଢ଼ଶହ ଟଙ୍କା ବି ପ୍ୟାକେଟ ଅଛି ଶହେ ତିରିଶ ବି ଅଛି ଶହେ ଅଶୀ ବି ଅଛି ତିନି ପ୍ରକାର ବିହନ ଅଛି ଏଇଟା ଦେଢ଼ ମାସେ ଫଲସି ଏବେ କୋଡ଼ିଏ ପଚିଶ ବିକୁଛେ
4: ଯେ ଆପଣ ଏଇଟା ବିକ୍ରି ବଟା ନିଜେ ଏକା କରସନ୍ ନା
1: ଏ ଲୋକ ନିଜେ ମୁଁ ବଞ୍ଜାକି ଦେଇ ଦଉଛେ ନା
4: ବିକ୍ରି ବଟା ନେଇ କିଛି ଅସୁବିଧା ନାଇଁ
1: ହେବାର ତୁ ଏଇ ଲୋକ ପଇସା ଦେସନ୍ ନେସନ୍
4: ଆପଣ କେତେ ବର୍ଷ ହେଲା ଚାଷବାସ କରୁଛନ୍
1: ମୁଁ ତ ପନ୍ଦର ବର୍ଷ କରୁଛେ ମୁଁ ଏବେ ଅଣଷଠି ବର୍ଷ ହେଲା
4: ଏତିକି ବର୍ଷ ହେଲା ଚାଷ କରୁଛନ୍
1: ହଁ ଡଣା କରୁଥିଲି ଡଣା ଛାଡିଦେଲି ବୁଢା ହେଇଗଲା କି ଏବେ ପରିବାର ଖଣ୍ଡ ଖଣ୍ଡ କରୁଛେ
4: ରୋଗ ପୋକ ଲାଗିଲେ କେନ୍ତା କରସନ୍
1: ଔଷଧ ମାରୁଛେ
4: ଯେ ଔଷଧ କେନ୍ତା କରି ଜାଣିପାରସନ୍
1: ଦୋକାନରୁ କିଣିକରି ଆଣିଛୁ
4: କଣ ଠିକ ଲାଭ ପାଇପାରୁଛନ୍ ତ ଦାଦା
1: ଓଏ ପରିବାର ଚଳି ପାରୁଛୁ ଖୁସିରେ ଏତିକି ଗୋଟେ ନା ହଉ
4: ଆପଣଙ୍କର ପରିବାରରେ କିଏ କିଏ ଅଛନ୍
1: ପରିବାର ବେଲେ ଆମେ ଦୁଇ ବୁଢା ବୁଢ଼ୀ ଅଛୁ ମୋର ଝିଅ ଗୋଟେ ଅଛି ଦୁଇଟା ଝିଅ କେ ଦେଲି ନା
4: ସେମାନେ ସବୁ ସାହାଯ୍ୟ ସହଯୋଗ କରୁଛନ୍
1: ଏଇ ଲୋକ ଚାଚି ଫୁଟା ଦେଖନ୍ ଏଇ ଲୋକ ଦେଖା ଚାହୁଁଛନ୍ କରୁଛନ୍ ମୁଇଁ ବୁଢା ପେନ୍ ବୋଲାସି କୋଡ଼ସି ତୋଲସି ତୋଲବା ବେଲେ ଧରି ଧରାଛନ୍ ଲାଗସନ୍
4: ଆପଣ କିଛି କୃଷି ଯନ୍ତ୍ରପାତି ରଖିଛନ୍ କି
1: ନାଇଁ
4: ନିଜେ ଏକା ସବୁ ହାତେ କରୁଛନ୍
1: ପାର୍ବାତି କରସି ନେଲେ ଛାଡି ଦେସି
4: ଯେ ଆପଣ ଚାଷ କରି କରି ଖୁସିରେ ଅଛନ୍ତି ଦାଦା
1: ଖୁସିରେ ଅଛ ଚଲବା ଲାଗି ଅସୁବିଧା ନାଇଁ
4: ଏନ୍ତା ଚାଷବାସ କରୁଥନ୍ ଆପଣ ଖୁସିରେ ରହନ୍ ଇଟା ଏକା ଆମେ ଭଗବାନ ପାଖେ ପ୍ରାର୍ଥନା କରମୁ ଏବେ ଦେଖନ୍ ନୂଆ ପିଢ଼ିର ଯୁବକ ଯୁବତୀ ମାନେ ବାହାରକେ ଦାଦନ ଖଟବା ଲାଗି ପଲଉଛନ୍ ଇନେ ଚାଷବାସ କରବାକେ ମନ ନେଇ ଲାଗବାର ନା ତାକର ସେମାନଙ୍କେ କାଣ ପରାମର୍ଶ ଦେବେ ଆପଣ
1: ସେମାନଙ୍କେ ଆମେ କହୁଛୁ ଆଦ୍ରେ ବାବୁ ଚାଷବାସ କର ଏଟା ତ ନିଜା ଗାଁ ମାନେ ଗାଁ ତ ମାଟି ଲୋକ ମାଟି ଯିବୁ ବୋଲି ଯୋଉଛନ୍ ଦୁଇ ମାସ ଚାରି ମାସ କମି କରି ଆର ଗାଁ କାଁ ଆସ
4: ସରକାର ତ ସୁବିଧା ସୁଯୋଗ ଯୋଗଉଛନ୍
1: ସବୁ ଦଉଛେ ଚାଉଲ ଦଉଛେ ବୁଢା ଭାତା ଦଉଛେ ନୂଆ ନୂଆ ଯୋଜନା ମାନେ ସରକାର କେତେ ମ୍ୟାଟ ଖୋଳା ବୋଲଛେ ବହୁତ ପ୍ରକାର ଦଉଛେ ସରକାର ସୁବିଧା
4: আপনার সঙ্গে কথা হয়ে বহুত খুশি লাগলা চাষী দাদা, সুন্দর সুন্দর চাষ

0: আচ্ছা দাশবাবু, আপনার ঘরটা 1970 তৈরি হয়েছিল, রাইট? হলে এই পর্যন্ত এত স্ট্রং কেমিতে আছে?
1: আরে এইটা একদম সিম্পল, এবং সেইথিপাই মু সেতবেলে মোর বিশ্বাস রাখিলি এবং আজি মধ্যে চেটিনাড সিমেন্ট উপরে
2: শক্তি যাহা বর্ষ বর্ষ নুহে বরং পিঢ়ি পাই রহি থাকে। চেটিনাড সিমেন্ট সুপার গ্রেড সিমেন্ট 64 বর্ষর দৃঢ় মূল দুয়া। চেটিনাড সিমেন্ট, দ্য পারফেক্ট কনক্রিট চয়েস।
3: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 July ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
4: ଶୁଣିଛନ୍ତି ଆଞ୍ଚଳିକ ଗୀତଗ୍ରାମରେ କେତୋଟି ସମ୍ବଲପୁର ଅଞ୍ଚଳର ଗୀତ। କାର୍ଯ୍ୟକ୍ରମରେ ଶେଷର ଶିଳ୍ପୀ ହୃଷିକେଶ ମେହେର, ଶିଳ୍ପୀ ଗାଇଛନ୍ତି କୃଷ୍ଣଚନ୍ଦ୍ର ବାରିକଙ୍କ ଆଉ ଏକ ରଚନାରୁ।

ପ୍ରଜର୍ଗଲୁ ଆଞ୍ଚଳିକ ଗୀତ କ୍ରମରେ କେତୋଟି ସମ୍ବଲପୁର ଅଞ୍ଚଳର ଗୀତ ଆକାଶବାଣୀ ଭବାନୀ ପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ସ୍ପୋର୍ଟସ୍ ଗାନ୍ ରିଲେ କରି ଶୁଣୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

କାର୍ଯ୍ୟକ୍ରମ ରେଡ଼ିଓ କରି ଶୁଣିଲୁ ଆକାଶବାଣୀ ଦିଲ୍ଲୀରୁ ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ଓସ୍ତାଦ ଗୁଲାମ ମୁସ୍ତାଫା ଖାନ୍ଙ୍କ ଶାସ୍ତ୍ରୀୟ ଗାୟନ ଶିଳ୍ପୀ ପ୍ରଥମେ ପରିବେଷଣ କରିଛନ୍ତି ରାଗ ହଂସ ଧ୍ୱନି ତବଲାରେ ସଙ୍ଗତ କରୁଛନ୍ତି ସରିଫ ଅହମ୍ମଦ ଖାନ୍ ସାରଙ୍ଗୀରେ ଲିଆକତ ଅଲି ଖାନ୍ ଶୁଣିବା ଓସ୍ତାଦ ଗୁଲାମ ମୁସ୍ତାଫା ଖାନ୍ଙ୍କ ଶାସ୍ତ୍ରୀୟ ଗାୟନ ରାଗ ହଂସ ଧ୍ୱନି

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣୁଛନ୍ତି ଉସ୍ତାଦ ଗୁଲାମ ମୁସ୍ତାଫା ଖାନଙ୍କ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ପରିବେଷଣ କରିଥିଲେ ରାଗ ହଂସଧ୍ୱନି, ଏଥର ରାଗ ବସନ୍ତ ତିନ୍ତାଲ।